ଭିତ୍ତିର। 2026 ମସିହା ମଇ ମାସର 16 ତାରିଖ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 2000.5 ମିଟର ତଥା 1467 କିଲୋ ହର୍ଚ୍ଚ, ଏଫ୍ଏମ୍ରେ 103.6 MHz ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ସମୟ ସକାଳ 5:57

କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିଲେ ଶିବସ୍ତୁତି। ପୁରାତନ ରଚନାର ଶିଳ୍ପୀ ଥିଲେ ଶରତ ସୁଦବଣେ। ପରବର୍ତ୍ତୀ ଶିଳ୍ପୀ ହେଲେ ସାଧନା ଦାସ। ଗୀତ ରଚନା ବାବାଜୀ ଚରଣ ଜେନା।

ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୀତିକାର ଲକ୍ଷ୍ମୀଧର ସାହୁଙ୍କ ଭକ୍ତି ରଚନାରୁ, ଶିଳ୍ପୀ ହେଲେ ସୁରେଶ ଚନ୍ଦ୍ର ମିଶ୍ର।

ଶେଷ ହେଲା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଧାରାବାହିକ ରାମଚରିତ ମାନସର 19ତମ ଭାଗ।

ଶୁଣିଲେ ଧାରାବାହିକ ରାମଚରିତମାନସର 19ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଆଜିର ଅନୁଚିନ୍ତା ଉପସ୍ଥାପନା ଅମିତା ଦାସ।

0: ଭାରତୀୟ ସଂସ୍କୃତିରେ ଓଷା ବ୍ରତ ଉପବାସର ଏକ ସ୍ୱତନ୍ତ୍ର ମହତ୍ୱ ରହିଛି। ଆମର ସାଧାରଣ ଦୈନନ୍ଦିନ ଜୀବନକୁ ଶୃଙ୍ଖଳିତ ମାର୍ଜିତ ଏବଂ ସୁସଂସ୍କୃତ କରିବା ପାଇଁ ଅନେକ ପୌରାଣିକ କଥା ଏବଂ ପୂଜା ପାର୍ବଣକୁ ଆଧାର ଭାବେ ଗ୍ରହଣ କରାଯାଇଛି। ବିଭିନ୍ନ ପୁରାଣ ଶାସ୍ତ୍ରରେ ଅନେକ କଥା ଓ କାହାଣୀ ମାଧ୍ୟମରେ ସାମାଜିକ ଜୀବନ, ପାରିବାରିକ ଜୀବନ ଓ ମାନବୀୟ ସମ୍ପର୍କକୁ ସଂରକ୍ଷିତ ଓ ସୁରକ୍ଷିତ କରିବା ପାଇଁ ଚେଷ୍ଟା କରାଯାଇଛି। ଓଡ଼ିଶାରେ ଅନେକ ପୂଜା ପର୍ବପର୍ବାଣୀ, ତେଣୁ ପରିବାର ମନସ୍କ ଏବଂ ମାଟି ମନସ୍କ, କୃଷିର ବୈଭବ ଏବଂ ପ୍ରକୃତିର ଅଫୁରନ୍ତ ସୌନ୍ଦର୍ଯ୍ୟ ଆମ ଜୀବନକୁ ସରସ ସୁନ୍ଦର କରିବା ସହ ରସମୟ କରୁଥାଏ ଅନବରତ। ପୃଥିବୀର ଏହି ଜୀବନଚର୍ଯ୍ୟା ଏତେ ଆକର୍ଷଣୀୟ ଏବଂ ଲୋଭନୀୟ ଯେ ଦେବତାମାନେ ମଧ୍ୟ ବାରବାର ଏହି ପୃଥିବୀରେ ମାନବ ଦେହ ନେଇ ଜନ୍ମଗ୍ରହଣ କରିଛନ୍ତି, ଏ କଥା ଆମର ପୁରାଣ ଶାସ୍ତ୍ର ଆମକୁ କହନ୍ତି। ତେଣୁ ତ ମାନବ ଜନ୍ମକୁ ଶ୍ରେଷ୍ଠ ଜନ୍ମ ଭାବେ ବିଚାର କରାଯାଇଛି। ଧାର୍ମିକ ପାରମ୍ପରିକ ଜୀବନଧାରା ମଣିଷର ଜନ୍ମ ଓ ଜୀବନକୁ ପବିତ୍ର ଓ ମଧୁମୟ କରୁଛି, କରୁଥିବ ସବୁବେଳେ। ତେଣୁ ବ୍ରତ, ଉପବାସ, ପୂଜା ପାର୍ବଣ ଆମ ଜୀବନର ଗୋଟିଏ ମୁଖ୍ୟ ଅଙ୍ଗ ଭାବେ ସବୁବେଳେ କାର୍ଯ୍ୟ କରି ଆସୁଛି ଏବଂ ଆମ ଜୀବନକୁ ସରସ ସୁନ୍ଦର କରୁଛି। ପୁଣି ଏହି ପୂଜା ପର୍ବ ପାରିବାରିକ ସମ୍ପର୍କ ସଜାଡ଼ିବାରେ ମଧ୍ୟ ମୁଖ୍ୟ ଭୂମିକା ତୁଲାଉଛି। ଏଇ ଯେମିତି ଭାଇ ଭଉଣୀ, ସ୍ୱାମୀ ସହ ସ୍ତ୍ରୀ ଏବଂ ସନ୍ତାନ ସହ ମା'ର ସମ୍ପର୍କକୁ ବିଭିନ୍ନ ପୂଜା ପାର୍ବଣ ମାଧ୍ୟମରେ ଉଜ୍ଜୀବିତ କରାଯାଇଛି। ବିଭିନ୍ନ ଲୋକକଥା, ପୌରାଣିକ କାହାଣୀକୁ ଆଧାର କରି ପୂଜାବ୍ରତର ନାମକରଣ ହୋଇଥାଏ। କାଳକାଳ ଧରି ପରମ୍ପରାଗତ ଭାବେ ପିଢ଼ି ପରେ ପିଢ଼ି ତାକୁ ମାନ୍ୟତା ଦେଇଆସୁଛି ମାନବ ସମାଜ। ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ଗଭୀର ବିଶ୍ୱାସ, ଅକୁଣ୍ଠ ପ୍ରେମ ଏବଂ ଅନାବିଳ ନିର୍ଭରଶୀଳତା ସ୍ୱାମୀ ସ୍ତ୍ରୀର ସମ୍ପର୍କକୁ ରକ୍ତ ସମ୍ପର୍କଠାରୁ ମଧ୍ୟ ଦୃଢ଼ କରି ରଖିଛି। କାରଣ ସଂସାର ସୃଷ୍ଟିର ମୂଳ ବୀଜ ଏହି ସମ୍ପର୍କ ଉପରେ ନିର୍ଭରଶୀଳ। ଭାରତର ବିଭିନ୍ନ ସ୍ଥାନରେ ତେଣୁ ଭିନ୍ନ ଭିନ୍ନ ନାମରେ ପାରିବାରିକ ଯୌଥ ଜୀବନକୁ ସୁନ୍ଦର ଓ ସମୁନ୍ନତ କରିବା ପାଇଁ ଅନେକ ପୂଜା ଉପାସନା ବିଶେଷ ଭାବରେ ମହିଳାମାନେ କରିଥାନ୍ତି। ଓଡ଼ିଶାର ଘରେ ଘରେ ଭକ୍ତି, ନିଷ୍ଠା ଓ ସମର୍ପଣ ଭାବ ନେଇ ପାଳିତ ହୋଇଥାଏ ସାବିତ୍ରୀ ଅମାବାସ୍ୟା। ସାବିତ୍ରୀ ବ୍ରତର କାହାଣୀରେ ନାରୀର ଅଦମ୍ୟ ସାହସ, ନିଷ୍ଠାପର ପତିପ୍ରେମକୁ ଯେପରି ଭାବରେ ବର୍ଣ୍ଣନା କରାଯାଇଛି, ତାହା ନାରୀର ଶୁଦ୍ଧ, ସରଳ, ସାହସୀ ଓ ପ୍ରେମମୟୀ ବ୍ୟକ୍ତିତ୍ୱକୁ ହିଁ ପ୍ରକାଶ କରିଥାଏ। ମାନସିକ ଭାବେ ନାରୀ କେତେ ଶୁଦ୍ଧ ଏବଂ ଲକ୍ଷ୍ୟନିଷ୍ଠ ଆଉ ବୁଦ୍ଧିମତୀ, ତାର ପରିଚୟ ସାବିତ୍ରୀ ନାମରେ ଅତି ବଳିଷ୍ଠ ଭାବରେ ବର୍ଣ୍ଣନା ହୋଇଛି। ଆଧୁନିକ ଜୀବନଶୈଳୀରେ ପୂଜା ପାର୍ବଣ ପାଳନର ବିଧିବିଧାନ ଯଦିଓ ତାର ଗୁରୁତ୍ୱ ସାମାନ୍ୟ ହରେଇଛି, କିନ୍ତୁ ଦାମ୍ପତ୍ୟ ପ୍ରେମର ନିଦର୍ଶନ ସ୍ୱରୂପ ସାବିତ୍ରୀ ଅମାବାସ୍ୟା, ବଟ ସାବିତ୍ରୀ, କଡ଼ବା ଚୌଥ, କୁମାର ପୂର୍ଣ୍ଣମୀ ପରି ପୂଜା ଏବେ ବି ଆମ ସମାଜରେ ଅତି ଲୋକପ୍ରିୟ ଏବଂ ଲୋକମୁଖୀ ପାର୍ବଣ ଭାବେ ପରିଚିତ। ଭାରତୀୟ ସମାଜରେ ପରିବାରର ଗୁରୁତ୍ୱ ଯଥେଷ୍ଟ, ତେଣୁ ଦାମ୍ପତ୍ୟ ସମ୍ପର୍କର ବି ଯଥେଷ୍ଟ ମର୍ଯ୍ୟାଦା ରହିଛି। ଅଧିକାର ଓ କର୍ତ୍ତବ୍ୟର ସଂଜ୍ଞାର ଉର୍ଦ୍ଧ୍ୱରେ ରହି ସେ ସମ୍ପର୍କ ଅତ୍ୟଧିକ ଦୃଢ଼, ମର୍ଯ୍ୟାଦା ସମ୍ପନ୍ନ ଏବଂ ମଧୁର। ଅପରପକ୍ଷରେ ସ୍ନେହମୟୀ, ପ୍ରେମମୟୀ ନାରୀଟିଏ ଯେଉଁ ସମ୍ମାନ, ଯେଉଁ ସ୍ନେହ ଓ ସୁରକ୍ଷାର ହକଦାର, ସେ ସମ୍ପର୍କରେ ମଧ୍ୟ ଆମ ସମାଜ ଚିନ୍ତା କରିବା ଦରକାର। କାରଣ ଆମେ ସମସ୍ତେ ବୁଝିବା ଉଚିତ, ଯେଉଁ ସମାଜରେ ନାରୀ ସଶକ୍ତ, ନାରୀ ସୁରକ୍ଷିତ ଏବଂ ନାରୀ ସଂରକ୍ଷିତ, ସେ ସମାଜ ନିଶ୍ଚିତ ଭାବରେ ଉନ୍ନତଶୀଳ ଓ ପ୍ରଗତିଶୀଳ ହେବ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
2: ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜି ଚାଷବାସ କଥାରେ ଜାଣିବା ମାଟିର ଉର୍ବର ଶକ୍ତିର ବୃଦ୍ଧି ପାଇଁ ଫସଲ ଅବଶେଷର ପରିଚାଳନା। ଫସଲ କାଟିବା ପରେ ଡାଳ ପତ୍ର ଓ ଚେର ସହିତ ଲାଗିଥିବା ଗଛର ଅବଶେଷ ଇତ୍ୟାଦିକୁ ଫସଲ ଅବଶେଷ ଭାବେ ଜଣାଯାଏ। ସେହିପରି ଆମ ରାଜ୍ୟ ଓଡ଼ିଶାରେ 20,000 ମେଟ୍ରିକ ଟନ୍ ଫସଲ ଅବଶେଷ ଉତ୍ପାଦନ ହୋଇଥାଏ। ଚାଲନ୍ତୁ ବର୍ତ୍ତମାନ ଜାଣିବା ଫସଲ ଅବଶେଷର ପ୍ରମୁଖ ପ୍ରକାର। ପ୍ରଥମ, ଶସ୍ୟ ଜାତୀୟ, ତୈଳବୀଜ ଜାତୀୟ, ଡାଲି ଜାତୀୟ ଧାନ, ଗହମ, ବାଜରା, ମୁଗ, ବିରି, ଝୁଡୁଙ୍ଗ, ହରଡ଼, ଅଳସୀ, ଚିନାବାଦାମ ଓ ଅନ୍ୟାନ୍ୟ ଫସଲ ଆଦିର ଫସଲ ବର୍ଜ୍ୟବସ୍ତୁ, ମକା।

0: ପାପା ଝୋଟ ଆଦିର କାଣ୍ଡ ଆଖୁର ଅବଶେଷ ଭାବରେ ଗଛର ଅଗ୍ରଭାଗ ଓ ପତ୍ର ଆଦି ଅନ୍ୟ ବର୍ଜ୍ୟବସ୍ତୁ ଯଥା ଧାନକୁଣ୍ଡା ପରତଗୁଣ୍ଡ ଚା ଗୁଣ୍ଡ ଦ୍ୱିତୀୟ ଫସଲ ବୁଣିବା ପାଇଁ ଜମି ଶୀଘ୍ର ଖାଲି କରିବା ପାଇଁ ଫସଲ ଅବଶେଷର ଏକ ବଡ଼ ଭାଗ ମୁଖ୍ୟତଃ ଜମିରେ ଜଳାଇ ଦିଆଯାଏ। ଏହି ଫସଲ ଅବଶେଷକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରିବା ପାଇଁ ସାରା ପୃଥିବୀ ବର୍ଷର ଗବେଷକଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇଛି, ଯେପରିକି ବୟନ ଶିଳ୍ପ, ଶକ୍ତି ଉତ୍ପାଦନ, ବାୟୋଗ୍ୟାସ ଉତ୍ପାଦନ, ପଶୁ ଆହାର, ଖତ ଓ ସାର ଇତ୍ୟାଦି। ଜୈବିକ ଶକ୍ତି ପ୍ରଦାନକାରୀ ଗଛର ବଢ଼ୁଥିବା ଧାରା, ପଶୁ ଆହାର ବଢ଼ୁଥିବା ଚାହିଦା ଏବଂ ଜୈବିକ କୃଷିର ବଢ଼ୁଥିବା ଧାରା ଫସଲ ଅବଶେଷ ପାଇଁ ଏକ ପ୍ରତିଯୋଗିତାମୂଳକ ସୁଯୋଗର ସଂକେତ ପ୍ରଦାନ କରୁଛି। ମାଟିର ଗୁଣ ଉପରେ ଫସଲ ଅବଶେଷର ଲାଭ। ପ୍ରଥମେ ଫସଲ ଅବଶେଷକୁ ମାଟିରେ ମିଶାଇ ଦେଲେ ଭୌତିକ ବଫର ରୂପେ କାର୍ଯ୍ୟ କରିଥାଏ ଏବଂ ବର୍ଷା ଓ ପବନର ପ୍ରତ୍ୟକ୍ଷ ପ୍ରଭାବ ଦାୟୀରୁ ରକ୍ଷା କରି ଓ ମୃତ୍ତିକା କ୍ଷୟରୁ ରକ୍ଷା କରିଥାଏ। ଜୈବତୋର ମାତ୍ରା ବଢ଼ାଇଥାଏ ଏବଂ ମୃତ୍ତିକାର ଜଳଧାରଣ କ୍ଷମତାକୁ ବଢ଼ାଇଥାଏ। ଫସଲ ଅବଶେଷ ଦ୍ୱାରା ଜମିକୁ ଆଚ୍ଛାଦୀକରଣ କଲେ ଶୀତଦିନେ ମୃତ୍ତିକାର ତାପମାତ୍ରା କମିଥାଏ। ଫସଲ ଅବଶେଷ ଆଚ୍ଛାଦୀକରଣ ଯୋଗୁଁ ଜମିରେ ବାଷ୍ପୀକରଣ ପ୍ରକ୍ରିୟା କମ୍ ମାତ୍ରାରେ ହୋଇଥାଏ ଓ ଏହା ମୃତ୍ତିକାର ଜଳଧାରଣ କ୍ଷମତା ବଢ଼ାଇଥାଏ। ଫସଲ ଅବଶେଷ ମୃତ୍ତିକା ଅମ୍ଳୀୟତାର ଉନ୍ନତି ସାଧନରେ ସାହାଯ୍ୟ କରିଥାଏ, ଯେତେବେଳେ ଅଧିକ ଅଙ୍ଗାର ଓ ଯବକ୍ଷାଯାନ ଅନୁପାତର ଅବଶେଷ ପ୍ରୟୋଗ କରାଯାଏ। ଫସଲ ଅବଶେଷ ଜୈବିକ ବାୟୋମାସ୍ ତିଆରି କରିବା ପାଇଁ ସୂକ୍ଷ୍ମ ଓ ଅତିସୂକ୍ଷ୍ମ ଜୀବାଣୁମାନଙ୍କର ବୃଦ୍ଧି ଏବଂ ଗତିବିଧି ପାଇଁ ଶକ୍ତି ପ୍ରଦାନ କରିଥାଏ। ବର୍ତ୍ତମାନ ଜାଣିବା ଫସଲ ଅବଶେଷ ଜଳାଇବା ଦ୍ୱାରା ପ୍ରତିକୂଳ ପ୍ରଭାବ। ପ୍ରଥମେ ପୋଷକ ତତ୍ତ୍ୱର ହାନି। ଏହି ଅନୁମାନ କରାଯାଇଛି ଯେ ଏକ ଟନ୍ ଧାନର ନଡ଼ା ଜଳାଇବା ଦ୍ୱାରା 5.5 କିଲୋଗ୍ରାମ ଯବକ୍ଷାର୍ଜାନ, 2.0 କିଲୋଗ୍ରାମ ଫସ୍ଫରସ୍, 25 କିଲୋଗ୍ରାମ ପଟାସ୍ ଏବଂ 1.2 କିଲୋଗ୍ରାମ ସଲ୍ଫର ସହିତ ଜୈବିକ ଅଙ୍ଗାର ଜମିରୁ ନଷ୍ଟ ହୋଇଥାଏ। ସାଧାରଣତଃ ବିଭିନ୍ନ ଫସଲର ଅବଶେଷ 80% ଯବକ୍ଷାର୍ଜାନ, 25% ଫସ୍ଫରସ୍, 50% ସଲ୍ଫର ଏବଂ 20% ପଟାସ୍ ଧାରଣ କରିଥାଏ। ଯଦି ଏହି ଅବଶେଷକୁ ମାଟିରେ ମିଶାଇ ଦିଆଯାଏ ତେବେ ମାଟିର ବିଶେଷତଃ ଜୈବିକ ଅଙ୍ଗାର ଓ ଯବକ୍ଷାର୍ଜାନ ସମୃଦ୍ଧ ହୋଇଥାଏ। ଦ୍ୱିତୀୟରେ ମୃତ୍ତିକାର ଗୁଣ ଉପରେ ପ୍ରଭାବ। ଫସଲର ଅବଶେଷକୁ ମାଟିରେ ଜଳାଇବା ଦ୍ୱାରା ମାଟିର ଉତ୍ତାପ ବୃଦ୍ଧି ପାଇଥାଏ, ଯାହାଦ୍ୱାରା ମାଟିରେ ଥିବା ଅଣୁଜୀବମାନଙ୍କର ମୃତ୍ୟୁ ଘଟିଥାଏ। ତୃତୀୟରେ ସବୁଜ ଗୃହ ବାଷ୍ପ ଓ ଅନ୍ୟ ବାଷ୍ପ ନିଃସରଣ। ଏହା ଆକଳନ କରାଯାଇଛି ଯେ ଧାନ ନଡ଼ାରେ ଥିବା ଅଙ୍ଗାର ଜଳିବା ଦ୍ୱାରା କାର୍ବନ ଅକ୍ସାଇଡ୍, କାର୍ବନ ମୋନକ୍ସାଇଡ୍, ମିଥେନ୍ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍ ନିର୍ଗତ ହୋଇଥାଏ। ବର୍ତ୍ତମାନ ଜାଣିବା ନିଷ୍କର୍ଷ। ଫସଲର ଅବଶେଷରେ ପଶୁ ଆହାର, ଜାଳେଣୀ, ଶିଳ୍ପ ସମ୍ବନ୍ଧୀୟ କଞ୍ଚାମାଲ ରୂପେ ଅଧିକ ଅର୍ଥନୈତିକ ମୂଲ୍ୟ ରହିଛି। ଏହି ଅବଶେଷରେ ଏକ ବଡ଼ ଭାଗ ସ୍ୱଳ୍ପ ଖର୍ଚ୍ଚରେ ବ୍ୟବହାର ନ କରି ବର୍ଜ୍ୟବସ୍ତୁ ରୂପରେ ବିବେଚନା କରାଯାଏ। ଏହି କୃଷି ଅବଶେଷ ଉପରେ ବିସ୍ତୃତ ଧ୍ୟାନ ଦିଆଯାଇ ପାରୁନାହିଁ, କାରଣ ଗୋଟିଏ ପାଖ ହେଉଛି ଇଚ୍ଛା ଶକ୍ତିର ଅଭାବ ଏବଂ ଅନ୍ୟ ପାଖ ହେଉଛି ଆର୍ଥିକର ଅଭାବ। ଯେପର୍ଯ୍ୟନ୍ତ ଚାଷୀମାନଙ୍କୁ ଏହାର ପ୍ରତିକୂଳ ପ୍ରଭାବ ମଣିଷ, ପଶୁ, ମୃତ୍ତିକା ସ୍ୱାସ୍ଥ୍ୟ, କୃଷି ବିବିଧତା, ମାଟିରେ ଥିବା ସୂକ୍ଷ୍ମ ଅଣୁଜୀବମାନଙ୍କ ଉପରେ କିପରି ପଡୁଛି ସେଥିପ୍ରତି ଅବଗତ କରାଯାଇ ନାହିଁ, ସେ ପର୍ଯ୍ୟନ୍ତ ଫସଲ ଅବଶେଷ ଜଳାଇବା ଉପରେ ନିଷେଧାଦେଶ ଜାରିକରଣ ଫଳପ୍ରଦ ହୋଇପାରିବ ନାହିଁ।
1: ଏହି ଥିଲା ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି।
2: ଶ୍ରୋତାବନ୍ଧୁ, ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟ ଗୀତ। ପରିବେଷଣ କରିଛନ୍ତି କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ କାଙ୍ଗ୍ରାପଡ଼ା ଗାଁର ବଡ଼ବେର୍ଷା ସିସା ଏବଂ ସାଥୀମାନେ। ଶ୍ରୋତା ବନ୍ଧୁ, କଥାରେ ଅଛି ଛୋଟ ପରିବାର ସୁଖୀ ପରିବାର। ଏହାର ଗୁରୁତ୍ୱକୁ ଠିକ୍ ରୂପେ ବୁଝିପାରି ଗଦବା ସମ୍ପ୍ରଦାୟର ଭାଇ ଭଉଣୀମାନେ ପରିବାର ସୀମିତ ରଖିବାକୁ ଆଗ୍ରହ ପ୍ରକାଶ କରନ୍ତି। ସେମାନେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି, ଝିଅ ହେଉ ବା ପୁଅ ହେଉ, ଆମେ ଦୁଇ ଆମର ଦୁଇ। ଏହି ମର୍ମର ଗୀତ ଆସନ୍ତୁ ଶୁଣିବା।
3: ସେ ଆବୁ ରୁଇ ନା ସେ ଗୁଣ ନା ସେ ଦେବାରେ।

0: ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ତୈଳ ବିପଣନ କମ୍ପାନୀମାନେ ସ୍ୱଷ୍ଟ କରିଛନ୍ତି। ଇନ୍ଧନ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି। ଲୋକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ ତୈଳ କ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଣ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱଶାନ୍ତି, ଦେଶର ଉନ୍ନତି ଓ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ପେଟ୍ରୋଲିୟମ୍ ସାମଗ୍ରୀର ସନ୍ତୁଳିତ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସାଧାରଣ ପରିବହନ ସେବାର ସୁପରିଚାଳନା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସ୍ ଓ ଟ୍ରକ୍ ମାଲିକ ସଂଘ ସହ ତୈଳ କମ୍ପାନୀ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ୍ ପମ୍ପ ସଂରକ୍ଷିତ ରଖିବା, ନିର୍ଦ୍ଦିଷ୍ଟ ଆଉଟ୍ଲେଟ୍ରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା ଏବଂ ଜାତୀୟ ରାଜପଥ କଡ଼ରେ ଚିହ୍ନିତ ପମ୍ପ ମାଧ୍ୟମରେ ଯୋଗାଣ ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଅଧିକାରୀମାନଙ୍କୁ ସରକାରୀ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ଭେଦନଶୀଳତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5 ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା' ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4 ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ, ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ

0: ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10ରୁ 19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ ଶିକ୍ଷିତ ତଥା ଦାୟିତ୍ୱସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତୀ ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃଭୋଜନ ନ କରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6ରୁ 8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ ଏବଂ କ୍ଷୀରପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲିଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହରମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ 2ଥର କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବର୍ଷ ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି, ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ 2ଟି ବିଷମ ମାନସିକ ସମସ୍ୟା, ଏହା ସହ ବ୍ରଣ ଏବଂ ଋତୁସ୍ରାବଜନିତ ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ସମୟ 17:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍କତି।

ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 7 wicket ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସ୍ରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲ୍ରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସ୍ର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲ୍ୟାଣ୍ଡସ୍ ହେଉଛି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲ୍ୟାଣ୍ଡସ୍ର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲ୍ୟାଣ୍ଡସ୍ରେ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସ୍ରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆର୍ଏନ୍ କାଓ ସ୍କାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଓଙ୍କ ସ୍କୃତିରେ 2007 ମସିହାରେ ଆର୍ଏନ୍ କାଓ ସ୍କାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସିକ୍କିମ୍ ଗସ୍ତରେ ଯିବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସିକ୍କିମ୍ ଗସ୍ତ। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ଗ୍ୟାଙ୍ଗ୍ଟକ୍ଠାରେ ଏକ ସମାରୋହରେ ଯୋଗଦେବେ। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂହ ତମାଙ୍ଗ ଏବଂ କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏହି ସମାରୋହରେ ଯୋଗଦେବେ। ସିକ୍କିମ୍ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହାରେ ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମାମାଳିନୀ, ହରସିମରତ କୌର, ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବାବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଟଙ୍କା ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23 ଟଙ୍କାରୁ 16.50 ଟଙ୍କାକୁ ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 33 ଟଙ୍କାରୁ 16 ଟଙ୍କାକୁ ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରାଯିବ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ୱଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ

ହୋଇଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି ତେହେରାନ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ ଚୀନ୍ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ୍ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ୍ 200 ବୋଇଂ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 5 ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 16 4 ବଲ୍ରେ 3 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ସକୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ 6 ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ରାଜସ୍ଥାନ ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା।

ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲିକୁରି ପ୍ରଚାରକୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ବର୍ଣ୍ଣବିଭା ବର୍ଣ୍ଣାଳୀରେ ଶୁଣନ୍ତୁ ସମ୍ଭାବନା ଆଜି ପାଇଁ ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା।

0: ବେଳେବେଳେ କିଛି ସ୍ମୃତି ମନକୁ ଛୁଇଁଯାଏ, ତ ଆଉ କିଛି ସ୍ମୃତି ଆଖିକୁ ଭିଜେଇ ଦିଏ। କିଛି କଥା ମନରେ ରହିଯାଏ, କିଛି କଥା ଓଠ ପର୍ଯ୍ୟନ୍ତ ଆସିକି ବି କହି ହୁଏନି, ଅଗୁଆ ହିଁ ରହିଯାଏ।
1: ସତ କଥା, ସବୁ କଥା ପରିପ୍ରକାଶ କରି ହୁଏନି, ନିରବତାରେ ଅଧିକ ସୁନ୍ଦର ଲାଗେ। କେବେ ଆଖିର ଭାଷା, କେବେ ନିରବ ଓଠର ହସା, ତ ଆଉ କେବେ ନିରବତା ମଧ୍ୟ ସେହି କଥାକୁ ବୁଝେଇ ଦେଇଥାଏ। ଏହିଭଳି କିଛି କଥା ସହିତ ଆଜି ସମ୍ଭାବନା ଅଗଣାରୁ ଆମେ ଦୁହେଁ।
0: ମୁଁ ରଞ୍ଜନ,
1: ମୁଁ ସୁରଭି।

0: ଲୋକ କୁହନ୍ତି ଯେ ମଣିଷକୁ ଚିହ୍ନିବା ଭାରି କଷ୍ଟ, ଆପଣ ବି କଣ ସେଇଆ ଭାବନ୍ତି?
1: ହଁ ସୁରଭି, ମଣିଷର ମନରେ ଅନେକ ଭାବନା ଥାଏ। ମନର ଦୁଃଖ କଷ୍ଟ ଯନ୍ତ୍ରଣା ସବୁବେଳେ ଅନ୍ୟକୁ କହି ହୁଏ ନାହିଁ। ତଥାପି ବି ତାର ସବୁ ଦୁଃଖକୁ ହୃଦୟରେ ଚାପି ବାହାରେ ହସିବାକୁ ପଡ଼ିଥାଏ। ସେଇଥିପାଇଁ କୁହାଯାଏ ଯେ ମଣିଷକୁ ଚିହ୍ନିବା ସହଜ ନୁହଁ ବୋଲି।
0: ଠିକ କଥା, ମନରେ ଲାଗିଥିବା ଆଘାତ କେବଳ ସେହି ମଣିଷ ହିଁ ବୁଝିପାରିବ, ଅନୁଭବ ମଧ୍ୟ କରିପାରିବ, କିନ୍ତୁ କାହା ଆଗରେ ପରିପ୍ରକାଶ କରିପାରିବ ନାହିଁ। ଅନେକ ସମୟରେ ଆପଣ ଲକ୍ଷ୍ୟ କରିଥିବେ, ମଣିଷ ହସୁଥାଏ, ସବୁଙ୍କ ସହିତ କଥାବାର୍ତ୍ତା ମଧ୍ୟ କରୁଥାଏ, କିନ୍ତୁ ମନର ବେଦନା ମନରେ ରଖି ମନେ ମନେ କାନ୍ଦୁଥାଏ।
1: ଶରୀରରେ ମାଡ଼ ବାଜିଲେ ଔଷଧ ଅଛି, ତାକୁ ଲଗାଇଲେ ହୁଏତ କିଛି ଦିନର ଯନ୍ତ୍ରଣା ପରେ ଭଲ ହୋଇଯିବ, କିନ୍ତୁ ମନର ଯନ୍ତ୍ରଣା ପାଇଁ କିଛି ବି ଔଷଧ ନାହିଁ। ବରଂ ଏହା ମଣିଷକୁ ଧୀରେ ଧୀରେ ଭିତରୁ ଭାଙ୍ଗି ଦିଏ। ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଦୁଃଖ ଅକୁହା ଯନ୍ତ୍ରଣା ଲୁଚି ରହିଛି।
0: ଏହିସବୁ ଦୁଃଖ କଷ୍ଟ ଖୁବ୍ ଆପଣାର ଲୋକ ହିଁ ତାକୁ ଦେଇଥାନ୍ତି, ଯେମିତି ସେମାନଙ୍କର ଅବହେଳା, ବିଶ୍ୱାସଘାତ, ନିଜର ଅସଫଳତା କିମ୍ବା ଆପଣାର ଲୋକଙ୍କର କଟୁ କଥା ମଣିଷକୁ ଖୁବ୍ ଆଘାତ ଦେଇଥାଏ। ସେ କିଛି ନ କହିପାରିଲେ ବି ମନକୁ ଭାଙ୍ଗିଦିଏ, ଯାହାକୁ ପୁଣିଥରେ ଗଢ଼ିବା ଏତେ ସହଜ ନୁହଁ।
1: ହଁ, ଏଇଠି ଆଉ ଗୋଟିଏ କଥା କହିବି ସୁରଭି, ଖାଲି ଆପଣାର ଲୋକଙ୍କର ଆଘାତ ବୋଲି ନୁହଁ, ବେଳେବେଳେ ଭାଗ୍ୟର ବିଳମ୍ବନା ବି। ପରିସ୍ଥିତିରେ ମଧ୍ୟ ପଡ଼ି ମଣିଷ କଷ୍ଟ ପାଏ। କିଛି ଲୋକ ଅନେକ ସମୟରେ ନିଜ କଷ୍ଟକୁ ନିଜ ଲୋକଙ୍କ ପାଖରେ ବି କହିପାରନ୍ତିନି, ନୀରବ ଭାବରେ ରହି ସବୁ ସହିଯାଆନ୍ତି। ସେଇଥିପାଇଁ ତ କୁହାଯାଏ, ବନ ପୋଡ଼ିଗଲେ ସଭିଏଁ ଜାଣନ୍ତି, ମନ ପୋଡ଼ିଗଲେ କିଏ ବା ଜାଣେ।
0: ବେଳେବେଳେ ଆପଣ ଲକ୍ଷ୍ୟ କରିବେ, ଗୋଟିଏ ଛାତ୍ର ଅଧିକ ପରିଶ୍ରମ କରି ମଧ୍ୟ ଅସଫଳ ହୁଏ, ତାର ନିରାଶା କେବଳ ସେହି ପିଲାଟି ହିଁ ବୁଝିପାରିଥାଏ। ଏହି ସମୟରେ ଦରକାର ବାପା ମାଙ୍କର ସହାନୁଭୂତି ଆଉ କିଛି ଭଲ ପାଇବା। ଯଦି ସେମାନେ ତାକୁ କଷ୍ଟ ଦେବା ପରି କଥା ନ କହି ତା ମନକୁ ସୁହାଇଲା ପରି କଥା କହିବେ, ତେବେ ହୁଏତ ଅନେକ ମାତ୍ରାରେ ପିଲାଟିର କଷ୍ଟ ଦୂରେଇ ଯିବ।
1: ସତ କଥା, ଆପଣାର ଲୋକଙ୍କର କଠୋର କଥା ହିଁ ଗଭୀର ଯନ୍ତ୍ରଣା ଦିଏ। କଟୁ କଥା ଶରୀରର ଘା ଠାରୁ ବି ଅଧିକ ବେଦନା ଦେଇଥାଏ। ମଣିଷ ସେହି କଥାକୁ ବାହାରକୁ ଦେଖାଇପାରେନି, କିନ୍ତୁ ଭିତରେ ଭିତରେ ଜଳୁଥାଏ, ଆଉ ଏହି ବେଦନା ହିଁ ମନକୁ ଦୁର୍ବଳ କରିଦିଏ।
0: ଆପଣ ଯଦି ପୌରାଣିକ କଥାକୁ ଦେଖିବେ ତାହେଲେ ଅନେକ ଉଦାହରଣ ପାଇପାରିବେ। ମହାଭାରତର କର୍ଣ୍ଣ ସାରା ଜୀବନ ଅବହେଳା ଅପମାନ ସହିଥିଲେ। ସେ ଦାନବୀର ଆଉ ମହାନ ଯୋଦ୍ଧା ଥିଲେ, ତଥାପି ବି ତାଙ୍କ ଜନ୍ମର ରହସ୍ୟ ସମାଜର ଅବହେଳା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ବାହାରୁ ସେ ଶକ୍ତିଶାଳୀ ଥିଲେ, କିନ୍ତୁ ଭିତରେ ତାଙ୍କର ଯନ୍ତ୍ରଣା

0: ଅସୀମ ଥିଲା। ଏହା ହିଁ ଏହି ରୂଢ଼ିର ପ୍ରକୃତ ଉଦାହରଣ। ତେବେ ଆଜି ସମ୍ଭାବନାରେ ଏଭଳି କିଛି କଥାକୁ ନେଇ ବିଷୟ ରହିଛି। ମନ ପୋଡ଼ିଗଲେ କିଏ ବା ଜାଣେ। ଆସନ୍ତୁ ଏ ସମ୍ପର୍କରେ ଆମ ଶ୍ରୋତା କ'ଣ ମତାମତ ଦେଇଛନ୍ତି ଶୁଣିବା।
1: ନମସ୍କାର, ମୁଁ ଜଗତସିଂହପୁରରୁ ମମିନା କହୁଥିଲି। ତ ଆମର ଓଡ଼ିଆରେ ଗୋଟେ ଗୋଟେ କଥା ଅଛି, ବନ ପୋଡ଼ିଗଲେ ସଭିଏ ଜାଣନ୍ତି, ମନ ପୋଡ଼ିଗଲେ କିଏ ବା ଜାଣି। ଯେତେବେଳେ ବଣରେ ନିଆଁ ଲାଗିଲା, ବଣ ପୋଡ଼ିଗଲା, ସମସ୍ତେ ଦେଖୁଥିବେ, କିନ୍ତୁ ଗୋଟେ ଲୋକର ମନ ଭିତରେ କଣ ହଉଛି, କଣ କଷ୍ଟ ଅଛି, ସେ ଉପରେ ହସୁ ଥାଇପାରେ, କିନ୍ତୁ ତା ମନ ଭିତରର କଷ୍ଟଟା କେହି ଜାଣିପାରନ୍ତି ନାହିଁ। ବହୁତ ଲୋକ ଅଛନ୍ତି ସେମାନେ ହସି ହସି କରି ବଞ୍ଚନ୍ତି, କିନ୍ତୁ ତାଙ୍କ ଭିତରର କଷ୍ଟଟା ସେ ମାନେ ନୀରବ ରହିକି ସବୁ ସହି ଯାଆନ୍ତି। କଷ୍ଟଟା ହୁଏ କେତେବେଳେ, ଯେତେବେଳେ ଆମେ ଯାହାକୁ ଆପଣାର ଭାବୁଥିବା, ଆମ ନିଜ ଲୋକ ଯେତେବେଳେ ଆମକୁ ସେମିତି କିଛି କଷ୍ଟ ଦିଅନ୍ତି, ସେଇଟା ମାନେ କାହା ଆଗରେ ଅନ୍ୟ ଆଗରେ ପ୍ରକାଶ କରିହବନି, କିନ୍ତୁ ସେ ଭିତରେ ଭିତରେ ଆମ ମନକୁ ପୋଡି ଜାଳି ଦଉଥିବ। ଆମେ ଉତ୍ତରେ ହସୁଥିବା, ସମସ୍ତଙ୍କ କଥାବାର୍ତ୍ତା ହଉଥିବା, ସବୁ ହଉଥିବା, କିନ୍ତୁ ଆମ କଷ୍ଟଟା ଆମେ ନିଜେ ହିଁ ଜାଣିବା, ସେଟା ଅନ୍ୟ କେହି ଜାଣିପାରିବେନି। ତେଣୁ କୁହାଯାଏ ମନ ପୋଡିଗଲେ କିଏ ବା ଜାଣି। ଯେମିତି ମୁଁ ଟିକେ ପୂର୍ବରୁ କହିଲି, ନିଜ ଲୋକମାନେ ଆମେ ଯାହାକୁ ଯିଏ ଆମର ଅତି ଆପଣାରେ ଥିବେ, ଆମେ ଯାହାକୁ ଅତି ଅଧିକ ଭଲ ପାଉଥିବା, ବହୁତ ସ୍ନେହ ମମତା ଦେଇ ଭଲ ପାଇକିରି ଅନ୍ତରର ସହିତ ଭଲ ପାଇ ଯାହାକୁ ପୁରା ବିଶ୍ୱାସ କରିଦେଇଥିବା, ସେହି ସମୟରେ ସେମାନେ ବି ସେମିତି କିଛି କଥା କହିଦିଅନ୍ତି ବା କାମ କରିଦିଅନ୍ତି, ଯାହାଦ୍ୱାରା କି ଆମ ମନକୁ ବହୁତ ଆଘାତ ହୁଏ। ସେଇଟା ମାନେ କିଛି କହି ହୁଏନି କି ସହି ହୁଏନି, ଭିତରେ ଭିତରେ ସେଇଟା ମାନେ ଆମ ମନଟା ଭିତରେ ଭିତରେ କୁହୁଥିବ, ଆମ ଯନ୍ତ୍ରଣାଟା ଆମେ ନିଜେ ହିଁ ଅନୁଭବ କରୁଥିବା, ସେଟା ଅନ୍ୟ କେହି ଜାଣିପାରିବେନି। ଉପରକୁ ସିନା ସମସ୍ତଙ୍କ ସାଙ୍ଗରେ ପାଞ୍ଚ ଜଣଙ୍କ ସାଙ୍ଗରେ ଚଳୁଛୁ, ମିଶୁଛୁ, ହସି ହସି କଥାବାର୍ତ୍ତା ହଉଛୁ, ସବୁ କରୁଛୁ, କିନ୍ତୁ ମନ ଭିତର ଯୋଉ କୋହଟା ସେଇଟା କେହି ଜାଣିପାରନ୍ତିନି। ସମସ୍ତେ ଆଖିର ଲୁହଟାକୁ ଦେଖିବେ, କିନ୍ତୁ ଭିତରର କୋହଟାକୁ କେହି ବୁଝିପାରିବେନି। ଯିଏ ସେମିତି ଅତି ଆପଣାର ଥିବ ତା ଆଗରେ କହିହବ କି କଣ ହବ, କିନ୍ତୁ ଏମିତି କିଛି ପରିସ୍ଥିତି ଆସେ ଯୋଉ ସମୟରେ କି ସେ ଯୋଉ ଆଘାତଟା ହେଇଥାଏ, ମନକୁ ହଉ କି ଶରୀରକୁ ହଉ, ଯେକୌଣସି ପ୍ରକାର ଯୋଉ ଆଘାତଟା ହେଇଥାଏ ସେଟା ଏତେ ଯନ୍ତ୍ରଣାଦାୟକ ହେଇଥାଏ ଯୋଉଟା କି କାହା ଆଗରେ କହିବେନି, କିନ୍ତୁ ଭିତରେ ଭିତରେ ଆମେ ସେଟା ଯାହା କହନ୍ତି ଘୁମୁରି ଘୁମୁରି କାନ୍ଦିବା କଥା। ତେଣୁ କୁହାଯାଏ ମନ ପୋଡ଼ିଗଲେ ସମସ୍ତେ ଜାଣିବେ, କିନ୍ତୁ ମନ ପୋଡ଼ିଗଲେ କେହି ଜାଣନ୍ତିନି। ଯାହାର ମନ ପୋଡ଼ି ଯାଇଥିବ ସିଏ ହିଁ ସେଇଟା ଅନୁଭବୀ, ଯିଏ ସେ ସେଇଟା ଜାଣିଥିବ। ଆମେ ସେଇଟାକୁ ଲକ୍ଷ୍ୟ କରିବା ଉଚିତ, ଆମେ ଯୋଉମାନଙ୍କ ସାଙ୍ଗରେ ଚଳୁଛେ ଯଦି ଏମିତି କିଛି ପରିସ୍ଥିତିର ସମ୍ମୁଖୀନ କିଏ ହଉଛି, ଆମେ ସେଇଟାକୁ କୌଣସି ପ୍ରକାର ତାଠୁ ବୁଝି କେମିତି କେମିତି ତାଠୁ ସେ କଥାଟାକୁ ଆଦାୟ କରିକିରି ଯେମିତିକି ତା ମନଟାକୁ ବଦଳେଇବାକୁ ଚେଷ୍ଟା କରିବା। ଆଖପାଖରେ ଯୋଉମାନେ ଆମେ ଚଳୁଛୁ ତାଙ୍କ ସାଙ୍ଗରେ, ଯାହାର ଏମିତି ପରିସ୍ଥିତି ସୃଷ୍ଟି ହେଇଥିବ, ନିଶ୍ଚୟ ଆମେ ଜାଣିପାରିବା ଆମେ ଯୋଉମାନଙ୍କ ସାଙ୍ଗରେ ଚଳୁଛେ ସେ ଆମ ସାଙ୍ଗରେ କେମିତି ଚଳୁଥିଲା, ବର୍ତ୍ତମାନ ତା ମନ ଭିତରେ କଣ ଅଛି ବୋଲି ସେ ଅନ୍ୟ ମନସ୍କ ହଉଥିବ, କୌଣସି କଥାରେ ଗୋଟେ ଧ୍ୟାନ ଦଉନଥିବ, ତୁମ ସାଙ୍ଗରେ କଥାବାର୍ତ୍ତା ହଉଥିବ, ସବୁ ହଉଥିବ, କିନ୍ତୁ ଅନ୍ୟ ମନସ୍କ ହେଇଯାଉଥିବ। ତେଣୁ ଆମେ ସେଇଟା ଖୋଜି ବାହାର କରିବାକୁ ପଡିବ, ସେଇଟା ଖୋଜି ବାହାର କରି ଆମେ ଯେତିକି ପାରିବା ସେତିକି ପର୍ଯ୍ୟନ୍ତ ଯେମିତି ତା ମନକୁ ବୁଝିବାକୁ ସେମିତିଆ ଭାବରେ କଥାବାର୍ତ୍ତା କରିବାକୁ ସେମିତି କାମ କରିବା, ତାହେଲେ ଯାଇକିରି ଆମେ ବୁଝେଇ ପାରିବା। ତାହେଲେ ଯାହାର ଯାହାକୁ ସେ କଷ୍ଟଟା ହେଇଥିବ ସିଏ ହିଁ ସେଇଟା ଅନୁଭବ କରିବ, ଅନ୍ୟମାନେ ଜାଣିପାରିବେନି।

ମୋନା ଦିଲୀପ କୁମାର ଓଝା, ମୁଁ ବାଲିମେଳା ରହେ। ବାସ୍ତବିକ ଏହା ଏକ ଅତ୍ୟନ୍ତ ଲୋକପ୍ରିୟ ରୂଢ଼ିଟିଏ, ଯାହାର ପୁରାଟି ମୁଁ କହିବି ହଉଛି ଯେ ବନ ପଡ଼ିଗଲେ ସଭିଏଁ ଜାଣନ୍ତି, ମନ ପଡ଼ିଗଲେ ଏକା। ଏହି ରୂଢ଼ିଟି ମଣିଷର ଆନ୍ତରିକ ଦୁଃଖ ଓ ମନର ବେଦନାରେ ଥିବା ଗଭୀର ସତ୍ୟକୁ ପ୍ରକାଶ କରିଥାଏ। ବଣରେ ନିଆଁ ଲାଗିଲେ ତାର ଲେଲିହାନ ଶିଖା ବାହାରକୁ ଦେଖାଯାଏ, ଯାହାକୁ ସମସ୍ତେ ଦେଖିଥାନ୍ତି ଓ ତାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା କରିଥାନ୍ତି, ଏବଂ କେତେକ ଲୋକ ଦୌଡ଼ି ଆସନ୍ତି ସହାନୁଭୂତି ଦେଖାଇ ସେ ନିଆଁକୁ ଲିଭାଇବାକୁ। କିନ୍ତୁ ଯେତେବେଳେ ମଣିଷର ମନ ଦୁଃଖ, ବେଦନା, ଅପମାନ କିମ୍ବା ଚିନ୍ତାରେ କୁହୁଳି ଉଠେ, ଜଳି ଉଠେ, ସେହି ଅବସ୍ଥା ବା କଷ୍ଟକୁ ଅନ୍ୟ କେହି ଦେଖିପାରନ୍ତି ନାହିଁ, କିମ୍ବା

କୌଣସି ପ୍ରତିକାର ମଧ୍ୟ କରିପାରନ୍ତି ନାହିଁ। ସେହି ଯନ୍ତ୍ରଣାକୁ ବ୍ୟକ୍ତି କେବଳ ନିଜେ ହିଁ ଅନୁଭବ କରିଥାଏ। ମଣିଷ ଜୀବନରେ ଅନେକ ପ୍ରକାର ଦୁଃଖ, କଷ୍ଟ ଓ ଯନ୍ତ୍ରଣା ଆସିଥାଏ। କେତେବେଳେ ଦାରିଦ୍ର୍ୟ ତ କେତେବେଳେ ଅପମାନ, ପୁଣି କେତେବେଳେ ନିଜ ଲୋକଙ୍କର ଚକ୍ରାନ୍ତ ତ କେତେବେଳେ ନିଜର ଅସଫଳତା। ଏସବୁ ମଣିଷ ମନକୁ ନିଆଁଠାରୁ ବି ଆହୁରି ଅଧିକ ଜ୍ୱଳନ ଦେଉଥିଲେ ବି ତାହା ବାହାରକୁ ଆଦୌ ଜଣାପଡ଼େ ନାହିଁ। ମନର ସବୁ ଦୁଃଖ ଓ କଷ୍ଟକୁ ମନରେ ଚାପି ଧରି ମଣିଷ ବାହାରେ ହସିବାର ଅଭିନୟ କରିଥାଏ। କାରଣ ବର୍ତ୍ତମାନ ପରିସ୍ଥିତିରେ କାହାଠାରୁ ବି ଟିକେ ଆଶା, ଆଶ୍ୱାସନା ବା ସହାନୁଭୂତି ମିଳିବା ନିରର୍ଥକ ବୋଲି ମନେ କରି ମଣିଷ ନିଜର ସବୁ ଯନ୍ତ୍ରଣାକୁ ହୃଦୟରେ ଚାପି ଧରି ନିରବରେ ଜୀବନ କାଟିବାକୁ ଶ୍ରେୟ ମନେ କରେ। ଆଜିର ସମାଜରେ ମଣିଷ ମନର ବେଦନା ଯେ କେତେ ବଢ଼ିଯାଇଛି ତାହା କହିହେବ ନାହିଁ। ମୁଁ ତ କହିବି ବୋଧହୁଏ ଏମିତି କେହି ଜଣେ ବି ନଥିବେ ଯିଏକି ଏକ ସାମାଜିକ ଜୀବନଯାପନ କରୁଛନ୍ତି ଆଉ ତାଙ୍କର ଆଦୌ କିଛି ବି ଚାପ ନାହିଁ, ମନରେ କଷ୍ଟ ନାହିଁ, ହୃଦୟରେ ଯନ୍ତ୍ରଣା ନାହିଁ। ଆଧୁନିକତା ନାଁରେ ଆମେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ମାନସିକ ଚାପର ବଶବର୍ତ୍ତୀ ହୋଇ ଏକ ଅଶାନ୍ତ ଜୀବନ କଟାଉଛନ୍ତି। ଛୋଟ ପିଲାଟି ଠାରୁ ଆରମ୍ଭ କରି ବୟୋବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ କିଛି ନା କିଛି ଚାପ ରହିଛି। ଛାତ୍ର, କର୍ମଚାରୀ, ଅଧିକାରୀ, ଗୃହିଣୀ, ବ୍ୟବସାୟୀ, ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ଜୀବନ ଜୀବିକାକୁ ନେଇ ବଞ୍ଚୁଥିବା ପ୍ରତ୍ୟେକ ମଣିଷ ସମସ୍ତେ ଏକ ଚାପଗ୍ରସ୍ତ ଜୀବନଯାପନ କଟାଉଛନ୍ତି। ଯେମିତିକି ଏକ ଅପେରା ଷ୍ଟେଜରେ ପ୍ରତ୍ୟେକ କଳାକାର କେବଳ ତାର ଅଭିନୟକୁ ଆମେ ଦେଖିଥାଉ, କିନ୍ତୁ ତା ହୃଦୟରେ ଚାପି ହୋଇ ରହିଥିବା ଦୁଃଖ, କଷ୍ଟ, ଯନ୍ତ୍ରଣା କିଛି ଜଣାପଡ଼େ ନାହିଁ। ଠିକ ସେମିତି ଆଜିର ସମାଜରେ ପ୍ରତ୍ୟେକ ମଣିଷ ଏକ ଅଭିନୟ କରିଚାଲିଛି। ଏମିତି ମଣିଷ ଜୀବନର କେତେକ ଅକୁହା କଥା ରହିଯାଇଛି ଯାହା ସେ ଚାହିଁଲେ ବି କାହା ଆଗରେ ପ୍ରକାଶ କରିବାକୁ ଉଚିତ ମନେ କରୁନାହିଁ। ତେଣୁ ଏ ରୂଢ଼ିରୁ ଆମେ ଏହି ଶିକ୍ଷା ଲାଭ କରିବା ଯେ ଆମେ କେବଳ ବାହ୍ୟ ଦୃଷ୍ଟିରୁ କୌଣସି ମଣିଷକୁ ବିଚାର କରିବା ଉଚିତ ହେବ ନାହିଁ। କାରଣ ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ଅକୁହା କଷ୍ଟ ଲୁଚି ରହିଛି। ତେଣୁ ବନ ପଡ଼ିଗଲେ ତାହା ବାହାରକୁ ଦେଖାଯାଏ, ସେଥିପାଇଁ ତାର ପ୍ରତିକାର କରିବାକୁ ଚେଷ୍ଟା କରାଯାଇପାରେ, କିନ୍ତୁ ମନ ପଡ଼ିଗଲେ ଆମେ ତ ଜାଣିପାରିବା ନାହିଁ। ସେଥିପାଇଁ ସବୁବେଳେ ଚେଷ୍ଟା କରିବା କେବେ ହେଲେ ଆମେ କାହା ମନରେ ଦୁଃଖ ଦେବା ନାହିଁ, ସମସ୍ତଙ୍କ ପ୍ରତି ସହାନୁଭୂତିଶୀଳ ହେବା ଓ ସବୁଠାରୁ ବଡ଼ କଥା ମାନବ ଜୀବନର ମୂଲ୍ୟବୋଧ ନିଶ୍ଚୟ ରକ୍ଷା କରିବା।

ମୁଁ ଚିନ୍ତାମଣି ପ୍ରଧାନ ସ୍ୱପ୍ନ ନିଳୟ କୁଅଁର ବ୍ୟତି କରାବରିକିନା ଜଗତସିଂହପୁର କହୁଛି। ମନ ପଡ଼ିଗଲେ ଏଇ ଲୋକବାଣୀ ବା ରୂଢ଼ିର ପ୍ରକୃତ ଆକ୍ଷରିକ ଅର୍ଥ ହେଉଛି, ମନରେ ସୃଷ୍ଟି ହୋଇଥିବା ଦୁଃଖକୁ ଅନ୍ୟ କାହା ଆଗରେ ପ୍ରକାଶ କରି ହୁଏ ନାହିଁ ବା କାହାକୁ କହି ହୁଏ ନାହିଁ। ଏ ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ହେଉଛି ଶ୍ରେଷ୍ଠ ସାମାଜିକ ପ୍ରାଣୀ। ସମୟ ସହିତ ତାଳ ଦେଇ ଚାଲିବା ବେଳେ କେତେବେଳେ ଦୁଃଖ, କେତେବେଳେ ସୁଖ, କେତେବେଳେ ହସ, କେତେବେଳେ କାନ୍ଦ ତା ଜୀବନ ଚଲାପଥରେ ଆସିଥାଏ। ଏଠି କହିବାର କଥା, ଯେତେବେଳେ ବଣରେ ବା ଜଙ୍ଗଲରେ ନିଆଁ ଲାଗିଥାଏ ତାହା ବିଶ୍ୱ ବ୍ରହ୍ମାଣ୍ଡର ଲୋକ ଲୋଚନକୁ ଆସିଥାଏ, ମାତ୍ର ମନ ଭିତରେ ସୃଷ୍ଟି ହୋଇଥିବା ଦୁଃଖ ବା କଷ୍ଟକୁ କେହି ଜାଣିପାରନ୍ତି ନାହିଁ ବା ତାର ପରିବେଶକୁ କେହି ବୁଝିପାରନ୍ତି ନାହିଁ। ଏଣୁ କୁହାଯାଏ, ବନ ପଡ଼ିଗଲେ ସମସ୍ତେ ଜାଣନ୍ତି, ମନ ପଡ଼ିଗଲେ ଜାଣିବ କିଏ। ମଣିଷ ଜୀବନ ଏକ ଦୁର୍ଲଭ ଜୀବନ। କୌଣସି ପରିସ୍ଥିତିରେ ତା ମନରେ ସୃଷ୍ଟି ହୋଇଥିବା ଦୁଃଖକୁ ସେ ଅନ୍ୟ ଆଗରେ ପରିପ୍ରକାଶ କରିନଥାଏ। ଉଦାହରଣ ସ୍ୱରୂପ ଜଣେ ନବବିବାହିତା ବୋହୂର କଥା ଓ କାହାଣୀକୁ ବିଚାରକୁ ନିଆଯାଉ। ଶାଶୁ ଘରେ ପାଦ ଦେବା ପରେ ତା ଜୀବନ ଚଲାପଥରେ ବା ତା ଅନେକ ପରିସ୍ଥିତିର ସେ ସମ୍ମୁଖୀନ ହୋଇଥାଏ ଏବଂ ସେତେବେଳେ ତା ମନରେ ଅନେକ ଦୁଃଖ ସୃଷ୍ଟି ହୋଇଥାଏ। ସେ ଦୁଃଖକୁ ସେ କାହାକୁ ପରିପ୍ରକାଶ କରିନଥାଏ, ବରଂ ଗୁମୁରି ଗୁମୁରି ନିଜେ କାନ୍ଦି ସେଇ ଦୁଃଖକୁ ନିଜ ହୃଦୟରେ ପରିସମାପ୍ତ

କରିଥାଏ। ସେହିପରି ସମସ୍ତ ଅଭିଭାବକ ଚାହାନ୍ତି ମୋ ପିଲାମାନେ ନିଜ ଗୋଡ଼ରେ ଠିଆ ହୋଇ ଭଲ ମଣିଷଟିଏ ହୁଅନ୍ତୁ। ମାତ୍ର ବାପା ମାଙ୍କର ସବୁ ଆଶା ଯେତେବେଳେ ଧୂଳିସାତ ହୋଇଯାଏ, ସେତେବେଳେ ବାପା ମାଙ୍କ ମନରେ ଦୁଃଖ ବା କଷ୍ଟକୁ ପରିପ୍ରକାଶ ସେ କରିପାରନ୍ତି ନାହିଁ। ସମାଜରେ ଅନେକ ଲୋକ ଅଛନ୍ତି, ଯେତେ ଦୁଃଖ କଷ୍ଟ ଆସିଲେ ସୁଦ୍ଧା ସେସବୁକୁ ନିଜେ ନିଜ ହୃଦୟରେ ସାଇତି ରଖନ୍ତି ଏବଂ କାହାକୁ ବା କୌଣସି ପରିସ୍ଥିତିରେ ତାହାକୁ ପରିପ୍ରକାଶ କରିବାକୁ ଦେଇନଥାନ୍ତି। ଏବେ ଆମେ ପୌରାଣିକ କଥାବସ୍ତୁକୁ ବିଚାରକୁ ନେବା। ଆପଣମାନେ ଟିକା ଗୋବିନ୍ଦ ଚନ୍ଦ୍ରରେ ଲେଖାଥିବା କଥା ଜାଣିଥିବେ, କେକାନ୍ଦିବ ଦିନ ଦଶରେ କୁମର କେକାନ୍ଦିବ ଦିନ ବାର, ମାତା ଗର୍ଭଧାରୀ ନିରତେ କାନ୍ଦିବେ ମରିବାର ଯୁଗାନ୍ତର। ଯଦି ଗର୍ଭଧାରୀ ମା ବଞ୍ଚିଥିବା ସମୟରେ ତାଙ୍କର ପିଲାମାନଙ୍କର ଅକାଳ ବିୟୋଗ ଘଟିଥାଏ ବା କୌଣସି ପରିସ୍ଥିତିରେ କିଛି ଦୁଃଖ ସୃଷ୍ଟି ହୋଇଥାଏ, ମରିଯିବା ପର୍ଯ୍ୟନ୍ତ ମଶାଣି ଭୂଇଁରେ ଯିବା ପର୍ଯ୍ୟନ୍ତ ମା ମନରେ ସଦାସର୍ବଦା ଦୁଃଖ ରହିଥାଏ। ସେ କାହାକୁ ସେ ଦୁଃଖରେ କିଏ ସମବେଦନା ଦିଅନ୍ତି ନାହିଁ ବା ସମକକ୍ଷ ହୁଅନ୍ତି ନାହିଁ ବା ତାକୁ କେହି ଲାଘବ କରନ୍ତି ନାହିଁ। ଏଣୁ କୁହାଯାଏ, ବନ ପଡ଼ିଗଲେ ସଭିଏ ଜାଣନ୍ତି, ମନ ପଡ଼ିଗଲେ ଜାଣିବ କିଏ।

0: କୁହାଯାଏ କାହାକୁ ବି ଦୁଃଖ ଦେଲାପରି କହିବା ଠିକ୍ ନୁହଁ। ଆମ ମନ ଭିତରେ ସବୁବେଳେ ଅନ୍ୟମାନଙ୍କ ପାଇଁ ସହାନୁଭୂତି, ଦୟା, ମାନବିକତା ରହିବା ଉଚିତ। ଯଦି ଆମେ ଅନ୍ୟର ମନକୁ ବୁଝିବାକୁ ଚେଷ୍ଟା କରିବା, ତେବେ ସମାଜରେ ପ୍ରେମ ଆଉ ଶାନ୍ତି ବଢ଼ିବ।
1: ଅଳ୍ପ ଭଲ କଥା ଆଉ କିଛି ମଧୁର କଥା କହିବା ଦ୍ୱାରା ଆମେ ଜଣେ ଦୁଃଖୀ ମଣିଷର ମନକୁ ଆଶ୍ୱାସନା ଦେଇପାରିବା।
2: କହିଲି ଡକ୍ଟର ଅଶୋକ କୁମାର ମହାନ୍ତି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ଦାମନଯୋଡି। ଏହା ଏକ ଲୋକବାଣୀ, ବନ ପୋଡ଼ିଗଲେ ସମସ୍ତେ ଜାଣନ୍ତି, ମନ ପୋଡ଼ିଗଲେ କେହି ନ ଜାଣେ। ରୂପ ଯୌବନ ଜ୍ଞାନର ମାପକାଠି। ଥିବାର ଉଦ୍ଦେଶ୍ୟ ଲକ୍ଷ୍ୟ ବାହାରୁ ଦେଖି ମଣିଷର ପ୍ରକୃତ ହୃଦୟ ଅନ୍ତରର କଥା ଯାତନା ବେଦନା ଜାଣି ହୁଏ ନାହିଁ। ଜିଇଁବାରେ ଏଠି କେତେ ଯେ ଯାତନା, ଉଠୁନା ଆଖିର ନଈ, କଷିବାର ଖାଲି ଅଭିନୟ କରେ ମୁଁ ମୋ ଲୁହ ଲୁଚେଇବା ପାଇଁ, ମୋ ଲୁହ ଲୁଚେଇବା ପାଇଁ। ଜୀବନ ହଉଛି ଜଞ୍ଜାଳମୟ, ହସ କାନ୍ଦ ସୁଖ ଦୁଃଖ ଆନନ୍ଦ ବିଷାଦ, ଦୁଃଖ ଦାରିଦ୍ର୍ୟର ଚରା ଭୂଇଁ, ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। ସମସ୍ତଙ୍କ ଆଗରେ ସବୁ କଥା କହି ହୁଏ ନାହିଁ। ଲୋକେ କୁହନ୍ତି ଦୁଃଖ କଷ୍ଟ କି ସୁଖର କଥାକୁ ଯଦି ତୁମେ ଅନ୍ୟ ଆଗରେ ବ୍ୟକ୍ତ କରିବ, ତାହେଲେ ଦୁଃଖ ସୁଖ କିଛି ପରିମାଣରେ ଲାଘବ ହୋଇଥାଏ, ସୁଖଟା ଦ୍ୱିଗୁଣିତ ହୋଇଥାଏ, ଦୁଃଖଟା ପ୍ରଶମିତ ହୋଇଥାଏ। ହେଲେ ବାସ୍ତବ କ୍ଷେତ୍ରରେ ତାହା ପରିପ୍ରକାଶ କରିହୁଏ ନାହିଁ, କାରଣ ହୃଦୟ ପୋଡ଼ିଲେ କେହି ନ ଜାଣନ୍ତି, ଲାଗେ ନା ସେଥିରେ ନିଆଁ, ସେ ନିଆଁରେ ପୋଡ଼ି ପାଉଁଶ ହେଲେ ବି ଉଠେ ନା ଟିକିଏ ଧୂଆଁ, ଉଠେ ନା ଟିକିଏ ଧୂଆଁ। ମଣିଷ ହନ୍ତସନ୍ତ ହୋଇ ଜୀବନକୁ ତିଳ ତିଳ କରି ଦଗ୍ଧୀଭୂତ କରି ଚାଲିଥାଏ, କିନ୍ତୁ ସେପରି କରିବା ଉଚିତ ନୁହେଁ। ନିଜର କିଛି ଅଭାବ ଅସୁବିଧା ଦୁଃଖ କଷ୍ଟ ଯନ୍ତ୍ରଣା ଅନ୍ୟ ଆଗରେ ଯଦି ଆମେ ସେୟାର କରିବା ଉଚିତ, କାରଣ ପ୍ରତି ସମସ୍ୟାର ସମାଧାନ ଅଛି। ସମୟ ସବୁ ଘାରେ ମଲମ ଲଗାଏ, ଧୈର୍ଯ୍ୟ ସାହସ ମନୋବଳ ଦୃଢ଼ କରିବା ଦରକାର। ଧୈର୍ଯ୍ୟହରା ମଣିଷ ବେଳେବେଳେ ନିଜକୁ ଆଉ ସମ୍ଭାଳି ପାରେ ନାହିଁ, ଆତ୍ମହତ୍ୟା ପରି ଭୁଲ ପଥର ସେ ପଥିକ ହୋଇଯାଏ। ବେଶୀ ମାତ୍ରାରେ ଆମର ମହିଳାମାନେ ସେମାନେ ବଢ଼ିକି ଅଧୈର୍ଯ୍ୟ ହୋଇ ପଡ଼ିଥାନ୍ତି। ସମୟ ସହିତ ତାଳ ଦେଇ ଚାଲିବା ଉଚିତ। ଚକ୍ରବର୍ତ୍ତ ପରିବର୍ତ୍ତନ୍ତେ ଦୁଃଖାନିଚ ସୁଖାନିଚ, ଗୋଟିଏ ଜନ୍ମ ତପାବଳେ ମାନବ ଜନ୍ମ ମହି ତଳେ। ଆମେ ଅଧୈର୍ଯ୍ୟ ନ ହୋଇ ମୁକାବିଲା କରିବା, ଗୁରୁ ଗୁରୁଜୟ ମାନଙ୍କର ପରାମର୍ଶ ନେବା, ସମୟକୁ ଅପେକ୍ଷା କରିବା। ସମୟକୁ ଆମେ କାଟିକୁଟି କରି ଛୋଟ କରିଦେଉ, ଯେତେ ସମୟ

କ୍ଷିଣ୍ଭିଣୀ କରି ଲମ୍ବି ଯାଉଛି ସେତେ ସମୟ ପ୍ରଶ୍ନ ସମୟ ଉତ୍ତର ସମୟଟି ସମାଧାନ ସମୟ ସୁଅରେ ବହି ଚାଲିଗଲେ ରହିଥାଏ ଯଶମାନ ରହିଥାଏ ଯଶମାନ। ସେଥିପାଇଁ ଆମର ଲୋକବାଣୀରେ ଅଛି ବନ ପୋଡ଼ିଗଲେ ସମସ୍ତେ ଦେଖନ୍ତି ଜାଣନ୍ତି ବୁଝନ୍ତି କିନ୍ତୁ ମନ ପୋଡ଼ିଗଲେ କେହି ଜାଣନ୍ତି ନାହିଁ। ଏ ଲୋକବାଣୀଟା ଆମ ସମାଜରେ ମଧ୍ୟ ପ୍ରଚଳିତ ଅଛି। ତାର ଆମ ଆଖି ଆଗରେ ଜଙ୍ଗଲ ପୋଡ଼ିଲେ ସମସ୍ତେ ଜାଣନ୍ତି ନିଆଁ ଲାଗିଲା ଜଙ୍ଗଲ ପୋଡ଼ିଗଲା କିନ୍ତୁ ହୃଦୟରେ ଯଦି ନିଆଁ ଲାଗିବ କେହି ଜାଣିପାରନ୍ତି ନାହିଁ। ଲୋକେ ହନ୍ତ ସତ ହେଇ ରୁହନ୍ତି କିନ୍ତୁ ଏମିତି କହି ରହିବା କଥା ନୁହେଁ। ମଣିଷ ବେଳେବେଳେ ଭୁଲ ଡିସିସନ ନେଇଯାଏ ଆତ୍ମହତ୍ୟା ଭଳି ଏଭଳି ଭାବରେ ପ୍ରପୀଡିତ ହୁଏ ଯେ ସଂସାର ଉଚ୍ଛନ୍ନ କରି ଚାଲି ଯାଇଥାଏ। ସେଭଳି କରିବା କଥା ନୁହେଁ। ନିଜର ଦୁଃଖ କଷ୍ଟ ଯାତନା କ୍ଲେଶକୁ ଗୁରୁ ଗୁରୁଜନକୁ ସେୟାର କରିବା ଦରକାର ପରାମର୍ଶ ନେବା ଦରକାର। ସମସ୍ୟା ତ ସମସ୍ତଙ୍କ ଜୀବନରେ ଅଛି କିନ୍ତୁ ତାକୁ ସମାଧାନ କରିବା ପାଇଁ ଆମର ଧୈର୍ଯ୍ୟ ସାହସ ଦରକାର। ତେଣୁ ସେଇ ମନ ପୋଡ଼ିଗଲେ କିଏ ନ ଜାଣେ ଉକ୍ତିଟି ଯଥାର୍ଥ ଅଟେ।

ମୋ ନାଁ ଡକ୍ଟର ପ୍ରମୋଦିନୀ ହୋତା, ମୁଁ ଜଣେ ରିଟାୟାର୍ଡ ପ୍ରଫେସର, ଡିପାର୍ଟମେଣ୍ଟ ଅଫ୍ ଏଜୁକେସନ। ଏହା ଏକ ଭାବପ୍ରବଣ ବିଷୟ। ଜଙ୍ଗଲରେ ଯଦି ନିଆଁ ଲାଗିଯାଏ ତେବେ ଚାରିଆଡ଼େ ଧୂଆଁ ହୁଏ, ତାକୁ ଦେଖିକି ସମସ୍ତେ ତାକୁ ଦେଖିପାରନ୍ତି, ଜାଣିପାରନ୍ତି ଏବଂ ତାକୁ ଦେଖିକି ସମସ୍ତେ ଭାବନ୍ତି ଯେ ଜଙ୍ଗଲରେ ନିଆଁ ଲାଗିଛି। କିନ୍ତୁ ମନରେ ଯେତେବେଳେ କଷ୍ଟ ହୁଏ, ମନ ଭିତରେ ଯନ୍ତ୍ରଣା ଦେଇଥାଏ, କିନ୍ତୁ ତାକୁ କେହି ଦେଖିପାରନ୍ତି ନାହିଁ। ମନ ଭିତରର ଯନ୍ତ୍ରଣା କେବଳ ସେହି ବ୍ୟକ୍ତି ହିଁ ମନ ଭିତରର ଯନ୍ତ୍ରଣା କେବଳ ସେହି ବ୍ୟକ୍ତି ହିଁ ଅନୁଭବ କରିଥାଏ, ଯିଏକି କିଛି ସେ ପାଇଥାଏ, କିଛି ଅନୁଭବ କରିଥାଏ ଏବଂ ସେହି ଯନ୍ତ୍ରଣା ବାରମ୍ବାର ବାରମ୍ବାର ତା ମନରେ ଯନ୍ତ୍ରଣା ଦେଇଥାଏ। ମନର ଏମିତି କିଛି ଅକୁହା କଥା ରହିଯାଇଛି, ଅନେକ ଲୋକ ତାକୁ କହିପାରନ୍ତିନି କି ତାକୁ ସହି ବି ପାରନ୍ତିନି। ଆମେ ସାଧାରଣତଃ ଦେଖୁ ପିଲାମାନେ ପରୀକ୍ଷା ଦେଉଛନ୍ତି, ପରୀକ୍ଷାରେ ଯେତେବେଳେ ରେଜଲ୍ଟ ଟା ଡିକ୍ଲେୟାର ହେଇପାରିଲା ନାହିଁ, ସେତେବେଳେ କଣ ହେଲା ନା ପିଲାମାନେ ପରୀକ୍ଷା ଦେଇଛନ୍ତି, ଲକ୍ଷ ଲକ୍ଷ ପିଲା ପରୀକ୍ଷା ଦେଇଛନ୍ତି, କେତେ କଷ୍ଟ କରିକି ସେମାନେ ପରୀକ୍ଷା ଦେଇଛନ୍ତି, କିନ୍ତୁ ଯେତେବେଳେ ସେଇ କଥା ହିଁ ବାରମ୍ବାର ବାରମ୍ବାର ତାଙ୍କ ମନରେ ଆସୁଛି, ତେବେ ସେମାନେ କଣ କରୁଛନ୍ତି ନା ସେମାନେ ବହୁତ ଯନ୍ତ୍ରଣା ଅନୁଭବ କରୁଛନ୍ତି। କାରଣ ସେମାନେ ଦେଖୁଛନ୍ତି ଏତେ କଷ୍ଟ ପଡ଼ୁନି, ଏତେ ପାଠ ପଢିଲି, ଏତେ ଦିନ ରାତି ମୋର ସମୟଟା ବରବାଦ କରିଦେଲି, କିନ୍ତୁ ରେଜଲ୍ଟ ପାଇଲା ବେଳକୁ ଆଉ ଥରେ ପରୀକ୍ଷା ଦେବାକୁ ପଡିବ। ଏଇ ଯୋଉ ଯନ୍ତ୍ରଣା ମନ ଭିତରେ ଯୋଉ ପିଲାମାନଙ୍କର ବାହାରିଲା ବା ପିଲାମାନଙ୍କ ଭିତରେ ଦେଖାଗଲା, ଏହା ହଉଛି ଗୋଟିଏ କଥା ଯାହାକୁ କି କହି ହୁଏ ନାହିଁ କି ସହି ବି ହୁଏ ନାହିଁ। ପିଲାମାନଙ୍କର କିଛି ଭୁଲ ନାହିଁ, କିନ୍ତୁ ସେମାନେ ବାଧ୍ୟ ହେଇକିରି ଆଉ ଥରେ ପରୀକ୍ଷା ଦେବେ। ଏଇ ଯୋଉ ବାରମ୍ବାର ବାରମ୍ବାର କୌଣସି କଥା ଏ ମନରେ ଏଇ ଅଦୃଶ୍ୟ ଯନ୍ତ୍ରଣାକୁ କେବଳ ନିଜେ ଭୋଗୁଥିବା ବ୍ୟକ୍ତି ହିଁ ବୁଝିପାରେ, ଅନ୍ୟ କେହି ତାକୁ ବୁଝିପାରନ୍ତି ନାହିଁ। କାରଣ ମାନେ ଦେଖିଛନ୍ତି ଅନେକ ମନର ଅପୁହା କଥା ରହିଯାଇଛି, ଯୋଉ କଥାକୁ ବିଭିନ୍ନ ପର୍ଯ୍ୟାୟରେ ତାକୁ ସମାଲୋଚନା ବି ହେବାକୁ ପଡୁଛି, ତାକୁ ସେ ନିଜେ ହିଁ ଅନୁଭବ କରିଥାଏ। ଭୋଗୁଥିବା ବ୍ୟକ୍ତି ଜାଣେ କିମ୍ବା ସେଇ ପରମେଶ୍ୱର ହିଁ ଜାଣନ୍ତି। ମନେ କରନ୍ତୁ ବହୁତ ଭଲ ପାଉଛି ଜଣେ, ତାକୁ ସେ ପାଇପାରୁନି, ତେବେ ସେ ତାକୁ କଣ କହୁଛି, ତା ଭିତରେ ହିଁ ଯନ୍ତ୍ରଣା ସେ ଅନୁଭବ କରିଥାଏ ଏବଂ ତାକୁ ସେଇ ଯନ୍ତ୍ରଣା ସେ ଅନୁଭବ କରେ, ସେଇ ଲୁକାୟିତ ବେଦନାକୁ ସେ ଅନ୍ୟ ଆଗରେ ପ୍ରକାଶ କରିପାରେ ନାହିଁ। ଏଇ କଥା ହିଁ କହନ୍ତି ଯେ ମନ ପଡିଗଲେ ସଭିଏ ଜାଣନ୍ତି, ମନ ପଡିଗଲେ କିଏ ବା ଜାଣନ୍ତି।

0: ଏମିତିରେ ତ ଅନ୍ୟର ମନକୁ ପଢ଼ିବା ସହଜ ନୁହଁ, ତେଣୁ କଥା କହିବା ପୂର୍ବରୁ ଥରେ ନିଶ୍ଚିତ ଭାବରେ ଭାବିବା ଉଚିତ ଯେ ଆମ କଥା ଦ୍ୱାରା ସେ ଦୁଃଖୀ ହେବନି ତ। ଅନେକ ଲୋକ ନିଜ ଦୁଃଖକୁ ମନ ଭିତରେ ରଖି ଏକାକୀ ଅନୁଭବ କରନ୍ତି, ତେଣୁ ଆମେ ଅନ୍ୟମାନଙ୍କ ସହିତ ଭଲ ବ୍ୟବହାର କରିବା କହିବା ପୂର୍ବରୁ ତାର ମାନସିକ ସ୍ଥିତିକୁ ବୁଝିବା ଦରକାର।
1: ମାଝିରେ ଅଧିକାରୀ କହୁଛି, ବନ ପୋଡ଼ିଗଲେ ବଣ ପୋଡ଼ିଗଲେ ସମସ୍ତେ ଜାଣନ୍ତି, କିନ୍ତୁ ମନ ପୋଡ଼ିଗଲେ କେହି ଜାଣନ୍ତିନି। ଏଇଟା ହଉଛି ଆମର ମାନସିକ ଦୁଃଖ ଯନ୍ତ୍ରଣା ଆଉ ହତାଶ, ଯୋଉଟା କି ଆମର ବାହାର ଦୃଶ୍ୟମାନ ହୁଏନି, କିନ୍ତୁ ଶରୀର ମନ ଭିତରେ ରହିକିରି ସେ ଘୁଣ ପୋକ ଯେମିତି କାଠକୁ ଭିତର ଆଡୁ ଫମ୍ପା କରିଦିଏ, ସେମିତି ସେ ଆମର ମନକୁ ବ୍ୟତିବ୍ୟସ୍ତ କରିକିରି ଭାରସାମ୍ୟ ହରାଇ ଦିଏ ବିଷୟରେ ଏଇ ଆମର ପ୍ରବାଦଟା। ବାହାରେ ଆମେ ଯଦିଓ ହସୁଛୁ, ଯଦି କୌଣସି ଯନ୍ତ୍ରଣା ହଉଛି, କାହାର ଦୁଃଖ ହେଇଛି, କାହାର ଅସୁସ୍ଥତା, ଯାହାକୁ ସେ ବାହାରେ ପ୍ରକାଶ କରିପାରୁନି। ଆମେ ବଣଟା ପଡିଛି ବୋଲି ବାହାରେ ଦେଖିଦଉଛୁ, ଧୂଆଁ ବାହାରୁଛି, ନିଆଁ ଦିଶୁଛି, ସେଠି ଆମେ ଜାଣିଗଲୁ ଯେ ଏଇଟା ବଣଟା ପଡିଗଲା ବୋଲି, କିନ୍ତୁ ମନଟା ଯୋଉ ଅଛି, ମନ ଆମ ଶରୀର ଭିତରେ କୋଉଠି ଅଛି, କଣ ଅଛି ଆମେ ଜାଣିନୁ। ମନ କଣଟା ଗୋଟେ, ତାର କିଛି ରୂପ ନାହିଁ। ସେଇ ମନଟା କିନ୍ତୁ ଅଥୟ କରିଦିଏ ମଣିଷକୁ, ସେଇ ଅଥୟଟାକୁ ଆଉ ବାହାରେ ଆମେ ପ୍ରକାଶ କରିପାରୁନୁ। କିନ୍ତୁ କେତେ ସମୟରେ ପ୍ରକାଶ କରିଦେଲେ ସେଟା ଭଲ, ଯେ ସେଟା ହାଲକା ହେଇଯାଏ ମନ, କିନ୍ତୁ ଯଦି ପ୍ରକାଶ କରୁନୁ ତାହେଲେ ଆମର ମାନସିକ ଯନ୍ତ୍ରଣା, ଦୁଃଖଟା, ହତାଶଟା ବଢିଯାଏ। ଏମିତିକି ମନରେ ଆସେ ଯେ ଆଉ ଏ ସଂସାରରେ ବଞ୍ଚିକିରି କିଛି ଲାଭ ନାହିଁ। ମୁଁ ଚନ୍ଦ୍ର ବନବାସରେ ଯାଇଥିଲେ ସୀତାଙ୍କୁ ନେଇକିରି, ସୀତାଙ୍କ ହରଣ ପରେ ରାମଙ୍କର ମନରେ ଯୋଉ ଆଘାତ ହୋଇଥିଲା, ଯୋଉ ଯନ୍ତ୍ରଣା ହୋଇଥିଲା, ବାହାରେ କେହି ଜାଣିପାରୁନଥିଲେ। ସେ ବାହାରେ ସମସ୍ତଙ୍କ ପରି ଯିବା ଆସିବା, କଥାବାର୍ତ୍ତା, ଖାଇବା ପିଇବା ସବୁ କରୁଥିଲେ, କିନ୍ତୁ ତାଙ୍କ ସେ ବହୁତ ମାନସିକ ଦୁଃଖରେ ଥିଲେ, ଯନ୍ତ୍ରଣାରେ ଥିଲେ। ସେମିତି ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଲା, ସେ ଯଦିଓ କୁରୁସଭା ତଳେ ଆଗରେ ପ୍ରକାଶ କରିଥିଲେ, କିନ୍ତୁ ପ୍ରକୃତରେ ପରବର୍ତ୍ତୀ ସମୟରେ ସେ ଯୋଉ ଅପମାନିତ ହୋଇଥିଲେ ବସ୍ତ୍ର ହରଣ ସମୟରେ, ସେଇ ଅପମାନଟା ତାଙ୍କୁ ମନକୁ ମାନସିକ ଯନ୍ତ୍ରଣା ଦଉଥିଲା। ବିଦ୍ୟାର୍ଥୀ ଯଦି ପରୀକ୍ଷାରେ ଫେଲ ହେଇଯାଉଛି, ଫେଲ ହେଲା ପରେ ତାକୁ ଘରେ ସମସ୍ତେ ସାନ୍ତ୍ୱନା ଦଉଛନ୍ତି, ସମସ୍ତଙ୍କ ସହିତ ମିଳାମିଶା କରିକିରି ଖାଇବା ପିଇବା କରିଲେ ମଧ୍ୟ ସେ ମାନସିକ ସ୍ତରରେ ଏତେ ଭାଙ୍ଗି ଯାଉଛି ଯେ ଅପମାନିତ ଅନୁଭବ କରୁଛି, ଅପମାନ ଆଉ ମାନସିକ ଯନ୍ତ୍ରଣାରେ ସେ ସମୟ ବିତାଉଛି। ବାହାର ଦେଖିଥିବା କଥାଟାକୁ ସମସ୍ତେ ଜାଣି ଦଉଛନ୍ତି ଯେ ଏଇଟା କଷ୍ଟକର ବୋଲି, କିନ୍ତୁ ମନୁଷ୍ୟ ମନ ଭିତରେ କଣ ଭାଙ୍ଗି ପଡୁଛି, କେମିତି ତାର ଜୀବନ ରକ୍ଷାକୁ ଇଚ୍ଛା କରୁନି, କେମିତି ମାନସିକ ଅସ୍ଥିରତା ବହୁମାତ୍ରାରେ ବଢିଯାଏ, ବିଶେଷ କରି ଯୁବବର୍ଗଙ୍କ ଉପରେ ତାଙ୍କ ମାନସିକ ଚାପ ପଡୁଛି, ତାଙ୍କୁ ସାମାଜିକ ପାରିବାରିକ ହିସାବରେ, ଏବଂ ସେମାନେ ନିଜେ ଯଦି ଠିକ ରୂପେ ଆଗକୁ ବଢି ପାରୁନାହାନ୍ତି କିମ୍ବା କିଛି କରିକିରି ଦେଖେଇ ପାରୁନାହାନ୍ତି, ସେମାନେ ମାନସିକ ଚାପଗ୍ରସ୍ତ ହେଉଛନ୍ତି। କାଉନସିଲିଂ କରାଯାଉଛି ସେଥିପାଇଁ, ସ୍ଥିରତା ସନ୍ତୁଳନତାକୁ ରକ୍ଷା କରିବା ପାଇଁ, ଆଉ ଏଇଟା ହଉଛି ସମାଜ ପାଇଁ ଗୋଟେ ଶିକ୍ଷା।
2: ତେବେ ଏଇ ଥିଲା ସମ୍ଭାବନାର ବିଷୟ, ମନ ପୋଡ଼ିଗଲେ କିଏ ବା ଜାଣେ। ଆଜି ଯେଉଁମାନେ ଏଥିରେ ଅଂଶଗ୍ରହଣ କରିଥିଲେ ଆଉ ଯେଉଁମାନେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତେବେ ଯିବା ପୂର୍ବରୁ ଆମେ ଶ୍ରୋତାଙ୍କୁ ଆଗାମୀ ଶନିବାର ଅର୍ଥାତ୍ ମେ ମାସର 23 ତାରିଖ ଶନିବାର ସମ୍ଭାବନାରେ କ'ଣ ବିଷୟ ରହିଛି କହିବା, ଉଡ଼ିଗଲା କର୍ପୁର, ରହିଗଲା କନା।
0: ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ମେ ମାସର 22 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ମୋବାଇଲ୍ ନମ୍ବର ହେଲା 9438268568। ତେବେ ଆଜିର ସମ୍ଭାବନାରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
2: ମୁଁ ସୁରଭି, ନମସ୍କାର।

ବର୍ଣ୍ଣବିବାହ ବର୍ଣ୍ଣାଳୀ ଶୁଣିଲେ କାର୍ଯ୍ୟକ୍ରମ ସମ୍ଭାବନା ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା ଶୁଣନ୍ତୁ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଚଳିତ ମଇ ମାସର 17 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ଫାୟାର ଅଫିସର କାମ କାଏଟା। ଏ ସମ୍ପର୍କରେ ଆପଣ ଚଳିତ ମଇ ମାସର 17 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060690। ବିଷୟଟି ପୁଣି ଥରେ କହି ରଖୁଛୁ, ଫାୟାର ଅଫିସର କାମ କାଏଟା। ସୂଚନାଟି ଏଇଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 8:30 ଶୁଣିବେ ସୁର ଲହରୀ କାର୍ଯ୍ୟକ୍ରମ, ଶିଳ୍ପୀ ନେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ କସ୍ତୁରୀ ରଥ। ସୁଗମ ସଂଗୀତ ଶୁଣିବେ ସକାଳ 8:45 ଶିଳ୍ପୀ ନେଲେ କୁମାର ବାପି, ତପୁ ମିଶ୍ର, କୁମାର ସାନୁ, ନିବେଦିତା, ବିଭୁ କିଶୋର ଏବଂ ଶୈଳଭାମା। ଗୀତିଧାରାରେ ସକାଳ 9:00 ଶୁଣିବେ ହିନ୍ଦୀ କଥା ଚିତ୍ର ଗୀତ। ସକାଳ 9:30 ଶୁଣିବେ ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ର ଗୀତ। ପୂର୍ବାହ୍ନ 10:05 ଦିନ 12:00 ଏବଂ ଦିନ 2:15 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ 12:00 ଶୁଣିବେ ସୁଗମ ସଂଗୀତ। ଦିନ 11:30 ଶୁଣିବେ ଲୋକଗୀତର କାର୍ଯ୍ୟକ୍ରମରେ ପାଲା ପରିବେଷଣ କରିଛନ୍ତି ଲିଙ୍ଗରାଜ ବେହେରା ଏବଂ ସାଥୀ। ଦିନ 12:30 ଶୁଣିବେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେ ଲିଞ୍ଚୁ। ଦିନ 12:50 ଶୁଣିବେ ଭକ୍ତି ଗୀତ। ଦିନ 1:05 ଶୁଣିବେ ଗୀତି ଭାରତୀ କାର୍ଯ୍ୟକ୍ରମ, କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ। ଦିନ 1:20 ଏଥିରେ ଶୁଣିବେ ଗଙ୍ଗାଧର ଷଡ଼ଙ୍ଗୀଙ୍କ ଆଲୋଚନା ପେଟ ରୋଗ କାହିଁକି ହୁଏ। ଅପରାହ୍ନ 5:30 ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଶୁଣିବେ ମିଳିମିଶି ଶାନ୍ତିରେ ରହିବା, ଭେଟଘାଟ ରହିଛି, ସୋଲାର ଲଗାଇ ଦେଲେ କାଇ ସୁବିଧା ମିଳିଛି, ଶେଷରେ ଆମର ଏ ଅଞ୍ଚଳ ଲଗେ ତରଭୁଜ ଚାଷ ହେସି କି। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ଶୁଣିବେ ରାତି 8:15 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଶୁଣିଲେ ଆଜି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ସକାଳ 8:00 ପାଇଁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ, ସକାଳ 8:15 ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରେଲୱେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ସମାଚାର ପ୍ରଭାତ।
3: नमस्कार, आकाशवाणी से समाचार प्रभात के साथ मैं मुकेश कुमार। भारत और संयुक्त अरब अमीरात ने भारत में रणनीतिक पेट्रोलियम और गैस भंडार स्थापित करने की सहित कई समझौतों पर हस्ताक्षर किए। प्रधानमंत्री नरेंद्र मोदी 5 देशों की यात्रा के दूसरे चरण में नीदरलैंड्स पहुंचे। प्रधानमंत्री ने विदेश यात्रा पर कर लगाने की खबर का खंडन किया। सीबीएसई ने कक्षा 12वीं के विद्यार्थियों के लिए उत्तर

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆରମ୍ଭ କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ କସ୍ତୁରୀ ରଥ।

0: ଉପାୟ ସମୁଦାୟ 4,000 ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ନଚେତ ପ୍ରତ୍ୟେକ ଦିନ 1
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ ବିଲ୍ରେ ପାଆନ୍ତୁ 200 ଛାଡ ଓ ରେଫରେଲ ଉପରେ କ୍ୟାସ ବ୍ୟାକ୍। ଆଜି କଲ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ।
2: ପରବର୍ତ୍ତୀ ଶିଳ୍ପୀ ହେଲେ କସ୍ତୁରୀ ରଥ।

ଶେଷ ହେଲା ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଶିଳ୍ପୀମାନେ ଥିଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ କସ୍ତୁରୀ ରଥ, ଗୀତ ରଚନା ଦିବାକର ନାୟକ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରେଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମ ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ନିଜାମଙ୍କ ରଚନାର ଶିଳ୍ପୀ ନେଲେ କୁମାର ସାନୁ ଏବଂ ନିବେଦିତା।

0: ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ।
1: ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
2: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
1: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
3: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମ ପ୍ରଥମେ ଶୁଣନ୍ତୁ କଥାଚିତ୍ର ସୌଦାଗର। ଶିଳ୍ପୀ ହେଲେ ମନୋହର, ସୁଖବିନ୍ଦର ଏବଂ କବିତା କୃଷ୍ଣମୂର୍ତ୍ତି।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଅଲକା ୟାଗ୍ନିକ, ଦେବାଶିଷ ଏବଂ ଶୈଳେନ୍ଦ୍ର ସିଂଙ୍କ କଣ୍ଠରେ କଥାଚିତ୍ର ଶୋଲା ଅର୍ସପ୍ନମ୍।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଗୀତିଧାରା ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ ୟେସ୍ ବୋସ୍। ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ ଅଭିଜିତ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷରେ ଲମ୍ହେ ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ଇଲା ଅରୁଣ ଏବଂ ସାଥୀ।

ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ହିନ୍ଦୀ ଚଳଚ୍ଚିତ୍ରର ଗୀତ ପୁଣିଥରେ ଶୁଣିପାରିବେ ଆଜି ପୂର୍ବାହ୍ନ 10:05। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ ଶଙ୍ଖା ସିନ୍ଦୁର, ଶିଳ୍ପୀ ହେଲେ ଅନୁରାଧା।

ସପ୍ତଧାରାରେ ଶୁଣୁଛନ୍ତି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ମହାସତୀ ସାବିତ୍ରୀ, ଶିଳ୍ପୀ ହେଲେ ଅନୁରାଧା।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି
1: ତେବେ ଚିନ୍ତା କରନ୍ତୁ ନାହିଁ ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ
2: ଗୌରୀ ଏହି ଚଳଚ୍ଚିତ୍ର ଶିଳ୍ପୀ ହେଲେ ବାଣୀ ଜୟରାମ।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଜ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଅରିଜିତ ସିଂ ଏବଂ ପଲକ ମୁଚ୍ଛଲଙ୍କ କଣ୍ଠରେ କଥାଚିତ୍ର ଆଶିକି 2।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ଦୋ ଲଫ୍ଜୋଁ କି କାହାନୀ, ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ଅରମାନ ମଲ୍ଲିକ।

ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଶୁଣିବା ପୂର୍ବରୁ ଶୁଣନ୍ତୁ ଗୋଟିଏ ଘୋଷଣା। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ତରଫରୁ 2027 ଜାନୁଆରୀ ମାସର 26 ତାରିଖ ଗଣତନ୍ତ୍ର ଦିବସରେ ପଦ୍ମ ପୁରସ୍କାର ପାଇବାକୁ ସୁପାରିଶ ନିମନ୍ତେ 2026 ଜୁଲାଇ ମାସର 31 ତାରିଖ ସୁଦ୍ଧା ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ନାମାଙ୍କନ ପତ୍ର ଏବଂ ସୁପାରିଶ ପାଇଁ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ଲଗ୍ଇନ୍ କରିବାକୁ ପଡ଼ିବ। ଏଥିପାଇଁ ଆଇଡି ହେଲା A2524467042 ଏବଂ ପାସୱାର୍ଡ ହେଲା Capital A Small U 779#157। ପୁଣି ଥରେ କହୁଛୁ, ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ awards.gov.in ମାଧ୍ୟମରେ ଅନ୍ଲାଇନ୍ରେ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ହେଲା ଚଳିତ ବର୍ଷ ଜୁଲାଇ ମାସର 31 ତାରିଖ। ଘୋଷଣାଟି ଏଇଠି ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଗୁଡ୍ ନ୍ୟୁଜ୍। ଶିଳ୍ପୀ ହେଲେ ବି ପରାକ୍।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଡୋଲି କି ଡୋରି, ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାଁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ଶେଷରେ ଅରିଜିତ ସିଂଙ୍କ କଣ୍ଠ ଶୁଣନ୍ତୁ କଥାଚିତ୍ର ଏଜେଣ୍ଟ ବିନୋଦ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ଦିନ 12ଟାରେ ଏବଂ ଦିନ 2:15ରେ ପୁଣି ଥରେ ଆପଣମାନେ ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ।
1: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରାଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସୁଗମ ସଙ୍ଗୀତ, ଶୁଣନ୍ତୁ କିଛି ସୂଚନା ପରେ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
2: ବାପରେ, ଏତେ ଟଙ୍କା!
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନଟ୍ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ଦୃଢ ମୂଳଦୁଆ। ଚେଟିନଟ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ତ୍ରିନାଥ ଚୌଧୁରୀଙ୍କ ରଚନାରୁ। କଣ୍ଠଦାନ ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କରତ।

ଏଥିଲେ ଶିଳ୍ପୀ ବିଭୁ ଦାସ। ଶିଳ୍ପୀ ଗାଇଥିଲେ ଶେଷାନନ୍ଦ ଦାସକାନନ୍ଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅକ୍ଷୟ ମହାନ୍ତି। ପରବର୍ତ୍ତୀ ଶିଳ୍ପୀ ତୃପ୍ତି ଦାସ, କଣ୍ଠରେ ବିନୋଦିନୀ ଦେବୀଙ୍କ ରଚନା, ସଙ୍ଗୀତ ଅକ୍ଷୟ ମହାନ୍ତି।

0: ଅଭି
1: ଆଜ୍ଞା,
0: ଏବେ ଆମକୁ ଗୋଟିଏ ଭଗବାନଙ୍କର ନାମ ଭଜନ କରିବା ପାଇଁ ପଡିବ। ସ୍ୱର୍ଗୀୟ ଗଣ କବି ବୈଷ୍ଣବ ପାଣି ଯାଇଛନ୍ତି କହିବା ପାଇଁ,
1: କଣ
0: କହିଲେ ହରି।

ଭଗବାନଙ୍କର ନାମକୁ ଯଦି ଗୋଟିଏ ପକ୍ଷରେ ରଖାଯାଏ, ଆର ପଟରେ ଯଦି ସଗଡ଼ରେ ସଗଡ଼ରେ ସୁନା ରଖାଯାଏ, ତଥାପି ତାହାର ମୂଲ୍ୟ ହେବ ନାହିଁ। ନାମର ମୂଲ୍ୟ ହେଉଛି ପଣ୍ଡିତେ ଅଶେଷ। ଆପଣ ମାନେ ଖ୍ୟାଲ କରିବେ, କବି ଜାଣନ୍ତି କହିବା ପାଇଁ।

0: ହିମାଳୟ ପର୍ବତ ପରି ଯଦି ସୁବର୍ଣ୍ଣ ତୁମେ ବ୍ରାହ୍ମଣ ମାନଙ୍କୁ ଡାକିକିରି ଦାନ ଦେବ, କାଶୀ ତୀର୍ଥରେ ଯଦି ତୁମେ ବାସ କରିକିରି ରହିବ,
1: ରହିବ
0: କୋଟିଏ ଗୋରୁ ଯଦି ବ୍ରାହ୍ମଣ ମାନଙ୍କୁ ଦାନ ଦେବ ଯେତିକି ପୁଣ୍ୟ ନହେବ, ମୁଖରେ ଯଦି ଭଗବାନଙ୍କର ନାମ ଥରଟିଏ ଉଚ୍ଚାରଣ କରିଛ ମୋର ବିଦ୍ୱାନ ମଣ୍ଡଳୀ ତାକୁ କେହି ସମାନ ହେବେ ନାହିଁ, ଜୀବକୁ ମୁକ୍ତି ଦେବ ଆଉ କିଏ ଯାଇଛନ୍ତି କହିବା ପାଇଁ ଭକ୍ତ କବି ଜଗନ୍ନାଥ ଦାସ।

0: ଯେତେ ଧନ ସମ୍ପଦ ଅଛି
1: ଅଛି
0: ଖାଇ ଖାଇ ଖାଇ ବସିଲେ ସବୁ ଖାଇଦବ
1: ସରିବ
0: ସରିଯିବ କିନ୍ତୁ ପ୍ରଭୁଙ୍କର ନାମ କେବେ ହେଲେ ସରି ନାହିଁ କି ସରିବ ନାହିଁ ହରେ ନାମ ହରେ ନାମ ହରେ ନାମ ବୈ କେବଳ ନାସ୍ତୈବ ନାସ୍ତୈବ ନାସ୍ତୈବ ଗତି କଳିଯୁଗରୁ ମୁକ୍ତି ହେବା ପାଇଁ କେବଳ ହରିନାମ ହେଉଛି ସାର ଆଜ୍ଞା ପ୍ରଭୁଙ୍କୁ ପାଇବା ପାଇଁ ହେଲେ କିଛି ତାଙ୍କୁ ଦେବା ପାଇଁ ପଡିବ
1: ନା
0: କବି କଣ କହିଲେ ଦେଇ

0: ମହାପ୍ରଭୁ ଦଶବିଧ ରୂପକୁ ଧାରଣ କରିଥିଲେ ଯେଉଁ ନାରାୟଣ
1: ନାରାୟଣ
0: ସେହି ପ୍ରଭୁ ଏ ଉତ୍କଳର ଦୁଃଖ ଦୁର୍ଦ୍ଦଶା ଆକୁ ମୋଚନ କରନ୍ତୁ।

0: ଅଭି
1: ଆଜ୍ଞା
0: ଆମକୁ ଗୋଟିଏ ବିଷୟବସ୍ତୁ ଆରମ୍ଭ କରିବା ପାଇଁ ପଡିବ
1: ପଡିବ ନା
0: ଅବନ୍ତିରେ ଘର ତାହାର ନାମ ସେ ଦାମୋଦର ବିପ୍ରକୁଳେ ହୋଇ ଜନ୍ମ

ବାବୁରେ ଅବନ୍ତୀ ବୋଲି ଗୋଟିଏ ରାଜ୍ୟ ଅଛି, ସେଥିମଧ୍ୟରେ ବ୍ରାହ୍ମଣ ଶାସନଟି ଅଛି। ସେଇ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ ଜଣେ, ତାଙ୍କର ନାମ ହେଉଛି ଦାମୋଦର। ପ୍ରଭୁଙ୍କର ସେ ହେଉଛନ୍ତି ପରମ ଭକ୍ତ। ହେ ମୋର ଜ୍ଞାନୀ ମଣ୍ଡଳୀ, ମୋର ପଣ୍ଡିତ ମଣ୍ଡଳୀ, ଆପଣମାନେ ଲକ୍ଷ୍ୟ ଦେଇଥିବେ, ତାଙ୍କର ଘରେ ପରିବାର ବର୍ଗ ଆଉ କେହି ନାହିଁ, ଏକମାତ୍ର ତାର ପତ୍ନୀ ଅଛି। ସେ

ନିର୍ମଳ ହେଉଛି ତାଙ୍କର ଅନ୍ତର। ପତ୍ନୀ ପତ୍ନୀ ଦୁଇ ଜଣ ଯାକ ଆନନ୍ଦରେ ଦିନ କାଟୁ ଥାନ୍ତି। ଭଗବାନଙ୍କର ପରୀକ୍ଷାର ସମୟ ଆସିଛି ଆଜ୍ଞା।

0: ବାବୁମାନେ ଛଡ଼ ବର୍ଷ ତିନି ଦିନ ପର୍ଯ୍ୟନ୍ତ ଛାଡ଼ିଗଲା ନାହିଁ, ନନା ଭିକ୍ଷାକୁ ଯାଇପାରିଲେ ନାହିଁ, ଘରେ ଖାଇବା ପାଇଁ କିଛି ନାହିଁ, କାନ୍ଦୁ କାନ୍ଦୁ ଦିନ ଯାଉଛି, ରାତ୍ରରେ ନିଦ ଆସେ ନାହିଁ। ଆଜ୍ଞା ଯିଏ ଦରିଦ୍ର ହୋଇଗଲା ତାର ସବୁ କିଛି ସରିଗଲା, ଅପୁତ୍ରିକ ଗୃହ ଶୂନ୍ୟ ଦେଶ ଶୂନ୍ୟ ମିହ ବାନ୍ଧବା ହୃଦୟ ଶୂନ୍ୟ ସର୍ବ ଶୂନ୍ୟ ଦରିଦ୍ର। ଆଜ୍ଞା ପେଟକୁ ଖାଇବା ପାଇଁ ନାହିଁ, ସୁମତି ଡାକି ଦେଇ କହିଲା ସ୍ୱାମୀ କାହିଁକି ଏତେ ସେ ଭଗବାନଙ୍କର ନାମ ଠାକୁରଙ୍କର ନାମ ଜପୁଛ, ପେଟକୁ ତ ମୁଠିଏ ଦାନା ପାଇଲେ ନାହିଁ, ଠାକୁରଙ୍କୁ ଛାଡି ଯଦି ଆମ ବନ୍ଧୁ ବାନ୍ଧବ ଯଦି କେହି କାହାରି ପାଖରେ ତୁମେ ହସ୍ତପତାଇ ମାଗିଥାନ୍ତ ତୁମକୁ ହେଲେ କିଏ ଦେଇଥାନ୍ତା ମୁଠିଏ।
1: ବୁଝିଲ ସୁମତି
0: ପ୍ରିୟ,
1: ସେଇ ହଉଛି ମୋର ସବୁକିଛି, ସେଇ ମୋର ବନ୍ଧୁ, ସେଇ ମୋର ସଖା, ସେଇ ମୋର ମିତ୍ର, ମୁଁ କେବେ ତାଙ୍କୁ ଛାଡି ପାରିବିନି।
0: ସେ ଯୋଉ

ଦୀପନିକ ଆଶ୍ରମରେ ବିଦ୍ୟା ଅଧ୍ୟୟନ କରୁଥିବା ସମୟରେ ମୁଁ ମିତ୍ରତା ସ୍ଥାପନ କରିଥିଲି। ଭାଗ୍ୟବଶତଃ ଆଜି ସେ ହୋଇଛନ୍ତି ଦ୍ୱାରକାର ଅଧୀଶ୍ୱର, ମୁଁ ହୋଇଛି ଏ ଦାଣ୍ଡର ଭିକାରୀ। ପ୍ରିୟ, ତୁମେ ମୋତେ କହୁଛ ଯେ ଯିବା ପାଇଁ ତାଙ୍କ ପୁରକୁ କଣ ନେଇକିରି ଯିବି, କହିଲ କି କହିବି

0: ମନେ ହେଇକିରି ଯିବି ବନ୍ଧୁ ଦ୍ୱାରକୁ ତ ଖାଲି ହସ୍ତରେ ଯାଇପାରନ୍ତି ନାହିଁ ଦଦାତି ପ୍ରତି ଗୃହାତି ପୁଷ୍ଟିତ ଭୋଜୟ ତେ ଶୈବ ଶେଷରବିଦ ବନ୍ଧୁ ଲକ୍ଷ୍ମଣ ଆଜ୍ଞା ସୁମତୀ ସେତିକି ବେଳେ କହୁଛି ପ୍ରିୟ
1: କଣ ହେଲା
0: ମୁଁ ଯାହା ରଖିଛି ତୁମକୁ ଖୋଜି ଆଣିକିରି ଦେବି କିଛି ନା କିଛି ନେଇକିରି ଯିବ ରାତି ତ ଆଜି ପାହି ପାଇ
1: ଆସିଲାଣି
0: ଯାହା ତୁମେ ସ୍ନାନ କରିକିରି ଆସିବ
1: ଆସିଲା ପରେ
0: ଆନନ୍ଦ ମନରେ ବ୍ରାହ୍ମଣ ଚାଲି ଯାଇଛି ଅବନ୍ତୀରେ ଥିବା ପୁଷ୍କରିଣୀରେ ଯେତେବେଳେ ଜଳରେ ପଶି ସ୍ନାନ କରୁଛି ମା ଭଗବତୀକୁ ଚିନ୍ତା କରୁଛି ଦେବୀ ସୁରେଶ୍ୱରୀ ଭଗବତୀ ଗଙ୍ଗେ ଶଙ୍କର ମୌଳିନୀ ବିମଳିନୀ କମଳେ ମମମତୀ ରାସ୍ତା ତବ ପଦ କମଳେ
1: ମମମତୀ ରାସ୍ତା ତବ ପଦ କମଳେ ମମମତୀ ରାସ୍ତା ତବ ପଦ କମଳେ
0: ସ୍ନାନ ସରିଗଲା
1: ସରିଲା
0: ସେଇ ଜଳାଞ୍ଜଳି ସୂର୍ଯ୍ୟଙ୍କୁ ଦେଇ
1: ଦେଇ
0: ଭକ୍ତିପୁତ୍ର ପ୍ରଣୀ ପାଠ ବାଢୁଛନ୍ତି ସୂର୍ଯ୍ୟଙ୍କୁ ନମ

ପ୍ରଭୁଙ୍କୁ ଯିଏ ଯାହା ଭକ୍ତି ଭରରେ ଦିଏ ପ୍ରଭୁ ତାଙ୍କୁ ପାନ କରନ୍ତି ଏଇଆକୁ ତୁମେ ନେଇକିରି ଯାଅ ଆଜ୍ଞା ହସ ହର ସମନରେ ବ୍ରାହ୍ମଣ ଆଜି ବାହାରି ପଡୁଛି କର ଧୃତ ବିପ୍ର ହସ୍ତେ ତଣ୍ଡୁଳ ରାଜିତ କୃଷ୍ଣ ଲଟି ପୁରୁଗ ବନ୍ଧନ ସାଏବ ଧାର ଯେତେ ଦୃଷ୍ଟି ବାସ୍ତୁ ବିଦାୟ ବିପ୍ର ସଧାୟତି ସଦା ଲକ୍ଷ୍ମୀକାନ୍ତ ପ୍ରସନ୍ନ ଭଗବାନଙ୍କର ନାମ ସ୍ମରଣ କରି ବ୍ରାହ୍ମଣ ଯେତେବେଳେ ଚାଲିଗଲା ବାଟରେ ପଡିଛି ପଣ୍ଡିତେ ନଦୀ ନଦୀରେ ଜଳ ଭରପୁର ହୋଇଛି ବ୍ରାହ୍ମଣ କିପରି ସେପଟକୁ ପାର ହେବ ନଦୀ ଗର୍ଭରେ ପଶୁଛି ଗଳ ଦେଶ ପର୍ଯ୍ୟନ୍ତ ପଣ୍ଡିତେ ଜଳ ଲାଗିଲେ ଫେରି ଆସୁଛି ପୁଣି ବିଚାର କରୁଛି ଏଥରକ ପ୍ରାଣ ଭର ମୁଁ ଚାଲିଯାଉ ମୁଁ ଯିବି ଆଜ୍ଞା ଜଳ ଭିତରେ ପଶିଛି ଦୁଇ ବାହୁକୁ ଉର୍ଦ୍ଧକୁ ତୋଳି ଦେଇ ସେଇ ଭଗବାନଙ୍କୁ ଚିନ୍ତା କରୁଛି ସାନ କବିଙ୍କର ଲେଖା ପୁଅ ପଦେ ଭାସିଲି।

0: ଡାକି ଦେଲେ ନନା ଗୋସାଇ କେଉଁ ଆଡ଼କୁ ଯିବ?
1: ମୁଁ ପରା ନଈପାରି ହେଇଯିବି,
0: ନଈପାରି ହୋଇଯିବି,
1: ଆରପଟକୁ ଯିବି।
0: ଯଦି ଆରପଟକୁ ଯିବ କୌଡ଼ି ଦିଅ।
1: ଆରେ ମୁଁ ବ୍ରାହ୍ମଣ ଲୋକ, ସହଜେ ଭିକାରୀ ଲୋକ, ମୋ ପାଖରେ ପଇସା ନାହିଁ ରେ।
0: ତାହେଲେ ପଇସା ନଦେଲେ ମୁଁ ତୁମକୁ ପାରି କରିଦେବି କିପରି?
1: ତାହେଲେ ମୁଁ ଆସିଲା ବେଳକୁ ପଇସା ଦେବି।
0: ସତେ?
1: ହଁ
0: ଆଜ୍ଞା, କହିଦେଇଛି ନା ବଇଣେ ପଣ୍ଡିତେ ଚାଲିଛି, ନା ବରୁ ଓହ୍ଲାଇବି।

ଭଗବାନେ ବିଶ୍ୱ ଚିନ୍ତାମଣି ପରମ ପୁରୁଷ ଭକ୍ତ ସୁଦାମର ପଦରେ ଲୋଟି ଯାଇଛି, ତାଙ୍କରି ପଦ ଧୂଳି ଆଣି ମସ୍ତକରେ ଆଜି ମୁଣ୍ଡନ କରିବାକୁ ଲାଗିଛି। ଆଜ୍ଞା ଦୁଇ ଜଣ ଯାକ କୁଳାକୃତ କରିଛନ୍ତି, ସୁଦାମ ଧରିଛି ପ୍ରଭୁଙ୍କୁ, ପ୍ରଭୁ ଧରିଛନ୍ତି ସୁଦାମକୁ, କାନ୍ଦି ପକାଉଛନ୍ତି ପ୍ରଭୁ।

0: ବାଟରିରେ ମତେ ଦର୍ଶନ କରିବା ପାଇଁ ତୁମ ମନିଳା। ଆଚ୍ଛା ତୁମେ ଏବେ ଭଲରେ ଅଛ ତ? ଆଜ୍ଞା। ସେ ଯାଉଛନ୍ତି ଉତ୍ତର ଦେବା ପାଇଁ, କହିଲେ ଯେପରି ରଖିଛ ସେପରି ଅଛୁ ହେ ବାବଗ୍ରାହୀ। ଖୁଦ ପୁରି ଛଡ଼ାଇ ନେଇ ଭକ୍ଷି ଦେଲେ ଉଠାଇ। ସଜନ ଆଜି କରିଛନ୍ତି କଣ? କହିଲେ ପ୍ରଭୁ ତୁମେ ମତେ ଯେପରି ରଖିଛ ଆମେ ସେହିପରି ଅଛୁ ହେ ଅନ୍ତର୍ଯ୍ୟାମୀ। ତୁମକୁ ବା କେଉଁ କଥା ଅଜଣା ଅଛି? ଆଜ୍ଞା ଏତିକି କହିଦିଅନ୍ତେ। ଆଜ୍ଞା ପ୍ରଭୁ ନେଇ ମିତ୍ରଙ୍କ ହସ୍ତରୁ ସେ ପୁରୀଟିକୁ ଫିଟାଇ
1: ଫିଟାଇ
0: ଗୋଟିଏ ମୁଠା ଖୁଦ ଭଜା ତୁଣ୍ଡକୁ ପକାଇ
1: ଆଉ ମୁଠେ ଖାଇବା ବେଳକୁ
0: ରୁକ୍ମରୀ ଯାଇ ହାତକୁ ଧରି ପକାଇ ଭଗବାନ ବିଶ୍ୱ ଚିନ୍ତାମଣି ପରମ ପୁରୁଷ କରିଛନ୍ତି କଣ?
1: କଣ
0: ମିତ୍ରଙ୍କ ହସ୍ତରୁ ଖୁଦ ଭଜା ଦୁଇଟିକ ନେଇ ତୁଣ୍ଡରେ ଗୋଟିଏ ଥର ପାଇଦେଲେ।
1: ତାପରେ
0: ରୁକ୍ମିଣୀ ଧାଇଁ ଆସି ଧରି ପକାଇଲେ, କହିଲେ ପ୍ରଭୁ
1: ମୁଠିକେ।

0: ଯେତେବେଳେ କହିଦେଇଛନ୍ତି ଆଜ୍ଞା ସମସ୍ତେ ଯେତେ ଥିଲେ ଅଷ୍ଟପଟ ମହିଷୀ ସେ ଦିଟାକୁ ନେଇ ଦିଦିଟା ପାଇଲେ
1: ପାଇଲେ
0: ଭଗବାନ ବିଶ୍ୱ ଚିନ୍ତାମଣି ପରମ ପୁରୁଷ କହୁଛନ୍ତି ଡାକିଦେଲେ କହିଲେ ପ୍ରିୟ କହିଲେ କେତେ

0: ଆଜ୍ଞା ଦୁଇ ଜଣଙ୍କର କଥୋପକଥନ ପଡିଛି, ଡାକିଦେଲେ ପ୍ରିୟ
1: କଣ ହେଲା
0: ଆଜି ଦେଖୁ ମୋ ମୈତ୍ରଙ୍କ ପରି ଏ ଜଗତରେ ଆଉ କିଏ ହେବ, ମୋତେ ଦେଖିବା ପାଇଁ ସେ ଚାଲି
1: ଆସିଛନ୍ତି।
0: ସେତିକି ବେଳେ କହିଦେଲେ ସୁଧାମ କହୁଛନ୍ତି, ମିତ
1: କଣ ହେଲା
0: ଆପଣ ଭଲରେ ଅଛନ୍ତି? ଆଜ୍ଞା ସେତିକି ବେଳେ ଉତ୍ତର ଦଉଛନ୍ତି ପୂର୍ବ।

କହିଥିଲି ମୋ ଉପରୁ ଅଧେଶ ତୁମର ଉଣା ହୋଇଯାଇଛି, ମତେ ଆପଣ ବୋଲିକିରି କାହିଁକି କହିଥାନ୍ତି? ଆଜ୍ଞା, ଏହିପରି ଦୁଇ ଜଣ ଯାକ କଥୋପକଥନ ହେଉଛନ୍ତି ପୀତାମ୍ବର ମି

0: ଡାକି ଦେଇଛନ୍ତି ରୁକ୍ମିଣୀକୁ ପାଟ ପିତାମ୍ବର ଦୋଳଟିକୁ ନେଇ ଆସିଛନ୍ତି ମୈତ୍ରଙ୍କୁ ପିନ୍ଧାଇ ଦେଲେ ମୈତ୍ର ଆନନ୍ଦରେ ମୈତ୍ରଙ୍କ ଘରେ ରହିଲେ
1: ରହିଲେ
0: ଆଜ୍ଞା ଠିକ ରହିବା ସମୟରେ ଦିନକୁ ଦିନ ବିତି ଯାଉଛି ପଲଙ୍କ ଉପରେ ବସିଛନ୍ତି ଆପଣମାନେ ଚିନ୍ତା କରିବେ ବ୍ରାହ୍ମଣ କେତେ ଉଚ୍ଚରେ ଅଛନ୍ତି ଭଗବାନ ରେ ଯେ ସୁଦାମ ମୈତ୍ରଙ୍କର ପଦକୁ ଧରି ସେବା କରିବା ପାଇଁ ଯାଉଛନ୍ତି ଆଜ୍ଞା ପାଞ୍ଚ ଦିନ ଏଣେ ହୋଇଗଲା ତେଣୁ ସୁମତି ରହିଛି ଦୁଃଖ କଷ୍ଟରେ ଭଗବାନଙ୍କୁ ଚିନ୍ତା କରୁଛି ଆଜ୍ଞା ଆପଣମାନେ ଚିନ୍ତନ କରିବେ ଲକ୍ଷ୍ମୀ ନାରାୟଣଙ୍କର କଥୋପକଥନ ହେଲା ଲକ୍ଷ୍ମୀ ଡାକିଦେଲେ ହେ କପଟି
1: କଣ ହେଲା
0: ତୁମେ ସିନା ତୁମ ମିତ୍ରଙ୍କୁ ଆଣିକି ପାଖରେ ରଖିଲ
1: ରଖିଲ
0: ମୋ ମିତ୍ରାଣୀ ତେଣେ କିପରି ଅଛି ତାକୁ ଥରେ ଦେଖ ଆଜ୍ଞା ତାଙ୍କୁ ହିଁ ତୁମେ ଉଦ୍ଧାର କର ଏତିକି ଶୁଣିବା ମାତ୍ର ଭଗବାନ ଉଦ୍ଧାର କରିବା ପାଇଁ ଚିନ୍ତା କରୁଛନ୍ତି ସୁମତି କଲା କଣ ହତଭାଗିନୀ ଜୀବନ

ଦିନ ହୋଇଗଲା ମୋ ସ୍ୱାମୀ ତ ଏପର୍ଯ୍ୟନ୍ତ ଫେରିଲେ ନାହିଁ, ଏ ଜୀବନ କାହିଁକି ରଖିବି? ଆଜ୍ଞା, ଏହି କଥା ଚିନ୍ତା କରିବା ମାତ୍ରକେ ଭଗବାନ ଗୋପାଳ ବାଳକ ରୂପକୁ ଧାରଣ କରି ଆଜ୍ଞା ଆସିକିରି ପହଞ୍ଚିଗଲେ। ଯେତେବେଳେ ପହଞ୍ଚି ଯାଇଛନ୍ତି, କନ୍ଧରେ ଭାରଟି ବୁହାଉଛନ୍ତି, ଡାକି ଦେଉଛନ୍ତି, କିଏ ସେ ଜଳେ।

0: ଟିକେ କାହିଁକି ଜଳରେ ପଶିଛ?
1: ପଶିଛ
0: ଟିକେ ଆସ, ମୋତେ ସୁଦାମନ ନାଙ୍କର ଘରଟି ଦେଖାଇ ଦେବ,
1: ଦେଖାଇ ଦିଅ।
0: ସୁମତି ଧାଇଁ ଆସିଛି,
1: ଆସିଛି
0: ଯେତେବେଳେ ଧାଇଁ ଆସିଛି, ଗୋଟି ଗୋଟି କରି ଯୋଉ ଭାର ଆଣିଥିବା କଥା ଗୋପାଳ ବାଳକ କହିଦେଉଛି।
1: ନନା ମୋତେ ଭାର ଦେଇଛନ୍ତି, ତୁମେ ଭାରକୁ ନେଇ ରଖ।
0: ସତେ? ତାହେଲେ ଆସ ଆସ। ଡାକି ନେଇଗଲେ ପତ୍ର କୁଡିଆ ହୋଇଥିବା ଘରେ ଗୋଟି ଗୋଟି ଗୋଟି ଗୋଟି କରି ପ୍ରଭୁ ଏଣେ ବଢାଇ ଦେଉଛନ୍ତି। ସୁମତି ରଖୁଛି, ପ୍ରଭୁ ଟିକେ ଅନ୍ତର ହୋଇ ଚାଲିଲେ। ସୁମତି ଦେଖି ଆନନ୍ଦ ହୋଇଯାଇଛି। ହେ ମୋର ଜ୍ଞାନୀ ମଣ୍ଡଳୀ, ଦିନକୁ ଦିନ ତ ପାଞ୍ଚ ଦିନ ବିତି ଯାଉଛି। ମୈତ୍ର ତେରେ ଚିନ୍ତା କଲେ କହିଲେ, ପ୍ରିୟ
1: ପ୍ରିୟ
0: ସୁମତି କିପରି ଅଛି ମୁଁ କହିପାରୁନି। ଏବେ ମୋତେ
1: ବିଦାୟ ଦିଅ, ଘରକୁ ଯିବି।
0: ପ୍ରଭୁ ହଠାତ୍ କହିଦେଲେ, ଯିବ ଯଦି ତାହେଲେ ତୁମେ ଯାଅ।
1: ଯାଅ।
0: ବ୍ରାହ୍ମଣ ମନ ଭିତରେ ଚିନ୍ତା କଲା, ଆସିଲା ବେଳକୁ ତ ଏହିପରି ଆସିଥିଲି, ପ୍ରଭୁ କଣ ମୋତେ କହିଲେଣି ଯାଅ?
1: ଯାଅ,
0: ଆଉ କଣ କିଛି ଦେବେ ନେଇ?
1: ଆଜ୍ଞା
0: କରେ।

ବିଶ୍ୱକର୍ମା ପୁର ନିର୍ମାଣ କରିଗଲା ଆଜ୍ଞା ପୁରେ ପୁରେ ବିହରି ଗଲେ ଆଜ୍ଞା ଧନ ଧାନ୍ୟରେ ସର୍ବ ପୂର୍ଣ୍ଣ ହୋଇଲା ଭଗବାନ ନିକଟରେ ପ୍ରଣିପାତ କରି ମୈତ୍ରଙ୍କ ନିକଟରେ ବିଦାୟ ହୋଇ ଆସି ପଣ୍ଡିତେ ଅବନ୍ତୀରେ ପହଞ୍ଚି ଯାଇଥିଲା ଯେତେବେଳେ ଅବନ୍ତୀରେ ପହଞ୍ଚି ଯାଏ ଦେଖିବାକୁ ପାଉଛି ଚତୁଃପାର୍ଶ୍ୱରେ ଏଇ ଧବଳ ପ୍ରାସାଦ ତାକୁ କିଏ କରିଛି ମନ ଭିତରେ ଚିନ୍ତା କରୁଛି ଜଳ ନେବା ପାଇଁ ଆସିଥିଲେ କେତେ ଜଣ ମା ମାନେ ସୁମତି ଆଗରେ କହିଦେଲେ ତୋ ସ୍ୱାମୀ ଆସିଛି ଯା ତାଙ୍କୁ ଡାକି ଆଣିବୁ ଯେତେବେଳେ ଯାଇ ସ୍ୱାମୀଙ୍କ ନିକଟରେ ପହଞ୍ଚିଗଲେ ଘର ଦ୍ୱାର ଦେଖାଇଦେଲା ଡାକି କହିଲା ସ୍ୱାମୀ ଗୋଟିଏ ରାତ୍ର ଭିତରେ ଦେଖିଲୁ ଏ କିପରି ନର କିଏ ତୋଳେଇ ଯାଇଛି ମୁଁ କହିପାରିବିନି ମୁଁ ଭାବୁଛି ଏସବୁ ସେଇ ପ୍ରଭୁଙ୍କର ମାୟା ଆଜ୍ଞା ଭଗବାନଙ୍କର କୃପା ଥିଲେ କଣ ନ ହୁଏ ଭକ୍ତ ତ ଭକ୍ତ।

0: ଦ୍ୱାର କାକୁରରୁ ସକଳ ସମ୍ପଦ ବହି ନେଇ ତୁମେ ଆଜି ଅବନ୍ତୀରେ ଓଜାଡି ଦେଲ
1: ସୁଦାମା ନିକଟରେ।
0: ଆଜ୍ଞା, ଭକ୍ତ ଭଗବାନଙ୍କ ପରି ଆଉ କିଏ ହେବ? ହେ ବାବୁ, ଆଜି ଗୋଟିଏ ପଦ ଯାଉଛନ୍ତି କହିବା ପାଇଁ। ଆଜ୍ଞା, ପରମହଂସ ବୈକୁଣ୍ଠନାଥ ବ୍ରହ୍ମଚାରୀ ଯାହାକୁ ସହାୟ ହେବେ।

ପ୍ରଭୁ ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। ଦିନ ଜନ ଶରଣ ରକ୍ଷଣ ମହାବାହୁ।

ଲୋକଗୀତ କ୍ରମରେ ଶୁଣିଲେ ପାଲା ପରିବେଷଣ କରିଥିଲେ ଶିଳ୍ପୀ ଲିଙ୍ଗରାଜ ବେହେରା ଏବଂ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ବେତାବ ଏହି କଥାଚିତ୍ରର ଗୀତଟିକୁ ଶୁଣିଛନ୍ତି ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଶବୀର କୁମାର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ ଜଞ୍ଜିର କଥାଚିତ୍ରରୁ, ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫିଙ୍କ କଣ୍ଠରେ। ଗୀତିକାର ଗୁଲସନ ବାଉରା, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: आपके साथ एक कथा चित्रला गीतटी को सुमंतु एथर शिल्पी लता मंगेशकर, गीतकार आनंद बक्सी, संगीत लक्ष्मीकांत प्यारेलाल।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ ଅନ୍ଧା କାନୁନ କଥାଚିତ୍ରରୁ ଶିଳ୍ପୀ କିଶୋର କୁମାର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ମନେ ପକାଇ ଦେଉଛୁ, ପୁଣି ଥରେ ଆପଣମାନେ ଶୁଣିପାରିବେ ହିନ୍ଦୀ କଥାଚିତ୍ରର ଗୀତ ଆଜି ଦିନ 2:15। ଆକାଶବାଣୀ ଜୟପୁର ବର୍ତ୍ତମାନ ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା। ଶୁଣନ୍ତୁ ଏହି ବିଜ୍ଞାପନ ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ତେମା ଗୋଟେ ଗାଡ଼େକ ଓଡ଼ିଆ କିତି ମାରି ବାସସ୍କେ ପୁଚୁମା ନେଟ୍ ଚାଲା ହିନେ ନେଟ୍ ଆଜିକାଲି କକାର ପ୍ରଧାନ ଯୋଉ ଶିକ୍ଷିତ ଆଚାରେ ଆମେ ଗୋଟାସ୍କେ ଚାକିରି କିତେସି କିତି ସାରେ ତମେ କକାର ପ୍ରଧାନ କୁଇସ୍କେ ପୁଞ୍ଜିଲା ଦୋ ଓଡ଼ିଆ ଓଡ଼ିଆ ତଲେ ଜଲେଇନୁ ଏଦାମ ପାଇଁ ମାର କୁଇସ୍କେ ଜଲନାଦି ମାନେ ଆଉ ତିନିଦେ ମୋ ବାସସ୍କେ ପୁନୁ ଏଦମେ ତଲି ବେଲା ଏନେ ହେଇଛେ ମାର ବାରି କୁଇ କିହି ଚାହେଁ ଓଡ଼ିଆ ଓଡ଼େ କିହିଲା ଓଡ଼େ ତଲି ତ ଲୋକ ସମାନ ମାରୁସିନ କିନ ସାରେ ତ ଓଡ଼ିଆସ୍କେ ଆତି ମାରସ୍କେ ଲାଜା ନାଇଁ ଜଲେଲ ଥାକି ଗୋଟେ ବୁଢ଼ୀ ବୁଢ଼ା ବିହାତି ପରସ୍କେ ଆପେ କକାର ପଦାଣିସ୍କେ ଆପେ ଇହା ବାତିସ୍କେ ମାର ଏଚାଲିସ ଓଡ଼ିଆ ତଳେ ଜଲୱା ଥାଏ ଏଦା ଥାକି ଯେ ମାର ହେଲେ ଉଣା ଗୋଟେ ମାରସ୍କେ ପୁଞ୍ଜାଲା ଥାଏ ମାର ଓଡ଼ିଆ ଭାଷା ଏଚା ବୋଲି ସ୍କୁଲ ତାହା ଚାହେଁ ବାଟେ ସେ ମାର ପୁଚାଏ ଆଜିକାଲି ତ କକାର ପଦାର ଅଛେ ପୁଞ୍ଜିନରେ ହେଲେସ୍କେ ମାରିଦି ସିନିକି ନଇଛି ସାରା ଏକି ମାର ଯେହେତୁ କୁବି ଲୋକ କୁବି ତଳେ ଯଦି ଜାପନେର କୁବି ଅଙ୍ଗନବାଡ଼ି ଯଦି ଇଚ୍ଛାରେ ଏମାଟେ ମଞ୍ଜା ତାମ୍ବ ହାଜାଲସ୍କେ ରାହାନେରେ ଗୋଟେ ଆଜର୍ସ୍କେ
1: ହଁ ସତ କଥା ଦାଦା ନିନୁ ଏଲେ ହିଁ ବେସିଥିଲେ ଯେ କକର ପଦା କି ଅଙ୍ଗନବାଡ଼ି ତାଙ୍କୁ କୁବି ହାଡ଼ା ହିଁ ଅଙ୍ଗନବାଡ଼ି ସୁବିଧା ହିଁ ହାଁ କିଆ ଏବେ ଅଙ୍ଗନବାଡ଼ି ଆଇକି ଯୋଉ ଭାଷା ତାହେଲେ ଓଡ଼ିଆ ଭାଷା ତାହେଲେ ଶିଖ କି ହିଁ କିଆ ତାଙ୍କୁ ଶିଖବା ହିଁ ନିରୁ
0: ତଲି ମୂଲ କୁବି କି ହିଁ କୁବି ଇଚ୍ଛାରେ ପୁନା ଆଶାରେ ବୁଝା ଆଶାରେ ଏମ୍ବେ ଡାଇ ଓଡ଼ିଆ ତଲେ ସେ ବେଶୀ ନେ
1: ହଁ ଦାଦା ଏଲା ହିଁ
0: ଅର୍ଡର କଥା ଏମ୍ବା ହାତରେ ଚାର କକାର ପଦା ଗୋଟେ ଚିଞ୍ଜାଲ ତା କଡେ ନି ହିଁ ଜିନିଷ କେ ହିଁ ବାର ଅନୁସାରେ ଚିଞ୍ଜାଲ କେ ହିଁ କଥା
1: ହଁ ବାର ଅନୁସାରେ ଏ କକାର ପଦା ହିପ କିଆ ହିଁ ନେ ତ କେତେ ସୁବିଧା ମାନେ ଏ ଅଙ୍ଗନବାଡ଼ି ହାତ ଜିନି କକାର ପଦା ତାକି
0: ଆଜି କସ୍କା ଗୁଡୁ ହିଁ ହିନୁ କସ୍କା ଗୁଡୁ ତ ଇଚ୍ଛାରେ ଏଚର ଦିନେ ସ୍କୁଲ ହେନେ ଏଚର ଦିନେ ହେଲା ହିଁ ହାଟଟା ତାକି ଇଚ୍ଛାରେ ବାର ଦିନ ଆସିକି ହାନେ ହାତି ମାଦି ମାଦି ଦିନେ ଘରେ ନିଶା ପିସି ହେନୁ ମାତ୍ର ସବୁଦିନ କସ୍କା ଗୁଡୁ ସ୍କେ ହି ବିଆ ହେନୁ ଏମ୍ବାଟେ ଏଚଲା ଲଡୁ ହିପକା ହେନୁ ଗୋଟେ ଏଚଲା ବିସ୍କୁଟ ହିପକା ହେନୁ ଏଚଲା ମୁଡି ଚୁଡ଼ା ସ୍କେ ହିପକା ହେନୁ ଏମ୍ବାଟେ ମଞ୍ଜା ଇଲା ହିଁ ତମକୁ ଏଚେ ନିହିନି ଚିଞ୍ଜାଲ ସ୍କେ ମାଡ଼ାତେ ଇତାଲା ତମକୁ ଭିଟାମିନ ଜାତୀୟ ଜିନିଷ କେ ବେଟାତୁ ତାନି ପରେ ମଞ୍ଜା ହାଁ ତମେ ଶିକ୍ଷା ଆସିକି ଆତେ ଗୋଟେ ନାଟ ଭିତରେ ଆମେ ଗୋଟେ ତିନିଟା ପାଶ ବର୍ଷ ମାନେ ରହିଛି ସାର ବାର କକାର ପଦାଣି କକା ସାପେ ପଦାପେ ବାର ଜାଣତି ମାର ବିହ୍ନ ଗୋଟେ ଏଦିମା ମଞ୍ଜା ଅଙ୍ଗନବାଡ଼ି ନିହିନିକି ଜାପନେ ପାଚୁ ତଲେ ଗେତୁ ତଲେ ଗୋଟେ ଏଦିମା ମଞ୍ଜା ଚିତ୍ରସ୍କେ ମାନୁ ଏମ୍ବା ମଞ୍ଜା ବିଭିନ୍ନ ପାମ୍ପଲେଟ୍ ମଞ୍ଜାନୁ ବାର ତଲେ ଜାପି ସାର ଏନା ହିନି ତାମ୍ବୁ ଯଦି ଏଚେ ବେଲେ ତା ଶହ ବର୍ଷ ଆନେରି ସାତ ବର୍ଷ ଆନେରି ଏମ୍ବାଟେ ଅର ସ୍କୁଲ ତା କାଜା ସ୍କୁଲ ତା ଏକଟ ଏ ଆମେ କଣ୍ଡ ଆରମ୍ଭ ହେଇନି ସାର ଏମ୍ବା ହାଚି ସାରେ ଏଚେ ବେଲେ ତା ତାମ୍ବୁସ୍କେ ଆଜ ଅରି ଲାଜା ଅରି ରଚକ ପୁଞ୍ଜାସ୍କେ ମଣ୍ଡରେ ରାହସ୍କେ ଆନେରେ ଏଟା ପାଇଁ ଅଙ୍ଗନବାଡ଼ି ତା ଗାଡୁଆ ଆତିସ୍କେ ଅକ୍ଷର ଜ୍ଞାନ ପୁଞ୍ଜା ସାରେ ଗୋଟେ ଅକ୍ଷର ଶବ୍ଦ ପୁଞ୍ଜା ଆଞ୍ଚି ସାରେ ଏକ ଦୁଇ ହେଲେ ବାର ପୁଞ୍ଜା ଆଞ୍ଚି ସାରେ ସଂଖ୍ୟା ହେଲେ ବାର ପୁଞ୍ଜା ଆଞ୍ଚାରେ ଏହାର ମଜା ଏକ କ୍ଲାସ୍ ତାକି ମଞ୍ଜା ହାଚି ସାର ଆଜରେ ନିହି ନିହି ପାଟା ଜାପିଣ୍ଡରେ ଏମ୍ବଟେ ବାସସ୍କେ ଓଡ଼ିଆ ପୁଞ୍ଜା ମଣିବିଣ୍ଡରେ ଗୋଟେ ଆଜରେ ସ୍କେ ଇଧିରୁଣ୍ଡି ହାରେକା ଅଜିନେ ତ ଇ କଥା ମାର ହାଡ଼େ ହିଁ ଚାଏ ନେ ଇ କଥା ଅଙ୍ଗନବାଡ଼ି କଥା ହାରେକା ପୁଞ୍ଜାଲ ତାକି ବେଶାଳ ତାକି ଇଦା ବେଶାଳ ତାକି ଜର ଅଙ୍ଗନବାଡ଼ି ଦିଦି ମଞ୍ଜା ନେ ତାନ ତାଣ୍ଟେ ମାର ବେନ
2: ଦିଦି ନମସ୍କାର
3: ସାର ନମସ୍କାର
2: ପରିଚୟ ଗାଡ଼ି ହେଇଆ ଦିଦି
3: ହଁ ନାନୁ ତଳକୁ ମାଣ୍ଡି ଯିବି କାଲିପଦର ଅଙ୍ଗନବାଡ଼ି ମାଏ
2: ଅଙ୍ଗନବାଡ଼ି ମାଞ୍ଜି
3: ହଁ
2: ଆଉ ଅଙ୍ଗନବାଡ଼ି ତା ଏନେ କାମା ହେନେ ଦିଦି
3: ରହିଆ ବାଣ୍ଡି ସଞ୍ଚାର ଆତେ ଏମିନ ଦିନାଟିଏ କକାଶ କି ପଦା ଯାର ନା ଆନି ହଜାର ଦିନ ଏବେ ତାକି କାମା କି ହେନ
2: କାମା କି ହଁ ଆଚ୍ଛା ଏଇ କକାର ପଦା ଆଣି ଏନେ ନେ ସୁବିଧା ମଞ୍ଜା ଆନମି ପଞ୍ଚାୟତ
3: ପୁଷ୍ଟିକର ଖାଦ୍ୟ ଇଞ୍ଜିନରେ ଏଦା ହିପ କିଆ ହେଇନେ ଗୁଣ୍ଡା ଆକାର ତଲେ କି ଗୁଡୁଆ ଏଇ ଗର୍ଭବତୀ ପ୍ରସୂତି ଆୟସ୍କାକେ ଓଡ଼େ ଛଅ ମାସଟି ଏ ତିନି ବର୍ଷ କକାର ପଦାଙ୍କେ ଓଡ଼େ ତିନି ବର୍ଷ ଆହାଚି ସାରେ ତିନି ବର୍ଷ ଆହାଚି ହିଁ ଏ କକାର ପଦାଙ୍କି ପ୍ରି ସ୍କୁଲ ତା ଇଞ୍ଜିନ ଜଏନ କି ହେଇନ ମୁଇଁ ପ୍ରି ସ୍କୁଲ ତା ତ ଆର୍ ଦିନ ହିସାବ ତଲେ ଚିଞ୍ଜାଲି ହିପ କିଆ ହେଇନେ ସୋମବାର ଦିନ ହିନେ ଡାଲମା ଭାତ ଚିମ୍ପନି ପରିବା ପକାଉକି ହାଁ ହାଁ ଓଡ଼େ ମଙ୍ଗଳବାର ଦିନ ସିଝା ଅଣ୍ଡା ଡାଲି ସିଝା ଅଣ୍ଡା ଭାତ ଆଉ ବୁଧବାର ଦିନ ଦିନା ତରକାରୀ ଅଣ୍ଡା ତରକାରୀ ଭାତ ଆଉ ଗୁରୁବାର ଦିନ ସିଝା ଅଣ୍ଡା ଭାତ ଆଉ ଶୁକ୍ରବାର ଦିନ ସିଝା ତରକାରୀ ଆଉ ଭାତ ଶନିବାର ଦିନ ସିଝା ଅଣ୍ଡା ସୋମବାର ଦିନ ଚୁଡ଼ା ଲଡ଼ୁ ଓଡ଼େ ମଙ୍ଗଳବାର ଦିନ ବାଦାମ ରାଶି ଲଡ଼ୁ ଓଡ଼େ ଗୁରୁବାର ଦିନ ଗଜାମୁଗ ଓଡ଼େ ଶୁକ୍ର ଦିନ

0: ଶୁକ୍ରୀ ଦିନ ଫଳ ଫଳମୂଳ ବି ଦିଆ ହେଇନେ ଅଡ଼େ ଶନିବାର ଦିନ ମାଣ୍ଡିଆ
1: ମାଣ୍ଡିଆ ମିଲେଟ୍ ମିଶନ ଆଚ୍ଛା ମିଲେଟ୍ ମିଲେଟ୍ ହେଇ ଚାହିଁ କଥା ଆତେ ତିନି କଥା ତ ବ୍ୟସ୍ତା ଥି ଦିଦି ଆତେ ପାଟ ଜପିନ କଥା ଇ କକର ପଦା ମିଲା ଡଲା ମଣ୍ଡର କ୍ୟା ହଁ ମଣ୍ଡର ତ ଏଚେ ବର୍ଷାଟେ ଏଚେ ବର୍ଷାଟେ ଜପିନ ରେ
0: ତିନି ବର୍ଷାଟେ ଛ ବର୍ଷା ପେ ଏ ଅର୍ଦଲେ ମାଙ୍ଗୁ ଆଇ ଗୁବାରେ ଗୀତ ମାଧ୍ୟମ ତଲେ କକର ପଦା ଆଣି ବୁଝୋ କି ନାଇ ହଁ ଖେଳ ମାଧ୍ୟମ ତଲେ ଏନିକି କକର ପଦା ରଙ୍ଗ ଚିହ୍ନ ଆନେରି ତମେ ସୂକ୍ଷ୍ମ ମାଂସ ପେଶୀ ଏନିକି ଗଠନ ଆନେ ଏ ବିଷୟ ତଲେ କକର ପଦା ତଲେ କାହିଁ ନମେ ଓଡ଼େ କାହିଁକି ନମେ ଖେଳନା ଖେଳନା ଏନା ମାଟି ତଲେ ଆପେ କି ଏନି ଜିନିଷ ଇଲେ କି ଚା କପିଆ ପକେ ନା ଇଲେ କି ୱେଷ୍ଟ ଜିନିଷ କା ବାହାରେ କୁତିଆ ଆନା ଆଜକେ କକର ପଦା ପାରାତା ଜାଫି ନମେ କି ଏଟା ଏନିକି ତିଆରି କି ନାଇ କମ୍ ଦାମ ତଲେ
1: ଜାପା ସାର ତ ଉଣା ଉଣା କକର ପଦା ତ ଏବାରି ବାହୁରେ କାହୁ ଜାପା ସାର କି
0: ଏମିତି ଜିନିଷ ହଁ ହଁ କକର ପଦା ଆଗ୍ରହ ହେଇନେ ରେ ଏବାର ଚିନ୍ତାଧାରା ହିସାବ କଲେ ମାଙ୍ଗୁ ଏବେ ଆରେଞ୍ଜ କେ ହଁ କକର ପଦା ଆଣେ ମା ଅନୁଷ୍ଠାନ ତା ହାଟା ହଁ ବାରଟା ପେ ଇଟା ହଁ ଏବାର କଲେ ମାଙ୍ଗୁ ପୁରା କ୍ଲୋଜ୍ ହଁ ଏନିକିଡ଼ ହେଇନମି ମାଙ୍ଗୁ ମା ବିଷୟ ଏନା ଏନା ଗାଇଡ଼ଲାଇନ ମାନେ ଏଇ ହିସାବ କଲେ ଏବାର ହିଁ ଚଳ କି ହେଇନମି
1: ଏମାଟା ମୁଁ ଯାହା ଏଇଟା ରଖି ଉଣା ଉଣା ମାନେ ରେ ଜିରୋ ଟେ ତିନି ବର୍ଷ ଭିତରେ ଆଚ୍ଛା ଏବାର କି କିଛି ଶିକ୍ଷା ଆହିଲେ କି ଆହିଲେ ଅଙ୍ଗନବାଡ଼ିତା
0: ଅଙ୍ଗନବାଡ଼ିତା ଅଛି ତମେ ଯେହେତୁ ଏବାର ଉଣା ମାନେ ରେ ଏଦାନ୍ତା କି ତାଲି ତାଲି ତାନ ଜିତି ଶିକ୍ଷା ହିଁ ନମେ କକର ପୋଦାଣି ଏନିକି ସ୍ୱଚ୍ଛତା ଇଟିନେରି ଉଣା କକର ପୋଦାଣି ଏନିକି ତିଶାଲି ହିନ ଇଜ ଏନିକି ମା ଏରିଆ ତ ଏନେ ବେଦି ଖାଦ୍ୟ ମେଡ଼ା ହିଁ ନେ ଖାଦ୍ୟ ତି ଏନିକି ପରିଷ୍କାର ପରିଚ୍ଛନ୍ନ ତଲେ ତିନୁ ଟାଇମିଂ ଏନିକି ହିଁ କକର ପଦା ଆଣି ଆଗକୁ ବଢ଼ କିନୁ ଏ ବିଷୟ ତଲେ
1: ଶିକ୍ଷା ଯଦି ନିନ୍ ତ ଅଙ୍ଗନବାଡ଼ି କର୍ମୀ ହିସାବରେ ମାଞ୍ଜାଞ୍ଜି ତ ବିନା କିଛି ନାଇଁ ଭିତରେ ତ ମେସାଞ୍ଜି ନାଇଁ ୟା ବା କକର ପଦା ଇ ସବୁ ଆଚ୍ଛା ଇ ଯୋଉ ଅଙ୍ଗନବାଡ଼ି ତା ମାଞ୍ଜାହା
0: ଲୋକସେବା କିଆଲ ତ ବହୁତ ନେଇ ଯିବ ମାଙ୍ଗ ଏମିତି କାମ ହେଇଚେ ମାଙ୍ଗ ବହୁତ ଆଗ୍ରହ କି ନାଇଁ ଲୋକଙ୍କୁ ଏଣିକି ସଚେତନ କି ନ କି ଆଗକୁ ଅନ ଏଣିକି ମା ଦ୍ଵାରା ଏବାର ଏଣିକି ଉପକାର ବେଟା ନେରି ସରକାର ମାଧ୍ୟମ ଟାଣେ ଏନା ପୁଞ୍ଜା ଲାଡ଼ି ନେରେ ଏ ଉପରେ ଆୱାରନେସ୍ କି ନାଇଁ କି ଏମାନେ କର୍ତ୍ତବ୍ୟ ଅଡ଼ିକି ହିଁ ନମିଜିକେ କିଆଲି ବହୁତ ଇଚ୍ଛା ର ସମାଜସେବୀ ହଁ ହଁ
1: ଅଙ୍ଗନବାଡ଼ି କେନ୍ଦ୍ର କଥା ବ୍ୟସ୍ତ ଦିଦି ଧନ୍ୟବାଦ ଜହରା
2: ଇକାତା ତମାର ବେଞ୍ଜି ଚକି ଏ ଅଙ୍ଗନବାଡ଼ି ଦିଦି ତାନୁ ଏନିକି କକର ପଦେ ଆସି ଶିକ୍ଷକ ହିଁ ନେ
3: ମାରଣେ ରାହା ସାରଦା ତାକି ପାଚରଣାଣୀ ବେନ

0: ଶୁଣିଲେ କନ୍ଧଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
0: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ଅଲେଖ ଚନ୍ଦ୍ର ସାମଲ। ଶିଳ୍ପୀଙ୍କ କଣ୍ଠରେ ଶୁଣନ୍ତୁ ବାଇଧର ନାୟକଙ୍କ ରଚନା। ସଙ୍ଗୀତ ମୁକୁନ୍ଦ ରଣା।

ଏଥର ମହେଶ୍ୱର ପଣ୍ଡାଙ୍କ ରଚନାରୁ ଶିଳ୍ପୀ ହେଲେ ବନ୍ଦିତା ଦାସ। ସଙ୍ଗୀତ ତାରାକାନ୍ତ ପଣ୍ଡା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
3: ଓହୋ ମା, ତମର ପ୍ରତି କଥାରେ ଟେନସନ।
2: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
3: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
2: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
3: ଜାଣିଲ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: फुला थोई वाई फुला थोई फुला थोई फुला थोई ओ
1: फुला थोई फुला थोई

Chutney butter, sugar, tanda, chips, and butter.

0: ଶୁଣିଲେ ପ୍ରାନ୍ତୀୟ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା।
1: ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜି ଚାଷବାସ କଥାରେ ଆମେ ଜାଣିବା ତରଭୁଜ ଚାଷ ସମ୍ପର୍କରେ। ତରଭୁଜ ଚାଷ, ଯାହାକି ୱାଟରମେଲନ କଲ୍ଟିଭେସନ, ଓଡ଼ିଶାର ଏକ ପ୍ରମୁଖ ଅର୍ଥକାରୀ ଫସଲ। ବିଶେଷ କରି ଖରାଦିନେ ଏହାର ଚାହିଦା ବହୁତ ଅଧିକା। ଓଡ଼ିଶାରେ ବାଲିଆ ଦୋରସା ମାଟି ଏବଂ ନଦୀ ପଠା ଏହି ଚାଷ ପାଇଁ ଅତ୍ୟନ୍ତ ଉପଯୁକ୍ତ। ବର୍ତ୍ତମାନ ଜାଣିବା ତରଭୁଜ ଚାଷ ପାଇଁ କିପରି ଜଳବାୟୁ ଏବଂ ମୃତ୍ତିକା ରହିବା ଦରକାର। ତରଭୁଜ ଏକ ଗରମ ଜଳବାୟୁର ଫସଲ। ଏହାର ବୃଦ୍ଧି ପାଇଁ ଅଧିକ ତାପମାତ୍ରା ଏବଂ ପ୍ରଚୁର ସୂର୍ଯ୍ୟକିରଣ ଆବଶ୍ୟକ। ତାପମାତ୍ରା 25 ଡିଗ୍ରୀ ସେଣ୍ଟିଗ୍ରେଡ୍ରୁ 35 ଡିଗ୍ରୀ ସେଣ୍ଟିଗ୍ରେଡ୍ ତାପମାତ୍ରା ଏହି ଚାଷ ପାଇଁ ବହୁତ ଭଲ। ହାଲୁକା ବାଲିଆ ଦୋରସା ମାଟି ବା ନଦୀ ପଟା ମାଟିରେ ଏହା ଭଲ ହୁଏ। ମାଟିର ଅମ୍ଳତା, ଯାହାକି ପିଏଚ୍ 6.0ରୁ 7.0 ମଧ୍ୟରେ ରହିବା ଆବଶ୍ୟକ। ମାଟିରେ ଜଳ ନିଷ୍କାସନ ବ୍ୟବସ୍ଥା ରହିଥିଲେ ବହୁତ ଭଲ। ଚାଷର ସମୟ, ଓଡ଼ିଶାରେ ସାଧାରଣତଃ ଡିସେମ୍ବର ମାସରୁ ଫେବୃଆରୀ ମାସ ମଧ୍ୟରେ ତରଭୁଜ ମଞ୍ଜି ବୁଣାଯାଏ। ଖୁବ୍ ଶୀଘ୍ର ଅମଳ ପାଇଁ କିଛି ଚାଷୀ ନଭେମ୍ବର ଶେଷ ସପ୍ତାହରୁ ମଧ୍ୟ କାମ ଆରମ୍ଭ କରିଥାନ୍ତି। ବର୍ତ୍ତମାନ ଜାଣିବା ବିହନ କିପରି ଚୟନ କରିବେ। ଭଲ ଅମଳ ପାଇଁ ଉନ୍ନତ କିସମର ବିହନ ବାଛିବା ନିହାତି ଭାବରେ ଜରୁରୀ। ଉନ୍ନତ କିସମର ବିହନ ଯେପରି ଅର୍କଜ୍ୟୋତି, ଅର୍କ ମାଣିକ, ସୁଗର ବେବି, ଏହିପରି ଅନେକ ହାଇବ୍ରିଡ୍ କିସମ। ଆଜିକାଲି ବଜାରରେ ବିଭିନ୍ନ କମ୍ପାନୀର ହାଇବ୍ରିଡ୍ କିସମ ଉପଲବ୍ଧ, ଯାହା ଶୀଘ୍ର ଅମଳ ଦିଏ ଏବଂ ରୋଗ ପ୍ରତିରୋଧକ ଅଟେ। ବର୍ତ୍ତମାନ ଜାଣିବା ଜମି ପ୍ରସ୍ତୁତି କିପରି କରିବା ଏବଂ ବୁଣା ପ୍ରଣାଳୀ। ଜମିକୁ 2-3 ଥର ଭଲ ଭାବେ ହଳ କରି ମାଟିକୁ ଗୁଣ୍ଡ କରିଦିଅନ୍ତୁ। ତରଭୁଜ ଲତା ଜାତୀୟ ଫସଲ ହୋଇଥିବାରୁ ଏହାକୁ ଖାଲ କରି ଲଗାଯାଏ। ପ୍ରତି ଧାଡ଼ିରୁ ଧାଡ଼ି ମଧ୍ୟରେ 2.5-3 ମିଟର ଏବଂ ଗଛରୁ ଗଛ ମଧ୍ୟରେ 1 ମିଟର ବ୍ୟବଧାନ ରହିବା ଉଚିତ। ଏକ ଏକର ପାଇଁ ପ୍ରାୟ 400-500 ଗ୍ରାମ ହାଇବ୍ରିଡ୍ ମଞ୍ଜି ବା 1.5 କିଲୋଗ୍ରାମ ସାଧାରଣତଃ ମଞ୍ଜି ଆବଶ୍ୟକ ହୋଇଥାଏ। ବୁଣିବା ପୂର୍ବରୁ ମଞ୍ଜିକୁ କାର୍ବନ ଡୋଜିମ 2 ଗ୍ରାମ ସହ ବିଶୋଧନ କଲେ ଚାରା ପଚା ରୋଗ ହୁଏ ନାହିଁ। ସାର ଓ ଖତ ପରିଚାଳନା, ତରଭୁଜକୁ ପ୍ରଚୁର ଖାଦ୍ୟସାର ଆବଶ୍ୟକ, ଯେପରିକି ଜୈବିକ ଖତ ଏବଂ ରାସାୟନିକ ଖତ। ଜୈବିକ ଖତ ଜମି ପ୍ରସ୍ତୁତି ସମୟରେ ଏକର ପିଛା 8-12 ଟନ୍ ସଢା ଗୋବର ଖତ ବ୍ୟବହାର କରନ୍ତୁ ଏବଂ ରାସାୟନିକ ସାର ଏକର ପିଛା 3 କିଲୋଗ୍ରାମ, ଯବକ୍ଷାରଜାନ 2 କିଲୋଗ୍ରାମ ସ୍ପରଦ ଏବଂ 20 କିଲୋଗ୍ରାମ ପଟାସ ଆବଶ୍ୟକ। ଯବକ୍ଷାରଜାନ ଅଧା ଅଂଶ ଏବଂ ସ୍ପୁରଦ ଏବଂ ପଟାସର ପୁରା ଅଂଶ ମଞ୍ଜି ବୁଣିବା ସମୟରେ ଦିଅନ୍ତୁ। ବାକି ଅଧା ଯବକ୍ଷାରଜାନ ଗଛରେ ଫୁଲ ଆସିବା ସମୟରେ ପ୍ରୟୋଗ କରନ୍ତୁ। ଜଳସେଚନ, ତରଭୁଜ ଗଛରେ ଜଳ ଆବଶ୍ୟକତା ଅଧିକ। ମାଟିର ପ୍ରକାର ଭେଦରେ 7-10 ଦିନ ବ୍ୟବଧାନରେ ଜଳସେଚନ କରିବା ଆବଶ୍ୟକ। ଧ୍ୟାନ ରଖନ୍ତୁ ଯେପରି ଗଛ ମୂଳରେ ପାଣି ଜମି ରହିବ ନାହିଁ। ଆଜିକାଲି ବୁନ୍ଦା ଜଳସେଚନ ମାଧ୍ୟମରେ ଚାଷ କଲେ ଜଳ ଅପଚୟ ରୋକାଯାଇପାରେ ଏବଂ ଅମଳ ବଢ଼ାଯାଏ। ରୋଗ ପୋକ ନିୟନ୍ତ୍ରଣ, ତରଭୁଜ ଚାଷରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ, ଯେପରି ଲାଲ କଖାରୁ ପୋକ ରୋଗ, ଫଳବିନ୍ଧା ପୋକ ରୋଗ, ଚିତ୍ରା ରୋଗ। ବର୍ତ୍ତମାନ ଜାଣିବା ଲାଲ କଖାରୁ ରୋଗ, ଏମାନେ ଗଛର ପତ୍ର ଖାଇଦିଅନ୍ତି। ଏହାର ନିରାକରଣ ପାଇଁ ନିମ ତେଲ ବ୍ୟବହାର କରାଯାଏ। ଫଳବିନ୍ଧା ପୋକ, ଏହି ପୋକ ଫଳ ଭିତରେ ପଶି ନଷ୍ଟ କରନ୍ତି, ଏଥିପାଇଁ ଫରମନ ଟ୍ରାପ୍ ବ୍ୟବହାର କରନ୍ତୁ। ଚିତ୍ରା ରୋଗ, ପତ୍ରରେ ହଳଦିଆ ଦାଗ ଦେଖାଯାଏ, ଏଥିପାଇଁ ମାଙ୍କେଜେମ୍ ନାମକ ଔଷଧ ବ୍ୟବହାର କରନ୍ତୁ। ବର୍ତ୍ତମାନ ଜାଣିବା ଅମଳ ଏବଂ ଲାଭ, ବୁଣିବାର 90-100 ଦିନ ମଧ୍ୟରେ ତରଭୁଜ ଅମଳ ପାଇଁ ପ୍ରସ୍ତୁତ ହୋଇଥାଏ। କିପରି ଚିହ୍ନିବେ, ଫଳକୁ ଟେକିଲେ ଯଦି ଗମ୍ଭୀର ଶବ୍ଦ ଆସେ ଏବଂ ଫଳର ମାଟି ସ୍ପର୍ଶରେ ଥିବା ଅଂଶ ହଳଦିଆ ପଡ଼ିଯାଏ, ତେବେ ଜାଣିବେ ଏହା ପାକଳ ହୋଇଗଲାଣି। ଏକର ପିଛା ପ୍ରାୟ 100-150 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ। ତରଭୁଜ ଚାଷ ଓଡ଼ିଶାର ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ବ୍ୟବସାୟ। ସଠିକ୍ ପରିଚାଳନା ଏବଂ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କଲେ ଅଳ୍ପ ଦିନରେ ଏବଂ ଅଳ୍ପ ଖର୍ଚ୍ଚରେ ଜଣେ ଚାଷୀ ଭଲ ରୋଜଗାର କରିପାରିବ।
0: ତରଭୁଜ ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାଙ୍କୁ ଏଠାରେ ସୂଚାଇ ଦେଉଛୁ, ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବବାଣୀ। ଏଥିରେ ଶୁଣିବେ ସାକ୍ଷାତକାରଟିଏ ଅନ୍ଲାଇନ୍।

ପିଲାଏ, ପରିବାର ହେଉଛି ନିବିଡ଼ ବନ୍ଧନର ଏକ ଉଦାହରଣ। ଆଗକାଳରେ ଯୌଥ ପରିବାର ହିଁ ଥିଲା, ଯେଉଁଠି ସମସ୍ତେ ମିଳିମିଶି ଚଳୁଥିଲେ, ଜଣେ ଜଣଙ୍କ ଦୁଃଖ ସୁଖର ସାଥୀ ହେଉଥିଲେ, ବିପଦ ଆପଦର କଷ୍ଟ ଲାଘବ ହୋଇପାରୁଥିଲା। ଛୋଟ ପିଲାମାନେ ବଡ଼ମାନଙ୍କ ପାଖରେ ଲାଳିତ ପାଳିତ ହେଉଥିଲେ, ଆଈ ଜେଜେମା ଅଜାଙ୍କଠାରୁ ଗଳ୍ପ ମାଧ୍ୟମରେ ସଂସ୍କାର ଶିକ୍ଷା କରୁଥିଲେ, ଏକ ରକମର ଶାନ୍ତି ରହିଥିଲା ସେଠାରେ। ଧୀରେ ଧୀରେ ସମୟର ପରିବର୍ତ୍ତନ ହେଲା, ବାହାରେ ଚାକିରି କରିବାକୁ ବାହାରିଲେ ଲୋକମାନେ, ପରିବାରଠାରୁ ଦୂରରେ ରହିଲେ, ଗାଁଠାରୁ ଅଧିକ ସୁବିଧା ପାଇଲେ, ପୁଣି ସ୍ୱାଧୀନତା ମଧ୍ୟ ମିଳିଲା। ଏମିତିରେ ନିଜେ ନିଜର ପରିବାର ସହ ସୁଖରେ ଜୀବନଯାପନ କଲେ। ଗାଁ ମୁହାଁ ନ ହୋଇ ସହରକୁ ଛୁଟିଲେ ଲୋକ, ପରିବାର ସଙ୍କୁଚିତ ହେଲା, ଯୌଥ ପରିବାର କିଛି ପରିମାଣରେ ଏକକ ପରିବାରର ସ୍ଥାନ ଗ୍ରହଣ କଲା, ଛୋଟ ପରିବାର ହେଲା, ବାପା ମା ଭାଇ ଓ ଭଉଣୀ ଭିତରେ ସୀମିତ ରହିଲା ପରିବାର। ଅଭାବ ଅସୁବିଧା ଦୂର ହେଲା, ସମସ୍ତେ ସୁଖରେ ରହିଲେ, ଭଲ ପାଠ ପଢ଼ିଲେ, ଭଲ ପୋଷାକ ପିନ୍ଧିଲେ, ସୁବିଧା ସୁଯୋଗ ରହିଥିବା ସ୍ଥାନରେ ରହିଲେ, ଭଲ ଭଲ ଖାଦ୍ୟ ଖାଇଲେ, ଏଇଟାକୁ ହିଁ ସୁଖ ବୋଲି ଧରିନେଲେ। ଆଉ ସେହି ଢାଞ୍ଚା ବର୍ତ୍ତମାନ ପର୍ଯ୍ୟନ୍ତ ରହିଆସିଛି। ଯୁଗର ପରିବର୍ତ୍ତନ, ବିଜ୍ଞାନର ଅଗ୍ରଗତି, ନୂଆ ଟେକ୍ନୋଲୋଜି ମଣିଷକୁ ସୁଖର ଚରମ ସୀମାରେ ପହଞ୍ଚାଇ ପାରିଛି। ତେବେ ସେ ଯାହା ହେଉ ପିଲାଏ, ଆମେ ଆମ ପରିବାରର ଗୁରୁତ୍ୱକୁ ଉପଲବ୍ଧି କରିବା, ସହଯୋଗର ହାତ ବଢ଼ାଇବା, ଭଲମନ୍ଦର ପାର୍ଥକ୍ୟକୁ ବୁଝିବା, ଜଣେ ଜଣକୁ ସହଯୋଗ କରିବା, ବାପା ମାଙ୍କର କଥା ମାନିବା, ଗୁରୁଜନଙ୍କୁ ଭକ୍ତି କରିବା, ଶିକ୍ଷା ସଂସ୍କାର ସଦ୍ବ୍ୟବହାର ସୁଶୀଳ ସମୟାନୁବର୍ତ୍ତୀ ହୋଇ ପରିବାର ମଧ୍ୟରେ ଭଲରେ ରହିବାକୁ ଚେଷ୍ଟା କରିବା। କାରଣ ପିଲାଏ, ଏ ସମାଜରେ ଆଜି କୌଣସି ଜିନିଷର ଅଭାବ ନାହିଁ, କୌଣସି ଜିନିଷ ମିଳୁନି ଏକଥା ଭାବି ବି ପାରିବା ନାହିଁ। କେବଳ ପ୍ରତ୍ୟେକଙ୍କର ଗୋଟିଏ ମୁଖ୍ୟ ଆବଶ୍ୟକତା ହେଉଛି ଶାନ୍ତି। ସେଥିପାଇଁ ଆମେ ଭଗବାନଙ୍କର ଶରଣାପନ୍ନ ହେବା, ଶାନ୍ତିରେ ଜୀବନଟିକୁ ବିତେଇବା ପାଇଁ ଚେଷ୍ଟା କରିବା, ପରିବାର ସହିତ ଏକ ହୋଇ ରହିବା। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

0: ପିଲାଇ, ବର୍ତ୍ତମାନ ଯୁଗରେ ନୂତନ ପ୍ରଣାଳୀରେ ଚାଷ କାର୍ଯ୍ୟ କରାଯାଉଛି। ସମୟ ପରିବର୍ତ୍ତନ ହେବା ସହିତ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଅଳ୍ପ ସମୟରେ ଓ କମ୍ ପରିଶ୍ରମରେ ଅଧିକ ଉତ୍ପାଦନ କରାଯାଉଛି। ଲୋକଙ୍କ ପାଖରେ ଏବେ ଅନେକ ରାସାୟନିକ ସାର ମହଜୁଦ ରହିଛି। କମ୍ପୋଷ୍ଟ ଖତର ବ୍ୟବହାର କମିଗଲାଣି। ତା ସହିତ ମଣିଷ ଆଳସ୍ୟର ଶିକାର ହେଉଛି, ଯାହାଦ୍ୱାରା ରୋଗରେ ପଡ଼ୁଛି। ରୋଗ ବଢ଼ିବା ଯୋଗୁଁ ମାନସିକ ସ୍ଥିତି ବିଗିଡ଼ି ଯାଉଛି। ଆଗକାଳରେ ଲୋକମାନେ ବାର୍ଦ୍ଧକ୍ୟ ଅବସ୍ଥା ଯୋଗୁଁ ମୃତ୍ୟୁବରଣ କଲାବେଳେ ଏବେ ଅନେକ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଅନେକ ରୋଗ ମଧ୍ୟରେ ଏହି ପେଟ ରୋଗ ହେଉଛି ଅନ୍ୟତମ। ତେବେ ପିଲାଏ, ଚାଲ ଏହି ପେଟ ରୋଗ କାହିଁକି ହୁଏ ସେ ବିଷୟରେ ଆଜି ଆଲୋଚନାଟିଏ ଶୁଣିବା। ତୁମମାନଙ୍କୁ କହୁଛନ୍ତି ଗଙ୍ଗାଧର ଷଡ଼ଙ୍ଗୀ। ମନ ଦେଇ ଶୁଣ।
1: ପିଲାମାନେ, ତୁମେମାନେ ଖାଇବା ଆଗରୁ କ'ଣ କର କହିଲ? ନିଶ୍ଚିତ ଭାବେ ହାତକୁ ଭଲ ଭାବେ ସଫା କରି ଖାଦ୍ୟ ଖାଇଥାଅ। କାରଣ ତୁମେ ସମସ୍ତେ ଜାଣିଛ ଯେ ହାତ ସଫା ନ କରି ଖାଦ୍ୟ ଖାଇଲେ ବିଭିନ୍ନ ପେଟ ରୋଗ ଜନିତ ସମସ୍ୟା ହୋଇପାରେ। ତେଣୁ ଆସ ପିଲେ, ଆଜି ଆମକୁ କାହିଁକି ଏ ପେଟ ଜନିତ ରୋଗ ହୁଏ ସେ ବିଷୟରେ ଆଲୋଚନା କରିବା। କଥାରେ କହନ୍ତି, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମ ପାଖରେ ଯେତେ ଧନ ସମ୍ପଦ ଥାଉ ନା କାହିଁକି, ଦେହଟି ଯଦି ସୁସ୍ଥ ନଥାଏ ଆମକୁ ଏସବୁ ପିତା ଲାଗେ। ନିରୋଗ ରହିବା ବଡ଼ କଥା ନୁହେଁ ପିଲେ। ଖାଇବା, ପିଇବା ଓ ଚଳିବାରେ ଆମେ ଟିକିଏ ସାବଧାନତା ହେଲେ ନିରୋଗ ରହିପାରିବା। ଆମେ ଯଦି ଖାଇବା ପୂର୍ବରୁ ହାତକୁ ଭଲ ଭାବେ କୌଣସି ସାବୁନ କିମ୍ବା ହ୍ୟାଣ୍ଡୱାଶ ଦ୍ୱାରା ସଫା କରି ଖାଦ୍ୟ ପଦାର୍ଥ ଖାଇବା, ତାହେଲେ ସେଗୁଡ଼ିକ ଠିକ୍ ଭାବେ ହଜମ ହୋଇଥାଏ। କିନ୍ତୁ ହାତ ନ ଧୋଇ ଖାଇଲେ ଆମ ହାତରେ ଲାଗିଥିବା ବିଭିନ୍ନ ପ୍ରକାର ରୋଗର ଜୀବାଣୁ ଖାଦ୍ୟ ସହ ଶରୀର ଭିତରକୁ ଯାଇ ଆମର ହଜମ କ୍ରିୟାରେ ବ୍ୟତିକ୍ରମ ଘଟାଇଥାନ୍ତି, ଯାହାର ଫଳସ୍ୱରୂପ ଆମେ ବିଭିନ୍ନ ସମୟରେ ପେଟ କାଟିବା, ପତଳା ଝାଡ଼ା ହେବା, ନାଳରକ୍ତ ଝାଡ଼ା ସହ ବାନ୍ତି ଜନିତ ସମସ୍ୟାରେ ପଡ଼ିଥାଉ। ଏହି ଟିକିଏ ଅସାବଧାନତା ଯୋଗୁଁ ଆମ ଦେଶରେ ଅନେକ ଲୋକ ହଇଜା, କଲେରା, ଟାଇଫଏଡ୍ ଭଳି ପେଟ ଜନିତ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ସେଥିପାଇଁ ପ୍ରତିବର୍ଷ ଅକ୍ଟୋବର ମାସର 15 ତାରିଖକୁ ବିଶ୍ୱ ହାତ ଧୁଆ ଦିବସ ରୂପେ ଆମେ ପାଳନ କରିଥାଉ। ଏହି ଦିନ ତୁମେ ବିଦ୍ୟାଳୟମାନଙ୍କରେ ସ୍ୱାସ୍ଥ୍ୟକର୍ମୀ ଏବଂ ଶିକ୍ଷକମାନେ ହାତକୁ କିପରି ସଫା କରିବ ଏ ବିଷୟରେ ବୁଝାଇଥାନ୍ତି। କେବଳ ଯେ ହାତ ସଫା କରି ରଖିଦେଲେ ଏ ରୋଗର ଜୀବାଣୁ ଆମ ଦେହକୁ ଯାଇପାରିବେ ନାହିଁ ତାହା ନୁହଁ, ତା ସହ ହାତର ନଖଗୁଡ଼ିକୁ ମଧ୍ୟ ଠିକ୍ ସମୟରେ କାଟି ସଫା ରଖିବା ଉଚିତ। କାରଣ ନଖ ବଢ଼ିଲେ ତା ମଧ୍ୟରେ ଥିବା ଫାଙ୍କା ସ୍ଥାନରେ ଜୀବାଣୁଗୁଡ଼ିକ ରହିବା ପାଇଁ ସୁଯୋଗ ପାଇଯିବେ ଏବଂ ସେଗୁଡ଼ିକ ଖାଦ୍ୟ ଖାଇବା ସମୟରେ ଆମ ଦେହରେ ପ୍ରବେଶ କରିବେ। ତେଣୁ ପିଲେ

ବିଦ୍ୟାଳୟରେ ଶିକ୍ଷକମାନେ ନିୟମିତ ବ୍ୟବଧାନରେ ତୁମ ହାତଗୋଡ଼ର ନଖକୁ କାଟିଛ ନା ନାହିଁ ତାହା ଦେଖିଥାନ୍ତି। ତୁମେମାନେ ମଧ୍ୟ ପିଲାବେଳେ ସ୍କୁଲରେ ଏଇ ଗୀତଗୁଡ଼ିକୁ ନିଶ୍ଚିତ ଗାଇଥିବ। ସକାଳୁ ଉଠି ମୁଁ ଘଷିବି ଦାନ୍ତ, ଖାଇବା ଆଗରୁ ଧୋଇବି ହାତ, ପାଟିରେ ନ ଦେବି ଅସନା ପାଣି, ପାଣିକି ସିଝାଇ ପିଇବି ଛାଣି, ନଖର ମଇଳା ରୋଗର ଘର ବଢ଼ାଇବି ନାହିଁ ନଖ ମୋହର, ଖାଦ୍ୟରେ ବସାଇ ନ ଦେବି ମାଛି, ଲୁଗା ସଫା ମୁଇଁ କରିବି କାଚି। ହଁ ପିଲେ, ଖାଇଲାବେଳେ ଆଉ ଗୋଟିଏ ବିଷୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବ, ଯେପରି ମାଛି ତୁମ ଖାଦ୍ୟରେ ନ ବସେ। କାରଣ ମାଛି ମଇଳା ଜାଗା, ମଳ ମୂତ୍ର, ଛେପ, ନାଳନର୍ଦ୍ଦମାରେ ବସିବାକୁ ଭାରି ଭଲ ପାଏ, ଆଉ ସେହି ମଇଳାରେ ଥିବା ଜୀବାଣୁ ମାଛିର ଗୋଡ଼ରେ ଲାଗି ରହିଥାଏ। ସେହି ଜୀବାଣୁ ଆମ ଶରୀର ଭିତରକୁ ପ୍ରବେଶ କରି ବିଭିନ୍ନ ପ୍ରକାର ପେଟଜନିତ ସଂକ୍ରାମକ ରୋଗ ସୃଷ୍ଟି କରିଥାନ୍ତି। ତେଣୁ ପିଲେ, ଖାଇଲାବେଳେ ସବୁବେଳେ ସାମାନ୍ୟ ଉଷୁମ ଥିବା ଖାଦ୍ୟ ଖାଇବ, ଯାହାଦ୍ୱାରା ମାଛି ଆଉ ସେ ଖାଦ୍ୟରେ ବସିପାରିବ ନାହିଁ। ମା'ମାନେ ମଧ୍ୟ ଖାଦ୍ୟ ରୋଷେଇ କରିସାରିଲା ପରେ ତାହାକୁ ଘୋଡ଼ାଇ ରଖିବା ଉଚିତ, ଆଉ ବାସି କିମ୍ବା ଥଣ୍ଡା ହୋଇଥିବା ଖାଦ୍ୟ ଖାଇବ ନାହିଁ। କୌଣସି ମେଳା, ଯାତ୍ରା କିମ୍ବା ବଜାରକୁ ଗଲେ ଲକ୍ଷ୍ୟ ରଖିବ ଯେପରି କାଚ କିମ୍ବା ଜାଲି ଭିତରେ ଥିବା ମିଠା କିମ୍ବା ଅନ୍ୟାନ୍ୟ ଖାଦ୍ୟ ପଦାର୍ଥକୁ କିଣି ଖାଇବ। ବାପା ବଜାରରୁ ଆଣିଥିବା ପନିପରିବାକୁ ମଧ୍ୟ ଭଲଭାବେ ସଫା କରି ଫ୍ରିଜ୍ ଭିତରେ ରଖିବ। ଆଉ ପିଲେ, ସୁସ୍ଥ ରହିବା ପାଇଁ ନିଜେ ସତର୍କ ରହିବା ସହ ନିଜର ପରିବେଶକୁ ମଧ୍ୟ ସଫା ରଖିବା ପାଇଁ ଚେଷ୍ଟା କରିବ। ତୁମେ ତ ଜାଣିଛ, ତୁମମାନଙ୍କରେ ବିଭିନ୍ନ ପ୍ରକାରର ଝାଡ଼ାଜନିତ ରୋଗ ସଂକ୍ରମିତ ହୋଇଥାଏ। ଏହି ରୋଗର ଜୀବାଣୁମାନେ ଅତ୍ୟନ୍ତ ସକ୍ରିୟ ଅବସ୍ଥାରେ ଥାଆନ୍ତି, ଆଉ ପରିବେଶ ଯଦି ସଫା ସୁତୁରା ନଥାଏ ସେଠାରେ ଯଥେଷ୍ଟ ପରିମାଣରେ ବଂଶବୃଦ୍ଧି କରି ମଣିଷ ଶରୀରରେ ପ୍ରବେଶ କରିବାର ସୁଯୋଗ ପାଇଥାନ୍ତି। ପ୍ରତିବର୍ଷ ଏଭଳି ପତଳା ତରଳ ଝାଡ଼ାରେ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି। କାରଣ ତରଳ ଝାଡ଼ା ହେବା ଦ୍ୱାରା ଦେହରୁ ଯଥେଷ୍ଟ ମାତ୍ରାରେ ଜଳୀୟ ଅଂଶ ଚାଲିଯାଇଥାଏ, ତା'ର ଠିକ୍ ସମୟରେ ଚିକିତ୍ସା ନ କଲେ ରୋଗୀଟି ମରିଯାଇଥାଏ। ଠିକ୍ ସେହିପରି ଆଉ ଏକ ପେଟଜନିତ ସମସ୍ୟା ଯୋଗୁଁ ତୁମମାନଙ୍କର ଝାଡ଼ାରେ ନାଳ ରକ୍ତ ପଡ଼ିଥାଏ, ପେଟ ଯନ୍ତ୍ରଣା ହୋଇ ବାରମ୍ବାର ଝାଡ଼ା ହୁଏ। ଏହି ସମସ୍ତ ଝାଡ଼ାଜନିତ ସମସ୍ୟା ଯୋଗୁଁ ଆମ ଶରୀରର ଜଳୀୟ ଅଂଶ କମିବା ସହ ଲବଣ ଅଂଶ ମଧ୍ୟ ହ୍ରାସ ପାଇଥାଏ। ତେଣୁ ପିଲେ, ଏହି ଲବଣର ମାତ୍ରା ଠିକ୍ ରଖିବା ପାଇଁ ତୁମେ ବାରମ୍ବାର ଓଆର୍ଏସ୍ର ପାଣି ପିଇବା ନିତାନ୍ତ ଆବଶ୍ୟକ। ବେଳେବେଳେ ଖୋଲା ପଡ଼ିଆ, ବିଲବାଡ଼ି, ପୋଖରୀ ଓ ନାଳହୁଡ଼ାରେ ଖାଲି ପାଦରେ ଝାଡ଼ା ଯିବା ଫଳରେ ନାନା ପ୍ରକାର କୃମିଜନିତ ରୋଗ ପେଟରେ ହୋଇଥାଏ। ଏହି ରୋଗ ହେଲେ ତୁମମାନଙ୍କର ରକ୍ତ କମିଯାଏ, ହାତ ପାଦ ମୁହଁ ଫୁଲିଯାଇ ମୁହଁରେ ଛଉ ଭଳି ଧଳା ଧଳା ଦାଗ ଦେଖାଦିଏ। ଦେହ ଦୁର୍ବଳ ହୋଇଯିବାରୁ ପିଲାର ପେଟ ଫୁଲିବା ଭଳି ଦେଖାଯାଏ। ପିଲା ଖେଳାବୁଲା ନ କରି ମାନ୍ଦା ହୋଇ ବସିଯାଏ। ଯେତେ ଖାଇଲେ ମଧ୍ୟ ଦେହ ଦୁର୍ବଳ ରହେ, କାରଣ ଜିଆମାନେ ପେଟ ପୁରା ଖାଇବା ପରେ ଯାହା ଖାଦ୍ୟ ରହେ ତାହା ମଣିଷର କାମରେ ଲାଗେ। ଜିଆ ପେଟ ଭିତରେ ପ୍ରାୟ 6 ମାସରୁ 1.5 ବର୍ଷ ଯାଏଁ ବଞ୍ଚି ରହେ। ବେଳେବେଳେ ପିଲାମାନେ ଆଉ ଏକ ପ୍ରକାର କୃମି ତସି ପୋକ ପେଟକୁ ଆକ୍ରାନ୍ତ କରିଥାଏ। ଏହା ମଧ୍ୟ ଖାଦ୍ୟ ମାଧ୍ୟମରେ ଆମ ଶରୀରରେ ପ୍ରବେଶ କରି ଯଥେଷ୍ଟ ବଂଶବୃଦ୍ଧି କରିଥାଏ। ଥରେ ଏହି ରୋଗ ଆରମ୍ଭ ହୋଇଗଲେ ସହଜରେ ଛାଡ଼େ ନାହିଁ, କାରଣ ମାଇକୃମି ମଳଦ୍ୱାର ପାଖରେ ଅଣ୍ଡା ଦିଏ, ତେଣୁ ସେ ସ୍ଥାନ କୁଣ୍ଡେଇ ହୁଏ। କୁଣ୍ଡେଇବା ସମୟରେ ନଖ ସନ୍ଧିରେ ଏବଂ ହାତରେ କୃମିର ଅଣ୍ଡା ଲାଗିଯାଇଥାନ୍ତି। ଖାଇବା ସମୟରେ ସେହି ଅଣ୍ଡା ଖାଦ୍ୟ ସହ ପେଟକୁ ଯାଇ ପୁଣି ଥରେ ନିଜର ବଂଶ ବଢ଼ାଇଥାନ୍ତି। ଏକ ସମୟରେ ଗୋଟିଏ ପରିବାରର ପ୍ରାୟ ସମସ୍ତେ ଏହି କୃମି ରୋଗରେ ପୀଡ଼ିତ ହୋଇଥାନ୍ତି। ତେଣୁ ଘରର ସମସ୍ତେ ଏକା ସମୟରେ ପେଟରୁ ଦଶିପୋକ ମାରିବାକୁ ଔଷଧ ଖାଇଦେବା ଭଲ। ଘରର ସମସ୍ତ ପିନ୍ଧା ଲୁଗାପଟା ଫୁଟା ପାଣିରେ ସିଝାଇ ସଫା କରିବ, ହାତର ନଖ କାଟି ସଫା ରଖିବ, ଖାଇବା ପୂର୍ବରୁ ହାତକୁ ସଫା କରି ଧୋଇବ। ଏହି କୃମି ରୋଗ ବିଷୟରେ ଶୁଣି ସମସ୍ତେ ଡରିଯାଇଥିବ ନା ପିଲେ? ତେଣୁ ପ୍ରତିବର୍ଷ ଫେବୃଆରୀ ମାସର 10 ତାରିଖକୁ ଆମ ବିଦ୍ୟାଳୟମାନଙ୍କରେ ଡି ୱାର୍ମିଂ ଡେ ଆମେ ପାଳନ କରୁ। ଏହି ପରଜୀବୀମାନଙ୍କୁ ପେଟରୁ ସମୂଳେ ମାରିବା ପାଇଁ ସ୍ୱାସ୍ଥ୍ୟକର୍ମୀମାନେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଡି ୱାର୍ମିଂ ଟାବ୍ଲେଟ୍ ପ୍ରତି 6 ମାସରେ ଥରେ ଖାଇବାକୁ ଦେଇଥାନ୍ତି। ତୁମମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ପିଲା ବାପା ମାଆଙ୍କଠାରୁ ପଇସା ନେଇ ସନ୍ଧ୍ୟା ସମୟରେ ବଜାରର ଫାଷ୍ଟଫୁଡ୍ ପ୍ରାୟ

ଅର୍ଥ ଖାଇବାରେ ଅଭ୍ୟସ୍ତ, କିନ୍ତୁ ସବୁବେଳେ ଏପରି ଛଣାଯୁକ୍ତ ବା ଫାଷ୍ଟଫୁଡ୍ ଖାଦ୍ୟ ଖାଇଲେ ଏହା ତୁମର ଦେହରେ ଚର୍ବି ବଢ଼ାଇବା ସହ ବିଭିନ୍ନ ପେଟଜନିତ ସମସ୍ୟା ସୃଷ୍ଟି କରିପାରେ। ତେଣୁ ପିଲେ, ଏଭଳି ଅଭ୍ୟାସରୁ ଦୂରେଇ ରହି ତୁମେମାନେ ଉପଯୁକ୍ତ ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟବାନ ରହିବା ସହ ଦେଶର ଉତ୍ତମ ନାଗରିକ ହୋଇ ମାତୃଭୂମିର ସେବା କରିପାରିବ।

ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର ଓ ସ୍ତୂପ। ଏହା ଦୟାନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି। ଏହି ପାହାଡ଼ର ପଥର ଉପରେ ବ୍ରାହ୍ମୀରେ ଅଶୋକଙ୍କର ଶିଳାଲେଖ ଅଛି। ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ମତ ଦେଇଥାନ୍ତି। ଧଉଳି ଭୁବନେଶ୍ୱରଠାରୁ ପ୍ରାୟ 8 କିଲୋମିଟର ଦକ୍ଷିଣରେ ଦୟାନଦୀ କୂଳରେ ଅବସ୍ଥିତ ଏକ ପ୍ରସିଦ୍ଧ ସ୍ଥାନ, ଯାହା ଭଗବାନ ବୁଦ୍ଧଙ୍କର ଅନୁଯାୟୀମାନଙ୍କ ପାଇଁ ବିଶେଷ ଧାର୍ମିକ ଓ ଐତିହାସିକ ଗୁରୁତ୍ୱ ରଖେ। ଏହି ସ୍ଥାନଟି ମୌର୍ଯ୍ୟ ସମ୍ରାଟ ଅଶୋକଙ୍କର କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧ ଧର୍ମ ଗ୍ରହଣ ସହ ସମ୍ପର୍କିତ ଥିବାରୁ ଏହାର ଐତିହାସିକ ମହତ୍ତ୍ୱ ଅଧିକ। ଏଠାରେ ଥିବା ଷଷ୍ଠ କ ଶିଳାଲେଖରେ ଅଶୋକ ପୁରା ପୃଥିବୀର ମଙ୍ଗଳ ପାଇଁ ହାତକୁ ନେଇଥିବା ସବୁ କାମ ଉପରେ ଲେଖାଯାଇଛି। ପଥରରେ ତିଆରି କରାଯାଇଥିବା ହାତୀ ଯାହା ଏହି ଶିଳାଲେଖ ଉପରେ ଅଛି, ତାହା ଅନେକ ଦିନ ଆଗରୁ ତିଆରି ହୋଇଥିବା ଓଡ଼ିଶାର ବୌଦ୍ଧ କୀର୍ତ୍ତି। ଏହାର ବିଶେଷତା ହେଉଛି ଏହି ହାତୀ ବୁଦ୍ଧଙ୍କ ଶିଷ୍ୟମାନଙ୍କ ପାଇଁ ଖୋଦ୍ ବୁଦ୍ଧଙ୍କୁ ହିଁ ସୂଚାଏ। ଅଶୋକ ଏହି ଜାଗାରେ କଳିଙ୍ଗ ଯୁଦ୍ଧ ଲଢ଼ିବା ପରେ ହଜାର ହଜାର ଲୋକଙ୍କର ମରଣ ତାଙ୍କୁ ଶାନ୍ତି ଆଡ଼କୁ ବାଟ ଦେଖାଇଥିଲା ବୋଲି ବିଶ୍ୱାସ କରାଯାଏ। କିଛି ଗବେଷକ ଅଶୋକଙ୍କ ସମୟରେ ହୋଇଥିବା କଳିଙ୍ଗ ଯୁଦ୍ଧ ତାଙ୍କୁ ପ୍ରଭାବିତ କରିନଥିଲା ବୋଲି ଯୁକ୍ତି ବାଢ଼ାନ୍ତି। ସେ ବୌଦ୍ଧ ଧର୍ମରେ ନିଜକୁ ବଦଳାଇବା ପରେ ଅନେକ ବୌଦ୍ଧ ସ୍ତୂପ ସ୍ତମ୍ଭ ଗଢ଼ାଇଥିଲେ। ସାଧାରଣ ଲୋକଙ୍କ ପାଇଁ ସେ ଦଣ୍ଡନୀତି ଲାଗୁ କରାଇଥିଲେ। 1970ରେ ଜାପାନ ବୁଦ୍ଧ ସଂଘ ଓ କଳିଙ୍ଗ ବୁଦ୍ଧ ସଂଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତିସ୍ତୂପ ତୋଳାଯାଇଥିଲା, ଯାହା ଗବେଷକଙ୍କ ପାଇଁ ଏକ ବିଶେଷ ଜାଗା। ଦିନେ ଧଉଳି ପାହାଡ଼ ସୁରଭିଗିରି ନାମରେ ଐତିହାସିକ ସ୍ୱାକ୍ଷର ବହନ କରିଥିଲା। ଏହାର ଶିଖର ଦେଶରେ ଏକ ଭେଷଜ ଉପବନ ଓ ପ୍ରମୋଦ ଉଦ୍ୟାନ ମଧ୍ୟ ଥିଲା। ଅଶୋକଙ୍କର ଧର୍ମାନୁଶାସନ ବହନ କରିଥିବା ଦକ୍ଷିଣ ସୀମାନ୍ତବର୍ତ୍ତୀ ପାହାଡ଼ରେ ପ୍ରିୟଦର୍ଶୀ ରାଜତ୍ୱର ମୁକସାକ୍ଷୀ ରୂପେ ବିଦ୍ୟମାନ ଶିଳାହସ୍ତିକୁ ମହାଭାରତ ସମୟର ଅଶ୍ୱତ୍ଥାମା ହସ୍ତି ନାମରେ ଓ ପାହାଡ଼ଟିକୁ ଅଶ୍ୱତ୍ଥାମା ପାହାଡ଼ ନାମରେ ନାମିତ କରାଯାଇଛି। ଜତୁଗୃହରୁ ଆତ୍ମରକ୍ଷା ପାଇଁ ମାତା କୁନ୍ତୀଙ୍କ ସହ ପଞ୍ଚୁପାଣ୍ଡବ ଏଠାରେ ରହିଥିବାରୁ ଏହାର ଗୁମ୍ଫା ସମୂହକୁ ପଞ୍ଚୁପାଣ୍ଡବ ଗୁମ୍ଫା ବୋଲି କୁହାଯାଏ।

ପିଲା ଏବେ ଚାଲ ଜାଣିବା ଅଜନ୍ତା ଗୁମ୍ଫା ବିଷୟରେ। ଅଜନ୍ତା ଗୁମ୍ଫା ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ 30 ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ। ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ। ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ। ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ। ୟୁନେସ୍କୋ ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା। ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ 2 ପର୍ଯ୍ୟାୟରେ ନିର୍ମିତ ହୋଇଥିଲା। ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ 2 ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ଦ୍ୱିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀଷ୍ଟୀୟ 400-650 ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀଷ୍ଟ 460-480 ମଧ୍ୟରେ ହୋଇଥିଲା। ଅଜନ୍ତା ଗୁମ୍ଫା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଦ୍ୱାରା ସଂରକ୍ଷିତ ଐତିହାସିକ ସ୍ଥଳ ଏବଂ 1983 ଏହାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ଦେଇଆସିଛି। ଅଜନ୍ତାରେ 75 ଉଚ୍ଚ ଏକ ପଥର ଚଟାଣକୁ ଖୋଳି ବିଭିନ୍ନ ବୌଦ୍ଧ ପରମ୍ପରାର ପ୍ରାଚୀନ ବିହାର ଏବଂ ପ୍ରାର୍ଥନା ଗୃହମାନ ନିର୍ମିତ ହୋଇଥିଲା। ଗୁମ୍ଫା କାନ୍ଥ ଓ ଛାତରେ ବୁଦ୍ଧଙ୍କର ପୁନର୍ଜନ୍ମ, ଆର୍ଯ୍ୟସୁରଙ୍କର ଜାତକମାଳା ଏକଥା ସବୁ ଅଙ୍କିତ ହୋଇଛି ଏବଂ ବିଭିନ୍ନ ବୌଦ୍ଧ ଦେବାଦେବୀଙ୍କର ଶିଳାମୂର୍ତ୍ତି ଖୋଦିତ ହୋଇଛି। କିଛି ପ୍ରାଚୀନ ଶିଳାଲେଖ ଅନୁସାରେ ମୌସୁମୀ ଋତୁରେ ବୌଦ୍ଧ ଭିକ୍ଷୁ ଓ ସନ୍ନ୍ୟାସୀମାନେ ଅଜନ୍ତାରେ ବାସ କରୁଥିଲେ। ପ୍ରାଚୀନ ଭାରତର ବ୍ୟବସାୟୀ ଓ ତୀର୍ଥଯାତ୍ରୀଙ୍କ ପାଇଁ ଏହା ଏକ ବିଶ୍ରାମ ବା ଆଶ୍ରୟସ୍ଥଳ ପରି ବ୍ୟବହୃତ ହେଉଥିଲା। ଯଦିଓ ପ୍ରାଚୀନ ଭାରତରେ ବିଭିନ୍ନ ରଙ୍ଗ ବ୍ୟବହାର କରି ଶିଳା ବା ଚଟାଣରେ ଚିତ୍ର ଅଙ୍କନ କରାଯାଉ

ଥିଲା ଅଜନ୍ତା ଗୁମ୍ଫା 16-17-1-2 ତିଷ୍ଠି ରହିଥିବା ଚିତ୍ର ଏହି ପ୍ରାଚୀନ ଚିତ୍ରକଳାର ସର୍ବବୃହତ ଉଦାହରଣ। 1700 ମୋଗଲ ସମ୍ରାଟ ଆକବରଙ୍କର ଜଣେ ଅଧିକାରୀ ଓ ଅନେକ ମଧ୍ୟଯୁଗୀୟ ଚିନୀ ବୌଦ୍ଧ ପରିବ୍ରାଜକଙ୍କର ଭ୍ରମଣ ବିବରଣୀରେ ଅଜନ୍ତାର ଉଲ୍ଲେଖ ଦେଖିବାକୁ ମିଳେ। ଏହି ଗୁମ୍ଫା ସମୂହ ଜଙ୍ଗଲ ଓ ବଣବୁଦା ଦ୍ୱାରା ଆବୃତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। 1819 ଜଣେ ପାଶ୍ଚାତ୍ୟ ଅଧିକାରୀ କ୍ୟାପ୍ଟେନ୍ ଜନ୍ ସ୍ମିଥ୍ ଏଠାକୁ ବାଘ ଶିକାର ପାଇଁ ଆସିଥିଲା ବେଳେ ଦୈବାତ ଅଜନ୍ତା ଗୁମ୍ଫାର ଆବିଷ୍କାର କରିଥିଲେ। ଡେକାନ୍ ମାଳଭୂମିରେ ପ୍ରବାହିତ ୱାଘରା ନଦୀରେ ସୃଷ୍ଟ ଏବଂ ଅର୍ଦ୍ଧଚନ୍ଦ୍ରାକାର ଗଣ୍ଡର ଉତ୍ତର ପ୍ରସ୍ତର କାନ୍ଥରେ ଏହିସବୁ ଗୁମ୍ଫା ଖୋଦିତ ହୋଇଥିଲା। ଗଣ୍ଡ ମଧ୍ୟରେ ଅନେକ ଜଳପ୍ରପାତ ଅବସ୍ଥିତ ଏବଂ ଅଧିକ ଜଳପ୍ରବାହ ଥିବା ସମୟରେ ଏହି ପ୍ରପାତମାନଙ୍କର ଶବ୍ଦ ଦୂର ପର୍ଯ୍ୟନ୍ତ ଶୁଣାଯାଏ। ଏଲୋରା ଗୁମ୍ଫା ଓ ଅଜନ୍ତା ଗୁମ୍ଫା ମିଳିତ ଭାବରେ ମହାରାଷ୍ଟ୍ରର ମରାଠୱାଡା ଅଞ୍ଚଳରେ ପର୍ଯ୍ୟଟନର ପ୍ରମୁଖ ଶ୍ରେୟ ବହନ କରିଥାନ୍ତି। ଅଜନ୍ତା ଫର୍ଦ୍ଦାପୁରରୁ 6 କିଲୋମିଟର, ଜଳଗାଓଁରୁ 69 କିଲୋମିଟର, ଔରଙ୍ଗାବାଦରୁ 104 କିଲୋମିଟର ଏବଂ ମୁମ୍ବାଇରୁ ପୂର୍ବ ଉତ୍ତର ପୂର୍ବ ଦିଗରେ 350 କିଲୋମିଟର ଦୂରରେ ଅବସ୍ଥିତ। ହିନ୍ଦୁ, ବୌଦ୍ଧ ଓ ଜୈନ ପରମ୍ପରାର ଗୁମ୍ଫା ଥିବା ସମସାମୟିକ ଏଲୋରାରୁ ଅଜନ୍ତାର ଦୂରତା ପ୍ରାୟ 100 କିଲୋମିଟର। ଏହି ଅଜନ୍ତା ଶୈଳୀ ଏଲୋରା ବ୍ୟତୀତ ଏଲିଫେଣ୍ଟା ଗୁମ୍ଫା, ଔରଙ୍ଗାବାଦ ଗୁମ୍ଫା, ଶିବଲେଣୀ ଗୁମ୍ଫା ଓ କର୍ଣ୍ଣାଟକର ଗୁମ୍ଫା ମନ୍ଦିରମାନଙ୍କରେ ମଧ୍ୟ ପରିଲକ୍ଷିତ ହୋଇଥାଏ।

ପିଲେ ଆଜି ତ ଅନେକ କଥା ଜାଣିଲ, କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ଜଣେଇବ। ତୁମ ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରେ ଉଠିବା।

0: ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପର ଧକ୍କାରେ 6 ମହିଳା ଶ୍ରମିକଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରତି ଦେଇଛି। ଉଭୟ ଦେଶ ଏକ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏ ସଂକ୍ରାନ୍ତର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକ୍କିମ୍ ରାଜ୍ୟ ଆଜି ତା'ର 51ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକ୍କିମ୍ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଅପରାହ୍ନରେ ଗ୍ୟାଙ୍ଗ୍ଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନ୍ଙ୍କର ଏହା ପ୍ରଥମ ସିକ୍କିମ୍ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ

ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4 ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସର୍ଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ ଜୀବନଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକ ଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ୍, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବା ପାଇଁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ, ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍, ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲଖୁଣ୍ଟ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବାବେଳେ ବ୍ରତଚାରିଣୀମାନେ

0: ପଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା' ସାବିତ୍ରୀଙ୍କ ତ୍ୟାଗ ଧୈର୍ଯ୍ୟ ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି,
1: ନିଷ୍ପତ୍ତି କରିଲୁ 2026-2036 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯେଉଁ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯେଉଁ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି, ସେ ରାଜ୍ୟ 21ଶ ଶତାବ୍ଦୀରେ ଯେଉଁ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ କହିଛନ୍ତି, ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL ସ୍ୱଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି IOCL ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ IOCL ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ

ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥ୍ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ ଅପରାହ୍ନ 5ଟା ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହୋର୍ସୋକେ ଏଫ୍ଏମ୍ରେ 103.6 ମେଗା ହୋର୍ସୋକେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଉପସ୍ଥାପନାରେ ଅଛନ୍ତି ଅଂଶୁଲ ପାତ୍ର ଏବଂ ସ୍ମୃତିମୟୀ ପାଣିଗ୍ରାହୀ।

0: ଭାଇ ଭଉଣୀମାନ, ଆଜିର ଜୁଆନ୍ କଥା କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର ଜୁଆନ୍ କଥା କାର୍ଯ୍ୟକ୍ରମର ଉପସ୍ଥାପନାରେ ଅଛୁ ଆମ ଦୁଇଟା, ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ,
1: ଆରେ ମୁଇଁ ଅଂଶୁଲ ପାତ୍ର।
2: ଜୁହାର।

0: ହେଲେ ଅଂଶୁଲ,
1: ହଁ କହ,
0: କଣ ଆଜି ଏତେ ଲେଟ୍ରେ ଆସିଲୁ?
1: କହ ନା କି ବିଜାର, ଆଜିକାଲି ତ ପେଟ୍ରୋଲ ଡିଜେଲ କୋଉଠି ମିଳୁନାହିଁ, ସବୁଆଡେ ବୁଲି ବୁଲି ଆସୁଥିଲି, କୋଉଠି ଆରେ ପେଟ୍ରୋଲ ଆର କିଛି ମିଳିଲା ନାହିଁ, ତାରେ ବିରବିରା ହେଇକି ନା ଖରାରେ ଚାଲି ଚାଲି ଏକା ଆଇଲି।
0: ଓହୋ, ସବୁ ପେଟ୍ରୋଲ ପମ୍ପ ଯାଇଥିଲୁ କି?
1: ହଇ ସବୁଆଡେ ଯାଇଥିଲି ଭାଇ, କୁ ହେଲେ ପେଟ୍ରୋଲ ପମ୍ପରେ ମିଳୁନାହିଁ, ଯୁଆଡେ ଗଲେ ବେଶୀ ଗହଳି ଏକା।
0: ଓହୋ, ହଇ ଆଜିକାଲି ତ ଦେଖୁଛୁ ଟିଭି ମାନଙ୍କରେ ମଧ୍ୟ କହୁଛନ୍ତି ପେଟ୍ରୋଲ ଡିଜେଲ ମିଳୁନାହିଁ ବୋଲିକିନା, ହେଲେ ତୁ ଯୁଆଡେ ଗଲେ ବି ସେ ଗାଡି ଧରିକି ନାଗା ଯାଉଛୁ ନା କଣ?
1: ହଇ ଏ ଖରାରେ ଆରେ କିଏ ଚାଲି ଚାଲି ବୁଲବ।
0: ନାଇଁ ନାଇଁ, ସେଟା ପାଇଁ କାଇଁ ତତେ ଏମିତି ଅସୁବିଧାର ସମ୍ମୁଖୀନ ହବାକୁ ପଡିଲା ନା? ଆଉ ତୁ ଯେତେବେଳେ ପାଖ ଜାଗା ମାନଙ୍କୁ ଯିବୁ ନାଇଁ କି, ଯଦି କଣ ପାଖରେ ଯଦି କଣ କାମ ଥିବ କହିଲେ ଚାଲି ଚାଲି ପଳେଇ ଯାଉଥା, ନହେଲେ ସାଇକେଲରେ ପଳେଇ ଯାଉଥା। ଏବେ ଦେଖେ ତୁ ସବୁଦିନ ଯଦି ଗାଡି ଧରିକିନା ଯିବୁ କହିଲେ ପେଟ୍ରୋଲ ମଧ୍ୟ ସରିଯିବ, ଆଉ ମିଳିବ ନାହିଁ ପେଟ୍ରୋଲ, ଏବେ ତ ରେଟ୍ ହେଇଗଲାଣି ଆହୁରି। ତ ସେଟା ପାଇଁ ବୋଲିକିନା ନାଇଁ କି ତୁ ପାଖ ପାଖ ଜାଗା ମାନଙ୍କୁ ଗଲେ ନାଇଁ କି ଚାଲି ଚାଲି ଯାଉଥା, ନହେଲେ ସାଇକେଲ ଧରିକି ଯାଉଥା। ଏବେ ତ ବ୍ୟାଟେରୀ ସ୍କୁଟି ବାହାରିଲାଣି, ବ୍ୟାଟେରୀ ସ୍କୁଟି ଗୋଟେ କିଣି ଦଉନୁ। ହଁ, ପେଟ୍ରୋଲ ଡିଜେଲ ନେଇକି କମ କରେ ଏଥରକ, ଦେଖୁଛୁ ନା ପେଟ୍ରୋଲ ଡିଜେଲ ପାଇଁ ଆମେ କେତେ ଅସୁବିଧା ହଉଛୁ ଆମମାନେ।
1: ହଇ ସତ କଥା କହିଲୁ ଆକା, ଗାଡିର ବ୍ୟବହାର କମ କରିବା ଦରକାର, କି ପାଇଁ ବୋଲେ ଆଜିକାଲି ତ ପେଟ୍ରୋଲ ଡିଜେଲ କିଛି ମିଳୁନାହିଁ, ଏସବୁ ଅସୁବିଧାର କାରଣ ମିଶା ଆମେ ଆକା, ଆରେ ଆମକୁ ଆକା ଏସବୁ ସମସ୍ୟାର ସମାଧାନ କରିବାକୁ ପଡ଼ବ।
0: ହେଲେ ଏସବୁ ଅସୁବିଧାର ସମାଧାନ କେମିତି କରା ହବ କହ ତ?
1: ବୋଲେ ଏବେ କୁଆଡେ ପାଖାପାଖି ଯିବାର ଥିବ ବୋଲେ ଚାଲି ଚାଲିକିନା, ନହେଲେ ସାଇକେଲ ଆରେ ୟୁଜ କରିନା ଯାଇ ହବ, ତାପରେ ଇଲେକ୍ଟ୍ରିକ ସ୍କୁଟି ମାନ ତ ବାହାରିଲାଣି, ସେ ସବୁ ମିଶା ୟୁଜ କରିଲେ ପେଟ୍ରୋଲ ଡିଜେଲ ଟିକେ ବଞ୍ଚାଇ ହବ ଆହୁରି।
0: ହଁ, ହେଲେ ନେଇକି ଆଜିଠୁ କଣ କରିବୁ, ପେଟ୍ରୋଲ ଡିଜେଲର ବ୍ୟବହାର ନେଇକି କମ କରିବୁ। ଯେମିତିକି ଏବେ ଦେଖେ ଆମେ ଅସୁବିଧାରେ ପଡୁଛୁ, ମିଳୁନାହିଁ ଆମକୁ ପେଟ୍ରୋଲ ଡିଜେଲ, ତ ଏବେ ଯଦି ଆମେ ସତର୍କ ରହିବା ବୋଲେ ଆଗକୁ ମିଶା ନେଇକି ଆମକୁ ପେଟ୍ରୋଲ ଡିଜେଲର ସମସ୍ୟା ଏତେ ଦେଖାଯିବ ନାହିଁ।
1: ହଁ ସତ କଥା କହିଲୁ ମାତ୍ର।
0: ହଁ,
1: ବାକି ଆରି ଗୋଟେ ଜିନିଷ ଜାଣିଛୁ କି ନାହିଁ?
0: ଆଉ କଣ?
1: ଆଜିକାଲି ତ ଯୁଆଡେ ଗଲେ ହେଲେ ଗ୍ୟାସ ମିଳୁନାହିଁ।
0: ହଁ ସତ କଥା କହିଲୁ କା, ଏ ଯୋଉ ଇନ୍ଧନର କାରଣ ମଧ୍ୟ ଆମ ନେଗା ହଉଛୁ, ଏବେ ଦେଖିଲା ବେଳକୁ ଆମେ ଏକା ଅସୁବିଧାରେ ପଡୁଛୁ।
1: ହଇ ଆଜିକାଲି ତ ଗ୍ୟାସ ଆର କିଛି ମିଳୁନାହିଁ, ହେଲେ ଗ୍ୟାସ ନ ମିଳିଲେ ମିଶା ଆମ ପାଖରେ ଇଣ୍ଡକ୍ସନ ଆରକା ଅଛି, ୟୁଜ କରିପାରିବା, ତାର ସାଙ୍ଗରେ କାଠ ଚୁଲି ଆରକା ୟୁଜ କଲେ ମିଶା ଭଲ ଆଗା।
0: ହଁ ସତ କଥା କହିଲୁ, ଯେତେବେଳେ ନେଇକି ଆମର ଅସୁବିଧା ଥିବ ଆମେ ଗ୍ୟାସ ବ୍ୟବହାର କରିବା, ନହେଲେ ଆମେ ଇନ୍ଧନକୁ ବଞ୍ଚାଇବା ପାଇଁ ବୋଲିକି ନେଇକି ଆମେ କାଠ ଚୁଲିର ମଧ୍ୟ ବ୍ୟବହାର କରିପାରିବା। ହେଲେ ଭାଇ ଭଉଣୀ ମାନେ ତମମାନେ ମିଶା ଗାଡିର ବ୍ୟବହାର କମ କର, ଯେମିତିକି ଆମର ଭବିଷ୍ୟତ ଆମେ କିଛି ଅସୁବିଧାର ସମ୍ମୁଖୀନ ନ

0: ସେଥିପ୍ରତି ଆମେ ପେଟ୍ରୋଲ ଡିଜେଲ ବ୍ୟବହାର କମ୍ କରିବା, ଆଉ ଆମେ ଯେତେ ପାରିବା ଇନ୍ଧନର ବ୍ୟବହାର ମଧ୍ୟ ଆମେ କମ୍ କରିପାରିବା, ଯେମିତିକି କାଠ ଚୁଲିର ବ୍ୟବହାର କରିବା ଏବଂ ବିଭିନ୍ନ ପ୍ରକାର ଇଣ୍ଡକ୍ସନ ବ୍ୟବହାର କରିପାରିବା। ଆଉ ଯଦି ଆମେ ପାଖ ଜାଗାକୁ ଯିବା କିଛି ଜରୁରୀ କାମ ପାଇଁ, ତାହେଲେ ଆମେ ସାଇକେଲ ନେଇପାରିବା, ନହେଲେ ଚାଲି ଚାଲି ମିଶା ଯାଇପାରିବା। ହେଲେ ଅଂଶୁଲ,
1: କିସ୍ଟା?
0: ହେଲେ ତୁ ଖରାରେ ଆସିଲୁ ଯେ, ଛତା କିଛି ଆଣିନୁ କି?
1: ନାଇଁ, ଛତା ଆରିକେ ଧରିକି ନାଇଁ।
0: ଦେଖେ, ଏବେ ତ ଦେଖୁଛୁ ଏତେ ଖରା ହଉଛି, ପାଣି ବଟଲ ମିଶା ଆଣିନୁ କି ଛତା ମିଶା ଧରିକି ଆସିନୁ? ଏବେ ଦେଖେ, ତୁ ଯାଉଥିବୁ, ଏବେ ତୁ ଏକଲା ଆସିଲୁ ରାସ୍ତାରେ, ଯଦି ତୋର କଣ ଅସୁବିଧା ହେଇଯାଇଥାନ୍ତା ବୋଲେ କଣ କରୁଥାନ୍ତୁ?
1: ହଁ, ସେଟା ମିଶା ସତ କଥା।
0: ହଁ, ତ ସେଟା ପାଇଁ ନେଇକି ଏବେ ଦେଖୁଛୁ ଖରା ବଢୁଛି, ତ ସେଟା ପାଇଁ ସବୁବେଳେ ପାଣି ବଟଲ ଗୋଟେ ଧରିଥିବୁ, ହେଲା, ଆଉ ନେଇକି ଛତା ଧରିଥିବୁ, ଆଉ ଯଦି ବାହାରକୁ କୁଆଡେ ଯାଉଛୁ କହିଲେ ଉଦା ଗାମଛା ଗୋଟେ ଧରିକି ଯାଇଥିବୁ।
1: ହଉ ହଉ,
0: ବୁଝିଲୁ ନା?
1: ହଁ।
0: ଆଉ ସବୁବେଳେ ଘରରୁ ବାହାରିଲା ବେଳକୁ ପାଣି ପିଇକି ବାହାରିବୁ, ଆଉ ଯଦି ତୁ କୁଆଡେ ବାହାରକୁ ଯାଉଛୁ କହିଲେ ORS ପାଣି ଧରିକି ଯିବୁ, ହେଲା?
1: ହଉ ହଉ।
0: ହେଲେ ଭାଇ ଭଉଣୀ ମାନେ, ତମମାନେ ମିଶା, ଏବେ ତ ଖରା ବେଶୀ ହେଲାଣି, ତ ସେଥିପାଇଁ ବୋଲି ଯଦି କୁଆଡେ ବାହାରକୁ ଯାଉଛ, ଛତା, ପାଣି ବଟଲ, ଉଦା ଗାମଛା, ଟୋପି, ଚଷମା ସବୁ ଧରିକି ବାହାରକୁ ଯିବ। ଅଂଶୁଲ,
1: କିସ୍ଟା କହ,
0: କଣଟା କରୁଛୁ ଫୋନରେ ସେତେବେଳଠୁ?
1: ଏଠି ଗେମ୍ ଖେଳୁଥିଲି। ଆରେ,
0: ଗେମ୍ ଖେଳୁଛୁ?
1: ହଁ, ଏଠି ଖେଳୁଥିଲି। ଆରେ, ଏବେ ତ ଖରା ଛୁଟି ହେଲା, କଲେଜ ଆରେ କିଛି ନାହିଁ।
0: ହଇ ଯେ, କଲେଜ ନାହିଁ ବୋଲିକିନା ତୁ ଏମିତି ତୋର ସମୟକୁ ନଷ୍ଟ କରିବୁ କି ଗେମ୍ ଖେଳି ଖେଳି? ପାଠ ସାଠ କଣ ପଢୁଛୁ କି ନାହିଁ ବସ୍କେ?
1: ଏବେ ଆହୁରି କିସ୍ଟା ପଢିବି, କଲେଜ ଆରକା ତ ଛୁଟି ହେଇଛି।
0: ହଇ ଯେ, କଲେଜ ଛୁଟି ହେଇଥିଲେ ତୁ ଅନଲାଇନ୍ରେ ତ କେତେ କଣ ପଢି ପାରିବୁ ନା କାଢିକିନା?
1: ସେଟା ଆହୁରି କେମିତି ପଢି ହବ, ସେଠି ଆହୁରି କିଏ ପଢେଇ ଦବ ଯେ?
0: ଜାଣିନୁ କି?
1: ନାଇଁ।
0: ଦେଖେ, ଅନଲାଇନ୍ରେ ନେଇକି ଆମେ ସବୁ ଜିନିଷ କରିପାରିବା। ଏବେ ଦେଖେ, ଅନଲାଇନ୍ରେ ନେଇକି କିଛି ଗୋଟେ ପରୀକ୍ଷା ତୁ ଦେଇପାରିବୁ, ହେଲା, ଆଉ ନେଇକି ଅନଲାଇନ୍ରୁ ଯଦି ତତେ କିଛି ଜାଣିବା ପାଇଁ ଇଚ୍ଛା ଅଛି କହିଲେ ତୁ ଅନଲାଇନ୍ରୁ ମାରିଲେ ମିଶା ସେଟା ଭାରି ପଡିବ।
1: ହଇ କି, ଏତେ ଆହୁରି ସୁବିଧା ଅଛି କି? ହେଲେ ଏସବୁ କାମ ପାଇଁ ଆମେ ଅନଲାଇନ୍ ଉପରେ ନିର୍ଭର ହବା କି?
0: ହଁ, ତୁ ଜାଣିନୁ କି?
1: ନାଇଁ।
0: ଶୁଣେ, ଆମର ନେଇକି ଗୋଟେ ଭାଇ ଅଛନ୍ତି, ତାଙ୍କେ ନେଇକି ଅନଲାଇନ୍ ଶିକ୍ଷା କେତେ ନିର୍ଭର ଯୋଗ୍ୟ ସେ ବିଷୟରେ ନେଇକି କେତେ ସୁନ୍ଦର କଥା ଯାକ କହିଛନ୍ତି। ଅନଲାଇନ୍ରେ ନେଇକି ତୁ କେମିତି ପାଠ ପଢିପାରିବୁ, କଣ କରିପାରିବୁ ସବୁ ତାଙ୍କେ କହିଛନ୍ତି। ଚାଲେ ଶୁଣିବା, ହେଲା?
1: ହଉ ହଉ, ଚାଲ ଶୁଣିବା।
2: ସାର୍ ନମସ୍କାର।
3: ନମସ୍କାର ମ୍ୟାଡମ୍,
2: ଆଜିର ଯୁବବଣି କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି ସାର୍।
3: ଧନ୍ୟବାଦ
2: ସାର୍। ତାହେଲେ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ପରିଚୟ ଜାଣି ରଖିବା।
3: ହଁ ମ୍ୟାଡମ୍, ମୋ ନାଁ ଚନ୍ଦନ ମିଶ୍ର, ମୁଁ ଜୟପୁରର ବାସିନ୍ଦା, ମୁଁ ଓଏସ୍ଆର୍ଟିସିରେ କାମ କରେ ଜୟପୁରରେ ହିଁ।
2: ସାର୍, ତାହେଲେ ଅନଲାଇନ୍ ଶିକ୍ଷା କହିଲେ କଣ ବୁଝ?
3: ଦେଖନ୍ତୁ ମ୍ୟାଡମ୍, ଅନଲାଇନ୍ ଶିକ୍ଷା କହିଲେ ଆଜିକାଲି ଇଣ୍ଟରନେଟ୍, ମୋବାଇଲ୍, କମ୍ପ୍ୟୁଟର ଏବଂ ଯେତିକି ପ୍ରୋଜେକ୍ଟର ଆସୁଛି, ଘରେ ବସିକିରି ସୁବିଧା ପାଇବାଟା, ଘରେ ନିଜର ଟାଇମ୍ କାଢିକି ଇଣ୍ଟରନେଟ୍ ମାଧ୍ୟମରେ ଯାହା ଆମେ ସୁବିଧା ପାଇବୁ ତାକୁ ଅନଲାଇନ୍ ଶିକ୍ଷା ବୋଲି କହିବା ମ୍ୟାଡମ୍।
2: ତାହେଲେ ସାର୍, ଅନଲାଇନ୍ ଶିକ୍ଷା କେତେ ନିର୍ଭର ଯୋଗ୍ୟ?
3: ଦେଖନ୍ତୁ ମ୍ୟାଡମ୍, ଅନଲାଇନ୍ ଶିକ୍ଷା ଅନେକ ଦୃଷ୍ଟିରୁ ନିର୍ଭରଯୋଗ୍ୟ। ଏହା ଛାତ୍ରଛାତ୍ରୀଙ୍କୁ ସମୟ ସଞ୍ଚୟ କରିବା ପାଇଁ, ଘରେ ବସି ଶିକ୍ଷା ଗ୍ରହଣ କରିବା ପାଇଁ ଓ ନୂତନ ତଥ୍ୟ ସହଜରେ ପାଇବା ପାଇଁ ସୁଯୋଗ ଦେଇଥାଏ। ବିଶ୍ୱର ଭଲ ଭଲ ଶିକ୍ଷକ ମାନଙ୍କ ଠାରୁ ମଧ୍ୟ ଆମେ ଅନଲାଇନ୍ ଶିକ୍ଷା ଘରେ ବସିକିରି ପାଇପାରିଥାଉ। ଦେଶ ବାହାରେ ମଧ୍ୟ ଆମେ ଶିକ୍ଷକ, ଭଲ ଭଲ ଶିକ୍ଷକଙ୍କ ମନ ଠାରୁ ଅନଲାଇନ୍ ଶିକ୍ଷା ପାଇପାରିଥାଉ। ତେଣୁ କରି ଅନଲାଇନ୍ ଶିକ୍ଷା ଓ ଅଫଲାଇନ୍ ଶିକ୍ଷା ଠାରୁ ଦୁଇର ସମନ୍ୱୟ ଆବଶ୍ୟକ।
2: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ସାର୍, ଅନଲାଇନ୍ ଶିକ୍ଷାର ଲାଭ କଣ?
3: ଦେଖନ୍ତୁ ମ୍ୟାଡମ୍, ଅନଲାଇନ୍ ଶିକ୍ଷାର ଅନେକ ଲାଭ ରହିଛି ମ୍ୟାଡମ୍। ପ୍ରଥମେ ଏହା ସମୟ ଓ ଧନର ସଞ୍ଚୟ କରେ। ଛାତ୍ରଛାତ୍ରୀମାନେ ଘରେ ବସି ସହଜରେ ପାଠ ପଢିପାରନ୍ତି, ଦାୟିତ୍ୱ ଏହାର ଭିଡିଓ, ଅଡିଓ ଓ ଚିତ୍ର ମାଧ୍ୟମରେ ପାଠ ପଢିପାରନ୍ତି, ଯାହା ଶିକ୍ଷକ ଶିକ୍ଷା ଆକର୍ଷଣୀୟ କରେ। ତୃତୀୟତଃ ଦେଖିବାକୁ ଗଲେ, ଯେକୌଣସି ସମୟରେ ରେକର୍ଡ ହୋଇଥିବା କ୍ଲାସ ପୁନଃ ଦେଖାଯାଇ ପାରିଥାଏ। ଏହା ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳ ଦୃଷ୍ଟି ଜ୍ଞାନୀ କରିଥାଏ ମ୍ୟାଡମ୍।
2: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ସାର୍, ଅନଲାଇନ୍ ଶିକ୍ଷାର ସୁବିଧା ଆଉ ଅସୁବିଧା ରହିଛି ସାର୍?
3: ଦେଖନ୍ତୁ ମ୍ୟାଡମ୍, ଅନଲାଇନ୍ ଶିକ୍ଷାର ସୁବିଧା ମଧ୍ୟ ରହିଛି, ଅସୁବିଧା ମଧ୍ୟ ରହିଛି। ସୁବିଧା ଯଦି ମୁଁ କହିବାକୁ ଗଲେ, ଅନଲାଇନ୍ ଶିକ୍ଷାର ଅନେକ ସୁବିଧା ରହିଛି ମ୍ୟାଡମ୍। ପ୍ରଥମେ ଏହା ସମୟ ଓ ଧନର ସଞ୍ଚୟ କରିଥାଏ। ଛାତ୍ରଛାତ୍ରୀମାନେ ଘରେ ବସି ସହଜରେ ପାଠ ପଢିପାରିଥାନ୍ତି। ଦ୍ୱିତୀୟତଃ ଏହା ଭିଡିଓ ଓ ଅଡିଓ ଚିତ୍ର ମାଧ୍ୟମରେ ପଢା ଯାଇଥାଏ, ଯାହାଦ୍ୱାରା ଶିକ୍ଷାକୁ ଆକର୍ଷଣୀୟ କରେ। ତୃତୀୟତଃ ଯେକୌଣସି ସମୟରେ ରେକର୍ଡ ହୋଇଥିବା ଅଡିଓ କିମ୍ବା ଭିଡିଓ ଦେଖିପାରିଥାନ୍ତି, ଏହା ଛାତ୍ରଛାତ୍ରୀମାନଙ୍କୁ ଆତ୍ମନିର୍ଭରଶୀଳତା କରିଥାଏ। ଏବଂ ଅସୁବିଧା ମଧ୍ୟ ରହିଛି ମ୍ୟାଡମ୍ ଏହାର। ଅନଲାଇନ୍ର ଅସୁବିଧା କଣ ମାନେ, ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଖରେ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଏବଂ ଭଲ ଇଣ୍ଟରନେଟ୍ ସୁବିଧା ନଥାଏ। ଦୀର୍ଘ ସମୟ ମୋବାଇଲ୍ ବ୍ୟବହାର କରିବାକୁ ଆଖି ଓ ସ୍ୱାସ୍ଥ୍ୟର କ୍ଷତି ହୋଇପାରିଥାଏ। ଛାତ୍ରଛାତ୍ରୀମାନେ ସହଜରେ ଧ୍ୟାନ ହରାଇ ଦେଇଥାନ୍ତି। ଶିକ୍ଷକ ଛାତ୍ରଙ୍କ ମଧ୍ୟରେ ସାକ୍ଷାତ ସମ୍ପର୍କ ନଥିବାରୁ ଅନେକ ସମୟରେ

0: ଭାବେ ବୁଝିବାରେ ଅସୁବିଧା ମଧ୍ୟ ହୋଇଥାଏ ମ୍ୟାଡମ୍।
1: ବହୁତ ସୁନ୍ଦର କଥା କହିଲେ ସାର୍। ସାର୍ ତାହେଲେ କୋଭିଡ ସମୟରେ ଅନଲାଇନ୍ ଶିକ୍ଷାର ଭୂମିକା କ'ଣ ଥିଲା?
0: ଦେଖନ୍ତୁ ମ୍ୟାଡମ୍, କୋଭିଡ ସମୟରେ ହିଁ ଅନଲାଇନ୍ ର ଶିକ୍ଷାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ହେଇଗଲା ମ୍ୟାଡମ୍। କୋଭିଡ ର ଦେଖନ୍ତୁ 2019 ମସିହାରେ କୋଭିଡ ଆସିଲା ଆମ ଇଣ୍ଡିଆରେ, ପୁରା ୱାର୍ଲ୍ଡ ରେ ଆସିଲା। ସେଥିପାଇଁ ଦେଖନ୍ତୁ କୋଭିଡ ବିଦ୍ୟାଳୟ ମାନ ସବୁ ବନ୍ଦ ହେଇଗଲା, ଅଫିସ ସବୁ ବନ୍ଦ ହେଇଗଲା। ସେଥିପାଇଁ ଲୋକମାନେ ୱାର୍କ ଫ୍ରମ୍ ହୋମ୍ ବି କଲେ। ଶିକ୍ଷା ପାଇଁ ସରକାର କହିଲେ ଅନଲାଇନ୍ କ୍ଲାସ କରାଯାଉ, ସେଥି ନିମନ୍ତରୁ ଜୁମ୍ ଆପ୍ କିମ୍ବା ଗୁଗୁଲ ର ସହାୟତା, ଇଣ୍ଟରନେଟ୍ ସହାୟତାରୁ

0: ହେଲେ ସାର୍ ଅନଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ କେମିତି ଉପକାରୀ କରିଥାଏ?
1: ଅନଲାଇନ୍ ଶିକ୍ଷା ବହୁତ ଉପକାରୀ ମ୍ୟାଡମ୍। ଦେଖନ୍ତୁ, ଅନଲାଇନ୍ ଶିକ୍ଷା ନୂତନ ପ୍ରଯୁକ୍ତି ସହିତ ପରିଚାଳିତ କରାଯାଏ। ଏହା ତାଙ୍କର ଜ୍ଞାନ ବଢ଼ାଇଥାଏ ଏବଂ ଆତ୍ମବିଶ୍ୱାସ ମଧ୍ୟ ବଢ଼ାଇଥାଏ। ଆଜିକାଲି ଅନଲାଇନ୍ ଅନେକ ପ୍ରତିଯୋଗିତାମୂଳକ ଶିକ୍ଷା ଓ ଚାକିରି ପ୍ରକ୍ରିୟାରେ ଅନଲାଇନ୍ ହେଉଛି। ତେଣୁ ଅନଲାଇନ୍ ଶିକ୍ଷା ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଛି। ଏହା ଦ୍ୱାରା ସେମାନେ ବିଶ୍ୱସ୍ତରୀୟ ଜ୍ଞାନ ଓ ଦକ୍ଷତା ଅର୍ଜନ କରିପାରୁଛନ୍ତି।
0: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ସାର୍ ଅନଲାଇନ୍ ଶିକ୍ଷା ଆଉ ପାରମ୍ପରିକ ଶିକ୍ଷା ମଧ୍ୟରେ ପାର୍ଥକ୍ୟ କ'ଣ?
1: ପାର୍ଥକ୍ୟ ରହିଛି ମ୍ୟାଡମ୍। ଅନଲାଇନ୍ ଶିକ୍ଷା ପାରମ୍ପରିକ ଶିକ୍ଷାରେ ଶିକ୍ଷା ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇ ସାକ୍ଷାତ ଶିକ୍ଷକଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥାନ୍ତି। କିନ୍ତୁ ଅନଲାଇନ୍ କ୍ଲାସ ଶିକ୍ଷାରେ ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ଘରେ ବସି ପାଠ ପଢିଥାନ୍ତି ମ୍ୟାଡମ୍। ପାରମ୍ପରିକ ଶିକ୍ଷାରେ ଶୃଙ୍ଖଳା ଓ ସାମାଜିକ ସମ୍ପର୍କ ଅଧିକ ଥାଏ, ଯେତେବେଳେ ଅନଲାଇନ୍ ଶିକ୍ଷାରେ ସୁବିଧା ଓ ସମୟ ସଞ୍ଚୟ ଅଧିକ ଥାଏ। ଦୁହେଁର ନିଜସ୍ୱ ଗୁରୁତ୍ୱ ରହିଛି ମ୍ୟାଡମ୍।
0: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ସାର୍ ଆପଣଙ୍କ ମତରେ ଅନଲାଇନ୍ ଶିକ୍ଷା ସମ୍ପୂର୍ଣ୍ଣ ଭାବେ ବିଦ୍ୟାଳୟକୁ ପରିବର୍ତ୍ତନ କରିପାରିବ କି?
1: ମୋ ମତରେ ଅନଲାଇନ୍ ଶିକ୍ଷା ସମ୍ପୂର୍ଣ୍ଣ ଭାବେ ବିଦ୍ୟାଳୟ ଶିକ୍ଷାକୁ ପରିବର୍ତ୍ତନ କରିପାରିବ ନାହିଁ ମ୍ୟାଡମ୍। କାରଣ ବିଦ୍ୟାଳୟରେ କେବଳ ପାଠ ପଢାଯାଏ ନୁହେଁ, ଶୃଙ୍ଖଳା, ସାମାଜିକ ମୂଲ୍ୟବୋଧ ଓ ଆଚରଣ ମଧ୍ୟ ଶିଖାଯାଏ। ତଥାପି ଅନଲାଇନ୍ ଶିକ୍ଷା ଶିକ୍ଷାକୁ ସହଜ ଓ ଆଧୁନିକ କରିଛି। ତେଣୁ ଦୁହିଁଙ୍କୁ ସମନ୍ୱୟ ଥିଲେ ଶିକ୍ଷା ବ୍ୟବସ୍ଥା ଅଧିକ ଉନ୍ନତ ହେବ ମ୍ୟାଡମ୍।
0: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ସାର୍ ଗ୍ରାମାଞ୍ଚଳରେ ଅନଲାଇନ୍ ଶିକ୍ଷାର ସମସ୍ୟା କ'ଣ ରହିଛି?
1: ଦେଖନ୍ତୁ ମ୍ୟାଡମ୍, ଆମର ଏଇଠି ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସୁବିଧା ଓ ବିଦ୍ୟୁତ ସମସ୍ୟା ଅଧିକ ଥାଏ ମ୍ୟାଡମ୍। ଅନେକ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟର ନଥାଏ। ଅର୍ଥନୈତିକ ସମସ୍ୟା ହେତୁ ସମସ୍ତେ ଡିଜିଟାଲ ଶିକ୍ଷା ସୁବିଧା ପାଇପାରୁନାହାନ୍ତି। ଏହା ସହିତ ପ୍ରଯୁକ୍ତି ବିଷୟରେ ଜ୍ଞାନରେ ଅଭାବ ନଥିବାରୁ ଅନଲାଇନ୍ ଶିକ୍ଷା ଗ୍ରାମାଞ୍ଚଳରେ ସଠିକ ଭାବେ ସଫଳ ହୋଇପାରୁନାହିଁ ମ୍ୟାଡମ୍।
0: ତାହେଲେ ସାର୍ ଅନଲାଇନ୍ ଶିକ୍ଷା ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜେ ଆତ୍ମନିର୍ଭରଶୀଳ ହେଉଛନ୍ତି?
1: କିନ୍ତୁ ଅନଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ନିଜେ ଶିଖିବାରେ ଅଭ୍ୟାସ ଦେଇଥାଏ। ସେମାନେ ନିଜ ସମୟ ଅନୁଯାୟୀ ପାଠ ପଢି ପାରନ୍ତି ଓ ନିଜ ଦୁର୍ବଳତାକୁ ଚିହ୍ନଟ କରି ସୁଧାରି ପାରନ୍ତି। ଇଣ୍ଟରନେଟ୍ ମାଧ୍ୟମରେ ନୂତନ ତଥ୍ୟ ଖୋଜିବା, ନୋଟ୍ ପ୍ରସ୍ତୁତି କରିବା ଓ ଅନଲାଇନ୍ ପରୀକ୍ଷା ଦେବା ଦ୍ୱାରା ସେମାନେ ଆତ୍ମବିଶ୍ୱାସୀ ହୋଇଥାନ୍ତି ମ୍ୟାଡମ୍। ଏହା ତାଙ୍କୁ ଭବିଷ୍ୟତର ଚ୍ୟାଲେଞ୍ଜ ମୁକାବିଲା ପାଇଁ ପ୍ରସ୍ତୁତ କରେ।
0: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ସାର୍ ଅନଲାଇନ୍ ଶିକ୍ଷାରେ ଅଭିଭାବକ ମାନଙ୍କର ଭୂମିକା କ'ଣ ରହିଛି?
1: ଦେଖନ୍ତୁ ମ୍ୟାଡମ୍, ଅନଲାଇନ୍ ଶିକ୍ଷାରେ ଅଭିଭାବକ ମାନଙ୍କର ଭୂମିକା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ସେମାନେ ଛାତ୍ରଛାତ୍ରୀଙ୍କୁ ସମୟ ମତେ କ୍ଲାସରେ ଯୋଗ ଦେବାକୁ ପ୍ରେରଣା ଦେଇଥାନ୍ତି। ଘରେ ଭଲ ପାଠପଢା ପରିବେଶ ସୃଷ୍ଟି କରିବା ସହିତ ମୋବାଇଲର ସଠିକ ବ୍ୟବହାର ମଧ୍ୟ ନିଜର ରଖନ୍ତି। ଅଭିଭାବକଙ୍କ ସହଯୋଗ ଥିଲେ ଅନଲାଇନ୍ ଶିକ୍ଷା ଅଧିକ ସଫଳ ହୋଇପାରିବ ମ୍ୟାଡମ୍।
0: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ସାର୍ ଛାତ୍ରଛାତ୍ରୀମାନେ ଅନଲାଇନ୍ ଶିକ୍ଷାରେ କିପରି ନିଜର ଧ୍ୟାନ ବଢ଼ାଇ ପାରିବେ?
1: ଅନଲାଇନ୍ ଶିକ୍ଷାରେ ଧ୍ୟାନ ବଢାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ସମୟରେ ଅନୁସରଣ କରିବା ଦରକାର। ପାଠପଢା ସମୟରେ ମୋବାଇଲର ଅନାବଶ୍ୟକ ବ୍ୟବହାର ବନ୍ଦ କରିବା ଉଚିତ। ଶାନ୍ତି ପରିବେଶରେ ପଢିବା ପାଇଁ ଓ ନୋଟ୍ ପ୍ରସ୍ତୁତ କରିବା ମଧ୍ୟ ଦ୍ୱାରା ଧ୍ୟାନ ବଢିଥାଏ। ଛୋଟ ଛୋଟ ବିରତି ନେଇ ପଢିଲେ ମନୋଯୋଗ ଅଧିକ ଭଲ ରହିଥାଏ ମ୍ୟାଡମ୍। ସେଭଳି ଶିକ୍ଷାର ଧ୍ୟାନ ବଢାଇ ପାରିବେ।
0: ତାହେଲେ ସାର୍ ଅନଲାଇନ୍ ଶିକ୍ଷାରେ କିପରି ପରୀକ୍ଷା ପ୍ରଣାଳୀ କରାଯାଇଥାଏ?
1: ଦେଖନ୍ତୁ, ଅନଲାଇନ୍ ଶିକ୍ଷାରେ ପରୀକ୍ଷା ମୋବାଇଲ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ହୋଇଥାଏ। ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ପ୍ରଶ୍ନ ଉତ୍ତର ଦେଇଥାନ୍ତି। କେତେକ ପରୀକ୍ଷାରେ ଭିଡ଼ିଓ କିମ୍ବା ଭିଡ଼ିଓ ମାଧ୍ୟମରେ ମଧ୍ୟ ନଜର ରଖାଯାଇଥାଏ। ଏହା ସମୟରେ ସଞ୍ଚୟ କରାଯାଇଥାଏ ଓ ଶୀଘ୍ର ଫଳାଫଳ ମିଳିଥାଏ। କିନ୍ତୁ ନକଲ ରୋକିବା ଏକ ବଡ଼ ଚ୍ୟାଲେଞ୍ଜ ମଧ୍ୟ ମ୍ୟାଡମ୍ ଏଇଟାର।
0: ତାହେଲେ ସାର୍ ଅନଲାଇନ୍ ଶିକ୍ଷା ଦେଶର ଉନ୍ନତିରେ କିପରି ସହାୟକ କରିଥାଏ?
1: ଦେଖନ୍ତୁ, ଅନଲାଇନ୍ ଶିକ୍ଷା ଦେଶର ସମସ୍ତ ଲୋକଙ୍କୁ ଶିକ୍ଷାର ସୁଯୋଗ ଦେଇପାରିଥାଏ। ଦୂରାଦୂରାନ୍ତରରୁ ଛାତ୍ରଛାତ୍ରୀମାନେ ମଧ୍ୟ ଉଚ୍ଚ ଶିକ୍ଷା ଲାଭ କରିପାରନ୍ତି। ଏହାଦ୍ୱାରା ଡିଜିଟାଲ ଭାରତ ଗଠନରେ ସହଯୋଗ ମିଳୁଛି। ଶିକ୍ଷିତ ଯୁବପିଢ଼ି ଦେଶର ଉନ୍ନତିର ମୂଳ ଶକ୍ତି। ତେଣୁ ଅନଲାଇନ୍ ଶିକ୍ଷା ଦେଶର ପ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ମ୍ୟାଡମ୍।
0: ବହୁତ ସୁନ୍ଦର କଥା କହିଲେ ସାର୍। ତାହେଲେ ସାର୍ ଅନଲାଇନ୍ ଶିକ୍ଷାକୁ ଆହୁରି ଉନ୍ନତ କରିବା ପାଇଁ କ'ଣ କରାଯିବା ଉଚିତ?
1: ଦେଖନ୍ତୁ, ଅନଲାଇନ୍ ଶିକ୍ଷାକୁ ଆହୁରି ଉନ୍ନତ କରିବା ପାଇଁ ସମସ୍ତ ଅଞ୍ଚଳରେ ଭଲ ଇଣ୍ଟରନେଟ୍ ସୁବିଧା ଦେବା ଆବଶ୍ୟକ ମ୍ୟାଡମ୍। ଦରିଦ୍ର ଛାତ୍ରଛାତ୍ରୀମାନଙ୍କୁ ସ୍ମାର୍ଟଫୋନ୍ ଓ ଡିଜିଟାଲ ସାମଗ୍ରୀ ଯୋଗାଇବା ଦରକାର ସରକାର। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଡିଜିଟାଲ

0: ଆଉ ଆକର୍ଷଣୀୟ ପାଠ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ଉଚିତ। ଏହା ସହିତ ଛାତ୍ରଛାତ୍ରୀ ମାନଙ୍କ ମନୋଯୋଗ ଓ ଶୃଙ୍ଖଳା ବଢାଇବାର ମଧ୍ୟ ଆବଶ୍ୟକ ହୋଇଥାଏ। ମ୍ୟାଡାମ
1: ବହୁତ ସୁନ୍ଦର କଥା କହିଲେ ସାର। ତାହେଲେ ସାର ଆପଣ ଆମ ଦେଶର ଛାତ୍ରଛାତ୍ରୀ ମାନଙ୍କୁ ବା ଯୁବପିଢି ମାନଙ୍କୁ ଅନଲାଇନ ଶିକ୍ଷାକୁ କିପରି ସେମାନେ କାର୍ଯ୍ୟରେ ଲଗାଇବେ ସେ ବିଷୟରେ ଆପଣଙ୍କ ମତ କଣ ରହିଛି ସାର?
0: ଦେଖନ୍ତୁ ମ୍ୟାଡାମ, ମୋ ମତରେ ଅନଲାଇନ କ୍ଲାସ ତ ବହୁତ ସୁବିଧା ମ୍ୟାଡାମ। ଘରେ ବସିକିରି ଆମେ ପାଠ ପଢି ପାରିବା, ନିଜର ମନୋବଳ ଥିଲେ ହେଲା। ଆଜିକାଲି ବହୁତ ପିଲାମାନେ ପ୍ରିପେୟାର ହଉଛନ୍ତି, ଭଲ ଭଲ ଏକ୍ଜାମ ମାନେ ମଧ୍ୟ ହଉଛି, ସେଥିପାଇଁ ଅନଲାଇନ କ୍ଲାସରେ ଆପଣ ଯେକୌଣସି ଭାରତର ହଉ ଭାରତ ବାହାରେ ହଉ ଯେକୌଣସି ଟିଚର ମାନଙ୍କ ଠାରୁ ମିଶା ଆପଣ ଶିକ୍ଷା ଲାଭ କରିପାରିବେ, କିଛି ପ୍ରୋବ୍ଲେମ ନାହିଁ। ଖାଲି ଭଲ ମୋବାଇଲ ଗୋଟେ ଥିଲେ ହେଲା ଆଉ ଇଣ୍ଟରନେଟ ସୁବିଧା ଥିଲେ ହେଲା। କିନ୍ତୁ ଗାଁ ଗହଳି ମାନଙ୍କରେ ପିଲାମାନେ ସେତେ ଭଲ ଭାବେ ଅନଲାଇନ ସୁବିଧା ପାଇପାରୁନାହାନ୍ତି, ସେଥିପାଇଁ ସରକାରଙ୍କୁ ମୋର ନିବେଦନ, ସେପଟେ ମଧ୍ୟ କିଛି ଇଣ୍ଟରନେଟ ସୁବିଧା କଲେ ସେମାନେ ମଧ୍ୟ ସୁବିଧା ପାଇପାରିବେ ମ୍ୟାଡାମ।
1: ବହୁତ ସୁନ୍ଦର କଥା କହିଲେ ସାର। ଆଶା କରୁଛି ଆମ ଯୁବପିଢି ଆପଣଙ୍କର କଥାକୁ ନିଶ୍ଚିତ ଭାବରେ କାର୍ଯ୍ୟରେ ଲଗାଇବେ। ତାହେଲେ ସାର ଆପଣଙ୍କର କିଛି ସମୟ ଆମକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର। ତାହେଲେ ରହିଲି ସାର, ନମସ୍କାର।
0: ନମସ୍କାର।
2: ହେଲେ ସ୍ମୃତି
3: କିଷ୍ଟା
2: ଏ ଚନ୍ଦନ ଭାଇ ତ ବଢିଆ ବଢିଆ କଥା ମାନେ କହିଲେ। ଆମେ ଅନଲାଇନରେ କେତେ କିଛି କାମ କରିପାରିବା, ଯେମିତି ଆମେ ପଢାପଢି କରିପାରିବା, ତାପରେ ଅନଲାଇନ କ୍ଲାସ କରିପାରିବା, କିଛି ଜାଣିନଥିଲେ ମିଶା ଆମେ ବୁଝିପାରିବା କି ନାହିଁ। ହେଲେ ଏଇ ସବୁ ସୁବିଧା ହରିକା ସବୁ ଅଛି ବୋଲେ ଆମେ ଅନଲାଇନ ଉପରେ କିପାଇଁ ଏତେ ନିର୍ଭର ହଉନୁ?
3: ହଁ, ମୁଇଁ ତ ତତେ କହିଲି କା, ମୁଇଁ କହିଲି କି ନାଇଁ ତତେ ସେତେବେଳେ ଅନଲାଇନରେ କାର୍ଡେ ଯଦି କିଛି ଜାଣିପାରୁନୁ ବୋଲେ ବୋଲିକି ନା?
2: ହଇ ଏବେ ଯୋଉଟା ବୁଝିପାରୁନଥିବି ବୋଲେ ଏବେ ଅନଲାଇନରୁ ବୁଝାବୁଝି କରିବି, ଏବେ ପଢାପଢି ମିଶା କରିବି, ଅନଲାଇନ ତ ସବୁ ପଳା ଆସୁଛି କି ନାଇଁ?
3: ହଁ, ଏଥରକ ଜାଣିଲୁ ନା?
2: ହଁ,
3: ତ ଏଥରକ ତୋର ସମୟକୁ ନଷ୍ଟ ନ କରିକି ନା ନେଇକି ତୁ ଅନଲାଇନରୁ ନେଇକି କିଛି ଶିକ୍ଷା ମଧ୍ୟ ପାଇପାରିବୁ, ଆଉ କିଛି ନୂଆ ନୂଆ ଜିନିଷ ମଧ୍ୟ ତୁ ଅନଲାଇନରେ ଜାଣିପାରିବୁ।
2: ହଁ, ଠିକ କଥା କହିଲୁ।
3: ହଁ
2: ହେଲେ ସ୍ମୃତି,
3: ହଁ
2: ଏବେ ତ ଚନ୍ଦନ ଭାଇର କଥା କେତେ କିଛି ଶୁଣିଲୁ?
3: ହଁ ଶୁଣିଲୁ।
2: ହେଲେ ଚାଲ ଟିକେ ଗୀତ ଶୁଣବା।
3: ହଉ ଚାଲ ଶୁଣିବା।

0: ହେଲେ ଅଂଶୁଲ,
1: ହଁ କହ।
0: ଗୀତ ତ ଶୁଣିଲୁ,
1: ହଁ
0: ଏବେ କିଛି ଜାଣିବା କଥା ଉପରେ ଶୁଣିବା ନା?
1: ହଁ ଶୁଣିବା।
0: ଆଜି କଣ ଜାଣିଛୁ କି ନାହିଁ?
1: କିସ୍ଟା ଆଜି ଆହୁରି
0: ଜାଣିନୁ କି?
1: ନାହିଁ।
0: ଆଜି ନେଇ କି ଇଣ୍ଟରନ୍ୟାସନାଲ ଡେ ଅଫ ଲିଭିଂ ଟୁଗେଦର ଇନ୍ ପିସ୍।
1: ବୋଲେ ସେଟା ଆହୁରି କି ଦିବସ?
0: ଇଣ୍ଟରନ୍ୟାସନାଲ ଡେ ଅଫ ଲିଭିଂ ଟୁଗେଦର ଇନ୍ ପିସ୍ ମାନେ ଆନ୍ତର୍ଜାତୀୟ ଶାନ୍ତିପୂର୍ଣ୍ଣ ସହବସ୍ଥାନ ଦିବସ, ଯୋଉଟାକି ନେଇକି ଆମେ ପ୍ରତିବର୍ଷ May 16 ପାଳନ କରିଥାଉ। ଆଉ ନେଇକି ଏ ଦିବସକୁ ନେଇକି ୟୁନାଇଟେଡ୍ ନେସନ ଦ୍ୱାରା ଘୋଷଣା କରାଯାଇଥିଲା। ଏ ଦିବସର ମୁଖ୍ୟ ଉଦ୍ଦେଶ୍ୟ କଣ ଜାଣିଛୁ କି ନାହିଁ?
1: କଣଟା?
0: ଆମର ଦେଶରେ ଯେତିକି ଲୋକମାନେ ଅଛନ୍ତି ନେଇକି ତାଙ୍କମାନଙ୍କର ମଧ୍ୟରେ ଶାନ୍ତି, ସହଯୋଗ ଆହୁରି ଭାଇଚାରା ଭାବନା ବୃଦ୍ଧି କରିବା। ଆହୁରି ନେଇକି ଆଜିର ସମାଜରେ ଆମେ କେତେ ପ୍ରକାରର ଭିନ୍ନତା ଥିଲେ ମଧ୍ୟ ନେଇକି ଆମେ ସମସ୍ତେ ମିଶିକି ରହିବା ଦରକାର। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନେଇକି ଆମେ ସମସ୍ତେ ନେଇକି ମିଶିକି ରହିବା ଦରକାର। ବୁଝିପାରିଲୁ?
1: ହଁ ହଁ।
0: ଆହୁରି ଏଦିନ ଆମକୁ ଗୋଟେ ଶିକ୍ଷା ଦେଇଥାଏ ଯେ ଆମେ ନେଇକି ଘୃଣା

0: ହିଂସା ଆହୁରି ବିବାଦକୁ ଛାଡ଼ିକିନା ନେଇକି ଆମେ ପ୍ରେମ ସମ୍ମାନ ଆଉ ସହନଶୀଳତାକୁ ଅନୁସରଣ କରିବା ଉଚିତ। ଆଉ ନେଇକି ଧର୍ମ ଭାଷା ଜାତି ଆଉ ସଂସ୍କୃତି ଭିନ୍ନ ହେଲେ ମଧ୍ୟ ନେଇକି ଆମେ ସବୁ ଲୋକ ସମାନ ହେବା ଦରକାର। ଆମେ ନେଇକି ପରସ୍ପରକୁ ବୁଝିବା ଆଉ ସମ୍ମାନ କରିବା ମାଧ୍ୟମରେ ସମାଜରେ ଆମେ ଶାନ୍ତି ମଧ୍ୟ ରଖିପାରିବା। ଆଉ ନେଇକି ଏଇ ଯୋଉ ଆନ୍ତର୍ଜାତୀୟ ଶାନ୍ତିପୂର୍ଣ୍ଣ ସହବସ୍ଥାନ ଦିବସରେ ନେଇକି ସବୁ ସ୍କୁଲ କଲେଜ ଆଉ ବିଭିନ୍ନ ସଂଗଠନ ମାନଙ୍କରେ ନେଇକି ଏଇ ଅବସରରେ କିଛି ଭାଷଣ ରଚନା ପ୍ରତିଯୋଗିତା ଆଲୋଚନା ଆଉ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥାଏ।
1: ହେଲେ ଏସବୁ କାର୍ଯ୍ୟକ୍ରମ କରିକି ନା କଣ କରାଯାଉଥିବ ଯେ ସେଠି
0: ଏଇ ଯୋଉ ଭାଷଣ ରଚନା ପ୍ରତିଯୋଗିତା ଏଇଟା ମାନେ ସବୁ କରିକିନା ନେଇକି ଆମେ ଲୋକମାନଙ୍କ ମନରେ ନେଇକି ଶାନ୍ତି ଆଉ ଏକତାର ମହତ୍ଵ ବିଷୟରେ ଆମେ ସଚେତନତା ସୃଷ୍ଟି କରିପାରିବା। ଆଉ ଆମ ସମାଜର ଯୁବପିଢ଼ି ମାନଙ୍କୁ ନେଇକି ଆମେ ସମାଜ ପ୍ରତି କେମିତି ଦାୟିତ୍ୱବାନ ହବା ସେ ବିଷୟରେ ମଧ୍ୟ ନେଇକି ଆମେ ଆମେ ପ୍ରେରଣା ଦେଇପାରିବା।
1: ହଁ
0: ଦେଖେ, ଆଜିକାଲି ସମୟରେ କଣ ହଉଛି, ଅନେକ ସ୍ଥାନରେ ଯୁଦ୍ଧ ହଉଛି, ବିବାଦ ସବୁ ଦେଖିବାକୁ ମିଳୁଛି। ତ ଏଇଟା ନେଇକି ଆମ ମଣିଷ ସମାଜ ପାଇଁ ଗୋଟେ ବଡ଼ ଚ୍ୟାଲେଞ୍ଜ ହେଇଯାଇଛି। ଏଇ ପରିସ୍ଥିତିରେ ନେଇକି ଏହି ଦିବସର ମହତ୍ଵ ଆହୁରି ବଢ଼ିଯାଇଥାଏ। ଏହା ଆମକୁ ଏକତା ଆଉ ମାନବତାର ପାଠ ମଧ୍ୟ ପଢ଼ାଇଥାଏ। ଯେମିତିକି ଦେଖେ, ପରିବାରରୁ ଆରମ୍ଭ କରିକି ଆମର ସମାଜ ପର୍ଯ୍ୟନ୍ତ ସବୁ ଜାଗାରେ ଶାନ୍ତି ରକ୍ଷା କରିବା ହଉଛି ଆମର ସମସ୍ତଙ୍କର କର୍ତ୍ତବ୍ୟ। ଛୋଟ ଛୋଟ କଥାକୁ ନେଇ ଝଗଡ଼ା କରିବା ପରିବର୍ତ୍ତେ ଆମେ ନେଇକି ଆଲୋଚନା କରିବା ଆଉ ବୁଝାପଡ଼ା ମାଧ୍ୟମରେ ନେଇକି ଆମେ ସମସ୍ୟାର ସମାଧାନ ମଧ୍ୟ କରିପାରିବା। ଏହାଦ୍ୱାରା କଣ ହବ ନା ଆମର ସମ୍ପର୍କ ମଧ୍ୟ ମଜବୁତ ହବ ଆଉ ଆମେ ଭଲ ପରିବେଶ ମଧ୍ୟ ସୃଷ୍ଟି କରିପାରିବା।
1: ହଁ ବୁଝିଲି, ଆମେ ଯୁବପିଢ଼ି ଏକା ଆମ ଦେଶର ଭବିଷ୍ୟତ। ହେଲେ ଆମେ ସମସ୍ତେ ଛୋଟ ଛୋଟ କଥାକୁ ଝଗଡ଼ା ନ ହେଇକିନା ବୁଝାପଡ଼ାରେ ସମସ୍ୟାର ସମାଧାନ କରିବା ଦରକାର। ହେଲେ ଆମେ ସମସ୍ତେ କାହାକୁ ଘୃଣା ନ କରି ସମସ୍ତଙ୍କୁ ସ୍ନେହ ଆଉ ସମ୍ମାନ ଦେବା ଆବଶ୍ୟକ, ତାହେଲେ ହିଁ ଆମେ ଗୋଟିଏ ସୁନ୍ଦର ପରିବେଶ ଗଠନ କରିପାରିବା।
0: ହଁ ସତ କଥା କହିଲୁ। ହେଲେ ଭାଇ ଭଉଣୀମାନେ, ତମମାନେ ମଧ୍ୟ କାହାକୁ ଘୃଣା ନ କରିକି ଛୋଟ କିମ୍ବା ବଡ଼ କଥାରେ ଝଗଡ଼ା ନ କରିକି ସମସ୍ତଙ୍କୁ ସ୍ନେହ ଆଉ ସମ୍ମାନ ଦେବା ଦରକାର।

0: ହେଲେ ଆଜି ଆହୁରି ଗୋଟେ ଦିବସ ଜାଣିଛୁ କି ନାହିଁ?
1: ଆଉ କଣ ଦିବସ? ମୁଁ ଏଇଟା ଗୋଟେ ଜାଣିଥିଲି, ଆଉ ଜାଣିନି।
0: ଆରେ ଗୋଟେ ନାହିଁ କି, ଇଣ୍ଟରନ୍ୟାସନାଲ ଡେ ଅଫ୍ ଲାଇଟ୍, ବୋଲେ ଆନ୍ତର୍ଜାତୀୟ ଆଲୋକ ଦିବସ।
1: ଓହୋ, ଏ ଦିବସରେ କଣ କରାହବ ଯେ?
0: ଏଇଟା ନାହିଁ କି ପ୍ରତିବର୍ଷ ମେ 16 ତାରିଖରେ ପାଳନ କରାଯାଉଛି। ଆହୁରି ନାହିଁ କି ଏଇ ଦିବସକୁ ୟୁନେସ୍କୋ ଦ୍ୱାରା ଆରମ୍ଭ କରାଯାଇଥିଲା। ଆର ଉଦ୍ଦେଶ୍ୟ ହେଉଛି ଆଲୋକ ଆଉ ଆଲୋକ ବିଜ୍ଞାନର ମହତ୍ତ୍ୱ ବିଷୟରେ ସଚେତନତା ବଢ଼ାଇବା। ହେଲେ ସ୍ମୃତି,
1: ହଁ,
0: ଏବେ ଯଦି ଆମର ପାଖରେ ଆଲୋକ ଆର କିଛି ନଥାନ୍ତା ବୋଲେ ଆମେ କେମିତି ରହିଥାନ୍ତୁ?
1: ଆଲୋକ ନଥିଲେ ତ ଆମେ ରହିପାରିନଥାନ୍ତୁ, ଆମେ ପାଠ ପଢି ପାରିନଥାନ୍ତୁ, ଆମେ କିଛି ମିଶା କାମ ଆଲୋକ ଦ୍ୱାରା କରିପାରିନଥାନ୍ତୁ।
0: ହେଲେ ଏବେ ବୁଝିଲୁ ତ, ଆଲୋକ ନେଇକି ମାନବ ଜୀବନର ଗୋଟେ ଅତ୍ୟନ୍ତ ଆବଶ୍ୟକ ଅଂଶ। ଆଲୋକ ବିନା ନେଇକି ପୃଥିବୀରେ ଜୀବନ କଳ୍ପନା କରିହେବ ନାହିଁ। ତାର ସାଙ୍ଗରେ ନେଇକି ସୂର୍ଯ୍ୟର ଆଲୋକ ପୃଥିବୀକୁ ଉଜ୍ଜଳ କରେ, ଆହୁରି ସମସ୍ତ ପ୍ରାଣୀଙ୍କୁ ଜୀବନ ଦେଇଥାଏ। ଏ ଦିନ ନେଇକି ଆମକୁ ଆଲୋକ ବିଜ୍ଞାନ ଆଉ ତାର ବ୍ୟବହାର ବିଷୟରେ ଜଣାଇଥାଏ, ଯେମିତିକି ଚିକିତ୍ସା, ଶିକ୍ଷା, ଯୋଗାଯୋଗ ଓ ଆହୁରି ପ୍ରଯୁକ୍ତି ବିକାଶରେ ଆଲୋକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାର ସାଙ୍ଗରେ ଫାଇବର ଅପ୍ଟିକ୍ସ, ଲେଜର ଆଉ ସୋଲାର ଶକ୍ତି ଆଲୋକ ବିଜ୍ଞାନର ଉଦାହରଣ। ହେଲେ ଏବେ ସୋଲାର ବିଷୟରେ କଣ ଜାଣିଛୁ କି ନାହିଁ?
1: ସୋଲାର ବିଷୟରେ ବୋଲେ କଣ, ଗୋଟେ କା ଜାଣିଛି, ଯେମିତିକି ଚାଷ କାର୍ଯ୍ୟରେ ଏବେ ସୋଲାର ବ୍ୟବହାର କରିକି ଚାଷ କାର୍ଯ୍ୟ କରୁଛନ୍ତି।
0: ହଁ, ଏବେ ସେମିତି ଆଗା ସେମିତି ସୋଲାର ଲାଇଟ୍, ସୋଲାର ପେନେଲ ଆରକା, ଯେମିତିକି ସୂର୍ଯ୍ୟର ଆଲୋକ ମାଧ୍ୟମରେ ସବୁ କାମ ଆରାମସେ କରିପାରିବୁ। ଯେମିତିକି କରେଣ୍ଟ ନଥିଲେ ମିଶା ତୁ ଯଦି ସୋଲାର ଲାଇଟ୍ କି କଣ ରଖିଥିବୁ ବୋଲେ ଆରାମସେ ସୂର୍ଯ୍ୟ କିରଣରେ ମଧ୍ୟ ତୁ ଚାର୍ଜ କରିପାରିବୁ।
1: ଓହୋ, ଆଉ କଣ କଣ କରିପାରିବୁ ହେଲେ?
0: ଏବେ ଯେମିତି ଦେଖୁଛୁ ଚାଷବାସ ପାଇଁ ଯେମିତି ସୋଲାର ପେନେଲ ଆରକା ୟୁଜ୍ କରିକିନା ପାଣିର ସୁବିଧା ହେଇଯାଇଛି, ସେମିତି ଆମେ ସବୁ ଜାଗାରେ ଏମିତି ସୋଲାର ପେନେଲ ଆରକା ୟୁଜ୍ କରିକିନା ଆମେ ବିଦ୍ୟୁତ ମିଶା ସଞ୍ଚୟ କରିପାରିବା।
1: ହଁ, ସତ କଥା କହିଲୁ କା।
0: ହେଲେ ଆଜିର ଆଧୁନିକ ଯୁଗରେ ନେଇକି ବିଦ୍ୟୁତ ଆଲୋକ ଆମ ଜୀବନକୁ ସହଜ କରିଛି। ତାର ସାଙ୍ଗରେ ଘର, ବିଦ୍ୟାଳୟ, ହସ୍ପିଟାଲ ଆହୁରି କାର୍ଯ୍ୟାଳୟ ମାନଙ୍କରେ ଆଲୋକ ଉପରେ ନିର୍ଭର କରନ୍ତି। ରାତିରେ ମଧ୍ୟ ଆମେ କାମ କରିପାରୁଛୁ କାରଣ ଆଲୋକ ଆମକୁ ସହାୟତା କରୁଛି। ଏ ଦିନରେ ବିଭିନ୍ନ ବିଦ୍ୟାଳୟ, କଲେଜ

0: ଆହୁରି ବିଭିନ୍ନ ସଂସ୍ଥାମାନେ ଆଲୋକ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରନ୍ତି, ତା ସହିତ ଭାଷଣ, ବିଜ୍ଞାନ ପ୍ରଦର୍ଶନୀ ଆହୁରି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଆଲୋକର ମହତ୍ତ୍ୱ ବୁଝାଯାଏ। ହେଲେ ଆମେ ସମସ୍ତେ ନେଇକି ଆନ୍ତର୍ଜାତୀୟ ଆଲୋକ ଦିବସର ମହତ୍ତ୍ୱକୁ ବୁଝିବା ଉଚିତ। ତା ସହିତ ଆଲୋକ ଆମ ଜୀବନରେ ଜ୍ଞାନ, ଉନ୍ନତି ଆହୁରି ସମୃଦ୍ଧି ଆଣେ। ହେଲେ ଏ ଦିନ ଆମକୁ ବିଜ୍ଞାନ ଆଉ ପ୍ରକୃତି ପ୍ରତି ସମ୍ମାନ ବଢାଇବାକୁ ପ୍ରେରଣା ଦେଇଥାଏ।
1: ହେଲେ ଅନସୁଲ, ଚାଲେ ଟାଇମ ହେଇଗଲାଣି, ଯିବା ଘରକୁ।
0: ହଇ ଯିବା ଯେ, ଯିବା ଆଗରୁ ଆଗାମୀ କାଲିର ଆକର୍ଷଣ ବିଷୟରେ କହିକିନା ଯା।
1: ହେଲେ ଭାଇ ଭଉଣୀମାନେ, ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଆପଣମାନେ ପଠେଇଥିବା ମେସେଜ ଆଉ ଭଏସ୍ ମେସେଜର ପ୍ରତ୍ୟୁତ୍ତର, ଏବଂ ଶୁଣିବେ ହସପସରା, ଏବଂ ଶେଷରେ ଶୁଣିବେ କିଛି ଜାଣିବା କଥା ବିଷୟରେ। ହେଲେ ଭାଇ ଭଉଣୀମାନେ, ଆଜି ତ ସମୟ ହେଇଗଲାଣି, ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କେମିତି ଲାଗିଲା ମତାମତ ଜଣାଇବାକୁ ଯେମିତି ଭୁଲିବ ନାହିଁ।
0: ଆମକୁ ମେସେଜ କିମ୍ବା ଭଏସ୍ ମେସେଜରେ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 9438268568।
1: ଆରି ମେଲ ମାଧ୍ୟମରେ ଜଣାଇବା ପାଇଁ ଆମର ମେଲ ଆଇଡିଟି ହେଲା
0: airjaipur@gmail.com।
1: ହେଲେ ଭାଇ ଭଉଣୀମାନେ, ଆଜିର ଜ୍ୱାନ କଥା କାର୍ଯ୍ୟକ୍ରମରୁ ଆମ ଦୁଇଟା ବିଦାୟ ନେଉଛୁ। ଆଜିର କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମ ଦୁଇଟା, ମୁଁ ସ୍ମୃତିମୟୀ ପାଣିଗ୍ରାହୀ,
0: ଆରେ ମୁଁ ଅଂଶୁଲ ପାତ୍ର।
1: ଜୁହାର।

ଏଥିଲା ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଥିଲେ ଅଂଶୁଲ ପାତ୍ର ଏବଂ ସ୍ମୃତିମୟୀ ପାଣିଗ୍ରାହୀ। ଆକାଶବାଣୀ ଜୟପୁର।

0: କେଲେ ସରି କାଇଟା ବୋଲି ତାଙ୍କର ଗାଗଡ ମିଶା ନିମାନ ରହିଛି
1: ହେଲେ
0: ଆମ ସାନ ସାନ ପିଲାମାନଙ୍କ ଭିତରେ ଯଦି ଆମେ ଗୋଲ ଗଞ୍ଜ ଯଦି କରବା ବୋଲେ ସେ ପିଲାମାନେ କାଇ ଶିଖବା ମାପୁରୁ ମୁଇଁ କହିବାଟା ଆପକା ଆମର ଗାଁର ଲୋକ କି କୁଟୁମ୍ବ ଲୋକ ମିଳିମିଶି ରହିଲେ ସେଟା ଶାରଦା କି ନାଇଁ ସେଟା ଶାରଦା ରହିଛି ଆମର ଭିତରେ ଶାନ୍ତି ରହିଛି ହସଖୁସି ରହିଛି ଆରେ ନାଚ ଗୀତ ମିଶା କରି ରହିଛି କି ନାଇଁ ଆରେ ଆମର ଭିତରେ ଗୋଲ ଦୋଦ କରିବୁ ବୋଲେ ଆରେ ଆମର ପିଲାମାନେ କାଇଟେ ଶିଖବା ଆର୍ ସମାଧାନ ନହେ କି କାହାର ଭିତରେ କାହାର ମନ ମିଶା ନ ମିଶେ
1: ଦୁଃଖ ଆମେ ଶୁକ୍ରେ ବାରିଶି କି ଗୋଟେ ଲୋକ ଲାଗିଲେ କି କାଇ ମାରିଲେ ଆମେ କେବେ ଶୁକ୍ରେ ନୁହେଁ
0: ଏବେ ବୋଲୁ ଦେଖ ଗୋଲ ଗୋର ଭିତରେ ତ ହେଇଛି ଏକା ମିଳିମିଶିକି ରେଲୁ ବୋଲେ ଗୋଲ ଦନ୍ ଦେଇଛି ସାନ ସାନ କାତା ମିଶିଆ ଦାରି କରି ନାଇଟା ଏମିତି କରିଦେଲୁ ସେଟା ସେମିତି କରିଦେଲୁ ସେ କାତା କି ସେଠି ସୁନ୍ଦର କରି ସମାଧାନ କରିଦେବାର
1: ଗୋଟେ କାତା କହିଲେ ଅଲପ ଆମେ ଚିମରାଇବାର ଅଛେ ନା ସେ କହିଦେଲା ବୋଲି ତାର ଉପରେ ଆମେ ଛଡି ଦେବୁ ବୋଲେ ସେ ଦୁନିଆ ଜାଟି ଝଗଡା ହେଇଯାଇଛି
0: ସେଟା ଖାଇଟା ବୋଲେ ସାନ ସାନ ସୋର ସୋର ପିଲା ଟକିବ ନା ଆମର ଗୋର ଭିତରେ ଜନ୍ମ ରେଲା ନେଇକି ହାଇ ମନ ଏ ଦେ ଆଉ ବାବା ମା ଆରି ଲାଗଲାଇନି ଗୋଲ ଦୋଲ କଲାଇନି ଆମେ ମିଶା ଶିଖୁ ମାଡ଼ଗଲେ ଆମେ ଯଦି ସୁନ୍ଦର ଶିକ୍ଷା ଶିଖବା ବୋଲେ ଆମର ପିଲାମାନେ ଶିଖବା
1: ଶିଖବା
0: ଆମର ପିଲାମାନେ ଶିଖିଥିଲେ ସରି ଆମର କୁଟୁମ୍ ଶିଖିଦେଇଛି ଆମର ଗାଁ ଶିଖିଦେଇଛି ଆମର ଦେଶ ଶିଖିଦେଇଛି
1: ଗୀତ ଗୋଟେ ବାଛି ଅଛି
0: ବାଜାଇ ଦେବି ତେବେ ଶୁଣି ତ ଖାଇ।

0: बुढ़िया गीत आलुआ चुसो सम्रा
1: गीत बजले अरे एबे कोला पर जाट जोड़ाले मसालो गीत लगले आलो
0: आराम लागो बुलवा कैसिया कनी
1: हां पासरी जवार से
0: ओयो ओयो बुढ़िया कथा जे तुई पिने इखोन बाट जाइरे लुस काय कथा उठ जी काय आलो छु सुनि देउ की
1: सुन देउ केंदार केंदार से तरबूज चास होई छे सब सुरे कथा या छी
0: बुढ़िया कथा
1: हां आलो बजा देउ तबे अरे
2: आलो बाबू जुवार
3: जुवार जुवार
2: आले तोर परिचय कोने दे बाबू
3: कृषि विभाग अधिकारी अछि काशीपुर ब्लॉक रे
2: हां
3: हां ये मोर नाम हैला निरंजन नायक
2: એટલે કઈ કામ ઉપરે કામ કરશો બાબુ
3: મેં કૃષિ પનીપરિવા અમે ધાન ચાષ મકા ચાષ માંડિયા ચાષ એ ચાષબાસ ઉપરે અમે લોકો બુઝાઉ ભલકિના ચાષ કલે દુઈ પૈસા રોજગાર કરીપારે ભલ ખાદ્ય ખાઇપારે એ વિષયરે અમુક સરકાર સબકુ બુઝેવા કહી
2: બાબુ એ તરબુજ ચાષ જાણશું બાબુ
3: હા
2: તરબુજ ચાષ વર્ષ કેતે થર કરી
3: વર્ષકુ દુઈ થર કરી હબ તરબુજ ચાષ
2: ବୋଲେ
3: ଏଇଟା ଜୁନ ମାସରେ ତରଭୁଜ ଚାଷ ପାଇଁ ତରଭୁଜ ମଞ୍ଜି ଲଗେଇବେ ତରଭୁଜ ମଞ୍ଜି ଲଗେଇଲେ ସେଟା ଜୁନ ମାସରେ ସେଟା ତିନି ମାସ ତିନି ମାସିଆ ମିଶା ଅଛି ତିନି ମାସିଆ ଭିତରେ ତରଭୁଜ ହେଇଯିବ
2: ଏଇଟା ଖରାଦିନେ କି ବର୍ଷା ଦିନଟା ବାବୁ ଏଇଟା
3: ବର୍ଷା ଦିନ ଖରାଦିନ ମିଶା କରିପାରିବ ଆମର ଇଏ ବେଳକୁ ଲଗେଇ ପାରିବ ଆମର ଦଶହରା ବେଳକୁ ଲଗେଇଲେ ମିଶା ହବ
2: ବୋଲେ ଦଶହରା ଦିନ ସେଟା ଖରାଦିନେ ବାହାରେ ସିଏ
3: ହଁ ଖରାଦିନ ବାହାରିବ ଜୁନ ମାସରେ ଲଗେଇଲେ ବର୍ଷା ଦିନ ବାହାରିବ ଆମର ସବୁବେଳେ ଆମେ ଚାଷ କରିପାରିବା ପନିପରିବା ଚାଷ ପାଣିକୁ ଦେଖିକିନା ପାଣି ଯଦି ଭଲ ଅଛି ଆମର ଜମିରେ ଆମେ ସବୁ ଚାଷ ସବୁଦିନ ଆମେ ଖାଲି କରିପାରିବା ଖାଲି ଧାନ ମାଣ୍ଡିଆ ମାଣ୍ଡିଆ ମିଶା ଦୁଇ ଥର କରିପାରିବା
2: କିନ୍ତୁ
3: ପନିପରିବାକୁ ମିଶା ଦୁଇ ଥର ଆମେ କରିପାରିବା
2: ହେଲେ ତରଭୁଜ ଚାଷ ଖରା ଦିନରେ ଚାଷ କଲେ ନିକଳିଛି କି ଏମିତି ବର୍ଷା ଦିନେ କଲେ ନିକଳିଛି ବାବୁ
3: ଖରାଦିନ ଭଲ ହବ ବର୍ଷା ଦିନ ଟିକେ ଆମର ପାଣି ପାଣି ଆମର ନାଳ ଫାଳ କାଢ଼ିବା କଥା କେନାଲ ସୁବିଧା କରିକିନା ଆମେ ଯଦି ଭଲ ଚାଷ କରିବା ବର୍ଷା ଦିନ ବି ଆମର ଭଲ ହବ ବର୍ଷା ଦିନ ଅଧିକ ପରିମାଣରେ ହଉଛି ଖରାଦିନ ମିଶା ହଉଛି ଦୁଇଟା ସିଜନରେ ମିଶା ଆମର ଭଲ ହେଇପାରିବ
2: ଲାଭ ଜୁନ ମାସରେ ବେଶୀ ଭଲ ବେଶୀ ଖରାଦିନ ବର୍ଷା ଦିନ
3: ଖରାଦିନେ ବେଶୀ ଲାଭ ହବ କାହିଁକି ମାର୍କେଟିଂ ସୁବିଧା ଖରାଦିନ ଏକା ବେଶୀ ଲୋକ
2: ଖାଇବେ
3: ନେବେ ହଁ ଖାଇବେ ଖରାଦିନ ପାଇଁ ଏକା ସେ ତରଭୁଜଟା ସବୁବେଳେ ସରବ ଖରା ଦିନରେ ବେଶୀ ଆମେ ଚାଷ କରିବା କଥା ତରଭୁଜ
2: ହେଲେ ବିହନଟା କେତେ ପ୍ରକାର ଅଛି ବାବୁ ଏମିତି ଦେଶୀ ବିହନ ଅଛି କେମିତି ସେ ହାଇବ୍ରିଡ୍ ପାରେଡ଼ା ମାନ ସବୁ ଅଛି
3: ହାଇବ୍ରିଡ୍ ବିହନ ଏକା ଏବେ ତ ଦେଶୀ ବିହନ ନେଇ ତରଭୁଜ ହାଇବ୍ରିଡ୍ ଏକା ପନିପରିବା ଯେତେ ଆସୁଛି ଆମର ସବୁବେଳେ ହାଇବ୍ରିଡ୍ ବିହନ ଏକା ବ୍ୟବହାର ହଉଛି
2: ହେଲେ ଦେଶୀ ବିହନ ନାଇଁ କି ବାବୁ ସେଟା
3: ଦେଶୀ ବିହନ ନାହିଁ ତାର
2: ଆଗରେ ଲାଗି ନାଇଁ ଆଗେ ମିଶା
3: ନାଇଁ ଆଗେ ମିଶା ତ ତରଭୁଜ ମଞ୍ଜି ସବୁ ଦୋକାନରୁ କିଣୁଥିଲେ ଲୋକ ସେମିତି ଆମର ଯେମିତି ଆମର କାନ୍ଦୁଳ ମାଣ୍ଡିଆ ଧାନ ଏମିତି ଅଛି ସେମିତି ପନିପରିବାର କିଛି ନାହିଁ ପନିପରିବା ମଞ୍ଜିକୁ ଆମେ ସେମିତି ସବୁ ଦୋକାନ ମଞ୍ଜି ହାଇବ୍ରିଡ୍ ମଞ୍ଜି ଏକା ଆମେ ବ୍ୟବହାର କରୁଛୁ
2: ହେଲେ ତରଭୁଜ ଲଗାଇବା କେମିତି କେମିତି ଜମିକି ଉର୍ବର କରିବାର ଅଛି ବାବୁ
3: ସେଟା ଫାର୍ଷ୍ଟ ଆମେ ଗୋବର ଖତ ପକେଇବା ଅର୍ଗାନିକ ଇଏରେ କରୁଛି ଆମେ ଯେମିତି ଜୈବିକ ସାର ଦଉଛୁ ଗୋବର ଖତ ପକେଇବା କୋଡ଼ା ତସା ତସି କରିବା ତସିକିନା ଆମେ ଗୋବର ଖତ ପକେଇବା ପକେଇଲା ପରେ ତାହିଁରେ ଆମେ ଜିଆ ଖତ ମିଶା ଦେଇପାରିବା ଆଉ ତାପରେ ଡୁବି ମାରି ମାରିକିନା ଲଗେଇ ହବ ଆମେ ଯେମିତି
2: ସେଟା କେତେ ଦୂର କେତେ ଦୂର ଡୁବି ଲଗାଇଲେ
3: ଗୋଟେ ଚାକଣ୍ଡେ ଛାଡ଼ିକିନା ଗୋଟେ ଚାକଣ୍ଡେ ଲେଖା ଛାଡ଼ିକିନା ଆମେ ଯେମିତି ବୋଇତାଳୁ ଗଛ ଲଗଉଛୁ ତରଭୁଜ ମିଶା ଲଗେଇ ହବ ସେଟା ମାଳବ ତଳେ ରଞ୍ଜା କଞ୍ଚା ଦେଲେ ଆମର ବେଶୀ ଖର୍ଚ୍ଚ ହବ ସେଟା ପାଇଁ ଆମେ ତଳେ ମଳେଇକିନା ତରଭୁଜ ଫଳେଇ ପାରିବା
2: ହେଲେ ରଞ୍ଜା ଦେଲେ ମିଶା ହେଇଛି ତଳେ ମିଶା ଫଳି ପାରୁଛି
3: ରଞ୍ଜା ଦେଲେ ଆମର ବେଶୀ ଖର୍ଚ୍ଚ ହବ ତରଭୁଜ
2: ପାଇଁ ଗଛ କାଟ ନ ରହିବାଟି ଗଛ କାଟ ନବାର ଅଛି
3: ହଁ ଗଛ

0: ପାଇଁ ତରଭୁଜକୁ ନହେଲେ ଆମର ଇଏ ମିଶା କରୁଛନ୍ତି, ଆମର ହଜାର ପଇସା ପତ୍ର ଅଛି ତାର ମିଶା ରଞ୍ଜା କରିକିନା ତାକୁ ମଳଉଛନ୍ତି।
1: ହେଲେ ଏବେ ତରଭୁଜ ଯେ କେମିତି ମାଟି ଲଗେ ନି କହିସି ବାବୁ?
0: ଏଟା ଆମର ଅଞ୍ଚଳରେ ଟିକେ ବାଲିଆ ମାଟି ଟିକେ ଥିବାର ଅଛି, ଦର୍ଶା ମାଟି
1: ଏମିତି ବେଡ଼ା ଜାଗା ମାନେ କହିସି ନାଇଁ ବାବୁ?
0: ବେଳା ଜାଗାରେ ମିଶା ହବ।
1: ଖରା ଦିନ କେ ଶୁଖି ଯାଇ ରହିଛି
0: ହଁ
1: ସେମିତି ଜାଗା ମାନକେ
0: ହଁ ହଁ ଖରା ଦିନ ବେଳା ଜାଗାରେ ଭଲ ହବ।
1: ଏମିତି ରଙ୍ଗ ମାଟି ମୁଣ୍ଡା ନେ
0: ରଙ୍ଗ ମାଟିରେ ବୋଲେ ତାକୁ ଟିକେ ଖତ ଫତ ଦେବାର ଅଛି, ରଙ୍ଗ ମାଟିରେ ଦେଲେ ଭଲ ହବ।
1: ହେଲେ ଏଟା ତରଭୁଜ ଲଗାଇବା କେ ଏମିତି ମାଟି ମୁଟା ପରି କରବାର ପଡ଼ିଲେ ନେଇ କହି କାଇ କେମିତି ବାବୁ?
0: ପୁରା ମାଟିଟା ଆମର ଇଏ ମାଟି ଏକା ରହିବ, ଲାଲ ମାଟିରେ ଆମେ ଟିକେ ନିକ କରିବା ବୋଲେ ଆମେ ଇଏ ଦେଇପାରିବା, ଖତ ଦେଇପାରିବା, କୁଡ଼ା ଖସା କରିକିନା ଆଉ ତରଭୁଜ ଲଗେଇଲେ ଭଲ ହବ। ଆମର ଅଞ୍ଚଳରେ ମିଶା ହବ, ଯେତେ ଆମେ କୋରାପୁଟ ଅଞ୍ଚଳରେ କେରଳା କୋରାପୁଟ ମାଲକାନଗିରି ନବରଙ୍ଗପୁର ଗଜପତି ଏସବୁ ଅଞ୍ଚଳରେ ଭଲ ମାଟି ତରଭୁଜ ପାଇଁ
1: ହେଲେ ଏ କୋରାପୁଟ ମାଟି ଲଗେ ମିଶା ହେଇଛି ତରଭୁଜ?
0: ହବ ହବ ତରଭୁଜ ହବ।
1: ହେଲେ ଏଟା ସବୁ ବର୍ଷକେ ଦୁଇ ପାଞ୍ଚ ମିଶା କରିଦେଇଛି
0: ହଁ ଦୁଇ ପାଞ୍ଚ ମିଶା ହବ।
1: ଲାଭ ବୋଲେ ଆମର ଖାରା ମାସ ଯଦି କଲେ ଲାଭ ମିଶା ଅଲପ ଖଣ୍ଡେ ଜବ ରହିଛି।
0: ଖରା ମାସରେ ଅଧିକ ଲାଭ ରହିବ, ବର୍ଷା ଦିନ ଲୋକ ଖାଇବେନି।
1: ଏଟା କେତେ ମାସିଆ ଚାଷ ବାବୁ ଏଟା?
0: 3-4 ମାସ ଭିତରେ ହବ।
1: ଏବେ ଯେନ୍ତା ଆମର ଖୁମଟା ମନ ହେଲାନି ସେତକି ଦିନ କି
0: ସେତକି ଦିନ ଆଗେ, ସେତକି ଦିନ
1: ମାଲ ବଢ଼ଲା ପରେ ସେମାନେ ତାର ବାକି ଆରାମ କରୁଛି ଚାଲତେ ରହିଛି ବଢ଼ତେ ରହିଛି ନାଇଁ କି?
0: ହଁ
1: ହେଲେ ବାବୁ ତରଭୁଜ ବିଷୟ ଚାଷ ବିଷୟରେ ବଡ଼ ନିମାନ କରି ଥାତା କହିଦେଲା, ବେଶୀ ବେଶୀ ଧନ୍ୟବାଦ ଦେଲି ବାବୁ। ଆରି ଏନ୍ତାର କେବେ ଯଦି ଭେଟଘାଟ ହେଲେ ଏନ୍ତାର ନିମାନ ନିମାନ ଖାତା ମନ ତୁମର ମୁଖର ନେଇ ଶୁଣିବା କାମ ପାଇବୁ, ସେଥିପାଇଁ ବେଶୀ ଧନ୍ୟବାଦ ଦେଲି ବାବୁ। ରହିଲି ତେବେ ଜୁହାର।
2: ତରଭୁଜ ବେଶୀ ଖାଇଲେ ସରି ଆମର ଗାଗଡେ ପାନି
1: ପାନି ରହିଛି। ହେଲେ ବାବୁ ସେ ଗୀତ ଗୋଟେ ଶୁଣାଇ ଦେଉ, କେନ୍ଦାର ହେଲେ
2: ଶୁଣାଇ ଦେଉ।
1: ହେଲେ ଶୁଣାଇ ଦେଉ।

ବର୍ତ୍ତମାନ ସମୟ ସନ୍ଧ୍ୟା 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ପୂର୍ଣ୍ଣପ୍ରଭା ପାଣିଗ୍ରାହୀ, ସୁବାସ ଦାସ, ଜ୍ୟୋତ୍ସ୍ନାରାଣୀ ଦାସ, ତୀର୍ଥାନନ୍ଦ ମହାନ୍ତି ଏବଂ ମିତାଲି ଚିନ୍ନାରା। ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତମାନସ ଶୁଣିବେ ସକାଳ 6:25। ସକାଳ 6:45 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ରାମଚନ୍ଦ୍ର ସାରକା।

ଏବଂ ସାଥୀ ସକାଳ 7:25ରେ ପ୍ରଚାର କରିବୁ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ପରିଶ୍ରମର ଫଳ ମିଠା ସମ୍ପର୍କରେ ସାକ୍ଷାତକାର। ଦିନ 11ଟାରେ ଶୁଣିବେ ଆକାଶବାଣୀ ଲାଇଭ। ଦିନ 1:20ରେ ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାଇବର ଅପରାଧରୁ ମହିଳାଙ୍କ ସୁରକ୍ଷା। ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30ରେ ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅଖିଳ ଭାରତୀୟ ନାଟକ ଶୁଣିବେ ରାତି 9:30ରେ। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10ଟାରେ। ରାତି 10:30ରେ ଶୁଣିବେ କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ।

ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସୂଚନା ସମ୍ପର୍କରେ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଆମେ ନେଇଛୁ ଗୁଣ୍ଡେ ଚଳଚ୍ଚିତ୍ରରୁ। ଶିଳ୍ପୀ ଶହୀଦ ମଲିଆ, ଗୀତିକାର ଇର୍ଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ସହେଲ ସେନ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ପରବର୍ତ୍ତୀ ଗୀତଟି ବଦଲାପୁର ଚଳଚ୍ଚିତ୍ରରୁ, ଶିଳ୍ପୀ ରେଖା ଭରଦ୍ୱାଜ ଏବଂ ଅରିଜିତ ସିଂ, ଗୀତିକାର ଦିନେଶ ବିଜାନ ଏବଂ ପ୍ରିୟା ସରିଆ, ସଙ୍ଗୀତ ନିର୍ଦ୍ଦେଶନା ସଚିନ ଜିଗର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 83ତମ ଭାଗ।

ଯଜ୍ଞ ବରାହଙ୍କ ପଦାଘାତରେ ମୃତ୍ୟୁଲାଭ କରେ ହିରଣ୍ୟାକ୍ଷ ବ୍ରହ୍ମସାପରୁ ଉଦ୍ଧାର ପାଇଲା। ବ୍ରହ୍ମାଦି ଦେବତାମାନେ ଭଗବାନଙ୍କୁ ସ୍ତୁତି କଲେ। ବରାହରୂପୀ ଭାବଗ୍ରାହୀ ପୃଥିବୀକୁ ଜଳାର୍ଣ୍ଣବରୁ ଉଦ୍ଧାର କରି ପୁଣି ସ୍ଥାପନା କଲେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ନରେନ୍ଦ୍ର ଚଞ୍ଚଲ।

ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ ପରେ ରହିଛି ଆଜିର ପ୍ରସଙ୍ଗ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ। ଅଧିକ ଦୂର ଚାଲନ୍ତୁ ନାହିଁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ, ଓଡ଼ିଶା ଖଣି ନିଗମ ତା'ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ

0: ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6ଟି ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ, ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
1: ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟା କି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି

0: ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ୍ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବାମଣ୍ଡାର ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ପୁଷ୍ଟି ସାଧନରେ ରାଜା ସୁଢ଼ଳଦେବଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜା ସୁଢ଼ଳଦେବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବାମଣ୍ଡା ରାଜା ସ୍ୱର୍ଗତ ସୁଢ଼ଳଦେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ଜରିଆରେ ଆବେଦନ ପତ୍ରଗୁଡ଼ିକ ଦାଖଲ କରାଯାଇପାରିବ। www.awards.gov.in ମାଧ୍ୟମରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଚଳିତ ବର୍ଷର ଜାତୀୟ ପୁରସ୍କାର ପାଇଁ ସମସ୍ତ ଆବେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା 13 ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରୁଛନ୍ତି। ଯାତ୍ରାର ଶେଷ ସପ୍ତାହରେ ଛତ୍ରପୁର ମହୋତ୍ସବ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି, କହିଲେ ମୁଖ୍ୟମନ୍ତ୍ରୀ। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏନ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଛି। ଡେଙ୍ଗୁ ରୋଗର କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ଆମେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନଗଲେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଆକାର ଧାରଣ କରିବା ସହ ମଣିଷ ଅକାଳ ମୃତ୍ୟୁମୁଖରେ ପଡ଼ିଥାଏ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ମେ ମାସ 16 ତାରିଖରେ ଦେଶରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହାର ପରିଣାମ ଭୟଙ୍କର ହେବାର ନଜିର ରହିଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବିଷୟବସ୍ତୁ ରହିଛି ମିଳିମିଶି କାମ କରିବା, ଡେଙ୍ଗୁ ଦୂର କରିବା। ଡେଙ୍ଗୁ ରୋଗର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଅବଗତ ହେବା ନିତାନ୍ତ ଜରୁରୀ। ବର୍ଷାଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶ ବିସ୍ତାର କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଜନସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହିସବୁ ରୋଗର ନିରାକରଣ ପାଇଁ କେନ୍ଦ୍ର ସରକାର ବଜେଟ୍ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଗଲେ ଡେଙ୍ଗୁ ରୋଗକୁ ପ୍ରତିହତ କରାଯାଇପାରିବ। ଡେଙ୍ଗୁ ଭଳି ରୋଗକୁ ପ୍ରତିହତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ। ପରିବେଶକୁ ପରିଷ୍କାର ରଖିବା ସହ ଘର ପରିସର ମଧ୍ୟରେ କିମ୍ବା ଆଖପାଖରେ ଜମି ରହୁଥିବା ପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ। ପ୍ରତ୍ୟେକ 2-3 ଦିନ ମଧ୍ୟରେ ସମୀକ୍ଷା କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଦିନ ହେଉ କିମ୍ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରାଯିବା ଉଚିତ।

0: ସରକାରଙ୍କ ତରଫରୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। ଏହି ମଶାରୀକୁ ଏଲ୍ଏଲ୍ଆଇଏନ୍ ମଶାରୀ କୁହାଯାଏ। ଡେଙ୍ଗୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ମଶାରୀ ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତୁରନ୍ତ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ରୋଗ ପାଇଁ ମିଳିତ ଭାବେ ଅଭିଯାନ କରାଯାଉଛି। ଭୂତାଣୁ ଜନିତ ରୋଗଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତୀୟ ଭୂତାଣୁବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ମାଗଣାରେ ପ୍ରଦାନ କରାଯାଉଛି। ମଶାବଂଶ ରୋକିବା ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ କରାଯିବା ସହ ପରିବେଶ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯାଇଛି। ତୃଣମୂଳ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ସହିତ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହିତ ସମନ୍ୱୟ ରକ୍ଷା କରାଯାଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଡେଙ୍ଗୁ ଏକ ମଶାବାହିତ ରୋଗ ହୋଇଥିବାରୁ ମଶା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣକୁ ସମ୍ପ୍ରସାରିତ ହୋଇଥାଏ। ତେବେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମା'ଙ୍କ ମାଧ୍ୟମରେ ଗର୍ଭସ୍ଥ ଶିଶୁଠାରେ ମଧ୍ୟ ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ୍ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଶପଥ ଚଳଚ୍ଚିତ୍ରରୁ। ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ପମିଲା ଜୈନ, ଗୀତିକାର ଡକ୍ଟର ନିର୍ମଲ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢ଼ୀ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ପରବର୍ତ୍ତୀ ଗୀତଟି ରେଭେନ୍ସ ଚଳଚ୍ଚିତ୍ରରୁ। ଶିଳ୍ପୀ ସୋରିନ୍ ଭଟ୍ଟ ଏବଂ ପମିଲା ଜୈନ, ଗୀତିକାର ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଦୀପକ କୁମାର।

କାର୍ଯ୍ୟକ୍ରମର ଶେଷରେ ରୁମ୍କୁ ଝୁମାନା ଚଳଚ୍ଚିତ୍ରରୁ ଶିଳ୍ପୀ ରାତିକାନ୍ତ ଶତପଥୀ, ଗୀତିକାର ଅରୁଣ ମୈତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟାନ୍ସର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ, ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହକ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ କୋଭିଡ୍ 19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ପହିଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ ଗଏ, ଔର ଅବ ଆଜ କି ଏନର୍ଜି କ୍ରାଇସିସ ହେ। ୟେ ଦଶକ ଦୁନିଆ କେ ଲିଏ ଆପଦାଓଁ କା ଦଶକ ବନ ରହା ହେ। ହମ ସଭି ଦେଖ ରହେ ହେଁ, ଅଗର ୟେ ସ୍ଥିତିୟାଁ ତେଜି ସେ ନହି ବଦଲି ଗଈ ତୋ ବୀତେ ଅନେକ ଦଶକୋଁ କି ଉପଲବ୍ଧିଓଁ ପର ପାନି ଫିର ଜାଏଗା। ଦୁନିଆ କି ବହୁତ ବଡ଼ି ଆବାଦୀ ଫିର ସେ ଗରିବୀ କେ ଦଲଦଲ ମେ ଚଲି ଯାଏଗି।
1: ଆର୍ଥିକ ସୁଦୃଢ଼ୀକରଣ ଦିଗରେ ବିଶ୍ୱସ୍ତରରେ ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଯୋଗାଣ ଶୃଙ୍ଖଳ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି। ଏକବିଂଶ ଶତାବ୍ଦୀରେ ଦେଶ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି। ଉଭୟ ପ୍ରଯୁକ୍ତିବିଦ୍ୟା ଏବଂ ମାନବ ସମ୍ଭଳକୁ ପ୍ରୟୋଗ କରି ଏହାକୁ ବାସ୍ତବତାରେ ପରିଣତ କରିବା ଲାଗି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନେଦରଲ୍ୟାଣ୍ଡ ସମାଜ ଏବଂ ଏହାର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିଲାଗି ନେଦରଲ୍ୟାଣ୍ଡର ଜନତା ଏବଂ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
2: ନେଦରଲ୍ୟାଣ୍ଡ କେ ସମାଜ ଓ ଏହାର ଇକୋନୋମି ମେ ଯୋ କଣ୍ଟ୍ରିବ୍ୟୁଟ କର ରହେ ହେଁ ଉସ ପର ହର ଭାରତବାସୀ କୋ ଗର୍ବ ହେ। ମେ ଆଜ ଇସ ଅବସର ପର ନେଦରଲ୍ୟାଣ୍ଡ କି ଜନତା କା ଏହାର କି ସରକାର କା आभार व्यक्त करता हूं। मैं यहां की जनता को 140 करोड़ भारतवासियों की तरफ से अपनी शुभकामनाएं देता हूं।
1: ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି

ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୀତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଗୁଜରାଟ ଗସ୍ତ କାଳରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ଏବଂ ଗାନ୍ଧୀନଗରଠାରେ ଅନୁଷ୍ଠିତ ବୈଠକରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଭିଭିଭୂମି ପ୍ରକଳ୍ପ କାର୍ଯ୍ୟକାରିତାର ଆଲୋଚନା କରିଛନ୍ତି। ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଚାରାରୋପଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାର୍ଖେଜ୍ ଗାନ୍ଧୀନଗର କରିଡରର ଆଧୁନିକୀକରଣ ଏବଂ ଘାଟଲୋଡିଆ ଗୋଟା ଚାନ୍ଦଲୋଡିଆ ଏବଂ ହାଲ୍ଟେସ୍ ମଧ୍ୟରେ ଆନ୍ତଃ ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଆଲୋଚନା କରିଥିଲେ। ଗାନ୍ଧୀନଗର ଲୋକସଭା ଅଞ୍ଚଳରୁ ନୂତନ ଭାବେ ନିର୍ବାଚିତ ହୋଇଥିବା 70 ଜଣ ପୌର ନିଗମ କାଉନ୍ସିଲରଙ୍କୁ ମଧ୍ୟ ଶ୍ରୀ ଶାହା ଭେଟିଥିଲେ। ଜନସାଧାରଣଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡାନନ୍ଦ ଏବଂ ସାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଜୟପୁର ଗୁରୁଗ୍ରାମ ନାସିକ ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6ଟି ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ୍ ଲ୍ୟାପ୍ଟପ୍ ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି। ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂହ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50 ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା 15 ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14-18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62ରେ ପହଞ୍ଚୁଛି। ସେ କହିଛନ୍ତି 14-18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ୍ୱ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ତାରିଖରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ତାରିଖରୁ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ତାରିଖରେ ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ତାରିଖ ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ

0: ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ପହିଲାରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନ୍ରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ୍ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନ୍କୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସାତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସ୍ରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା। ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ଜିଲ୍ଲାର 314 ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟତ ବ୍ୟବସ୍ଥା ଅଧିକ ସୁଗମ ହେବ।
2: ଆପଣ ଯେମିତି ଜାଣିଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରୀୟ ମନ୍ତ୍ରୀ ସାର୍ ଆସିଥିଲେ, ଆମର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସାର୍ ବି ଆସିଥିଲେ। ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଲଞ୍ଚ ହେଉଛି, ସେଥିରେ ରାୟଗଡ଼ାରେ ସବୁଠୁ ଅଧିକ ପ୍ରୋଜେକ୍ଟ ସ୍ପେସ୍ ମାନେ ନିଆଯାଇଛି। ଟୋଟାଲ 274 ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଛି। ପାଖାପାଖି 600 କିଲୋମିଟର ସଡ଼କ ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ ଅଛି। ତା ଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଯେଉଁ ମିଶନ, ସେଥିରେ ରାୟଗଡ଼ାରେ 175 ପାଖାପାଖି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିଆଯାଉଛି, ଯେଉଁକି 50 ପପୁଲେସନ୍ ଅଛି ତା ପର୍ଯ୍ୟନ୍ତ ଯେଉଁ ଅନ୍କରେକ୍ଟେଡ୍ ହାବିଟେସନ୍ ଯାଇଛି, ଯେକି 175 ପ୍ରୋଜେକ୍ଟ ନିଆଯାଉଛି, ସେଥିରେ ବି ପାଖାପାଖି 400 କିଲୋମିଟର ସଡ଼କ ହେବ। ଏଇଟା ଧରିକିରି ରାୟଗଡ଼ାର ଯେଉଁ ସବୁଠୁ ସଦାବେଳର ସମସ୍ୟା ଥିଲା କି ହାବିଟେସନ୍କୁ କନେକ୍ଟିଭିଟି ହିଁ ନାହିଁ। ରୋଡ଼ କନେକ୍ଟିଭିଟି ହେଲା ପରେ ଆମ୍ବୁଲାନ୍ସ ଯାଇପାରିବ, ଲୋକ ଚାଉଳ ଭତ୍ତା ନେବାକୁ ଆସିପାରିବେ, ସରକାରୀ ଅଧିକାରୀଙ୍କ ଗାଡ଼ି ପହଞ୍ଚିପାରିବ, ଆହୁରି ତାଙ୍କର କମ୍ୟୁନିକେସନ୍ ବଢ଼ିବ।
1: ରେଳ ବିଭାଗ ରାୟଗଡ଼ା ରେଳ ଡିଭିଜନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳ ଜୋନ୍ ତୃତୀୟ ଡିଭିଜନ ଭାବରେ ରାୟଗଡ଼ା ସ୍ୱୀକୃତି ପାଇଛି। ଏହି ଡିଭିଜନ ଅଧୀନରେ ପ୍ରାୟ 695 କିଲୋମିଟର ରେଳ ନେଟୱାର୍କ ରହିବ। ରାୟଗଡ଼ାରେ ଆୟୋଜିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ 25,278 ମାମଲା ସମାଧାନ ହୋଇଛି। ଜିଲ୍ଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାୟ 25 ଲକ୍ଷ ଟଙ୍କାର ଆପୋଷ ସମାଧାନ କରାଯାଇଛି। ଜିଲ୍ଲାର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଫଇସଲା କରାଯାଇଥିଲା। ରାୟଗଡ଼ା ଜିଲ୍ଲାରେ ଆସନ୍ତା 20 ତାରିଖରୁ ରବି ଧାନ ମଣ୍ଡି ଖୋଲାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରବି ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ବିଭାଗ ଅନୁସାରେ ଜିଲ୍ଲାରେ ପ୍ରାୟ 1,58,000 କ୍ୱିଣ୍ଟାଲ ରବି ଧାନ ଉତ୍ପାଦନ ହେବାର ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାୟଗଡ଼ା ଜିଲ୍ଲାର 22 ଯୋଡ଼ି ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ

0: ମାନବ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜେକେପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବଦମ୍ପତିଙ୍କୁ ବିବାହ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପରିଷଦର 82ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପଞ୍ଚାୟତ ଓ ବିଭିନ୍ନ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାୟଗଡ଼ାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ସବର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ। କଲ୍ୟାଣପୁର ବ୍ଲକରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଛି। ବିଷମକଟକ ବିଧାୟକ ନୀଳମାଧବ ହିକକା ହଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି ଏବଂ ଛାତ୍ରାବାସ ପରିଚାଳନା ନେଇ ସମୀକ୍ଷା ବୈଠକ ହୋଇଛି। 149ଟି ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହାଲୁଆ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସହାୟତା ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 179ତମ ଜୟନ୍ତୀ ରାୟଗଡ଼ା ଜିଲ୍ଲା କୋର୍ଟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କର ଜୟନ୍ତୀ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ସୁଭଦ୍ରା ଶକ୍ତି ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
6: ଓହୋ ମା, ତମର ପ୍ରତି କଥାରେ ଟେନସନ।
5: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
6: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
5: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
6: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
7: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ସବୁଜିମା ପ୍ରତି ନଜର ରଖିବା ଉଚିତ ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବି ସେମିତି ଯତ୍ନବାନ ହେବା ଉଚିତ।
1: ନିଶ୍ଚିତ ରୂପରେ ଦେଖନ୍ତୁ ଆମର ଯୋଉ ଆଇଏଫଏସଆର ରିପୋର୍ଟ ଅଛି, ଇଣ୍ଡିଆ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ ଯୋଉ ଅଛି 2021-23 ଏବଂ ଅପ୍ ଟୁ ବର୍ତ୍ତମାନ 26-27 ପର୍ଯ୍ୟନ୍ତ ଆପଣ ଦେଖିବେ ଯେ ଓଡ଼ିଶା ରାଜ୍ୟ ସରକାର ଆପଣଙ୍କର 33-37% ପର୍ଯ୍ୟନ୍ତ ଜଙ୍ଗଲ ବୃଦ୍ଧି କରିକି ରଖିଛନ୍ତି, ଯୋଉଟା ଆପଣଙ୍କର ଜାତୀୟ ହାରଟା ଅଛି 25-27% ବୋଲି ଆମେ ତାଠୁ ଅଲରେଡି 8-10% ଏକ୍ସେସ ଅଛି। ଆମେ ଏଇଟା ଗ୍ରୋ କରିକି ଏଇଥିପାଇଁ ଅଛି ଯେ ସର୍ବସାଧାରଣଙ୍କର ଇନଭଲ୍ଭମେଣ୍ଟ ଇଜ୍ ହାଇଲି ଏସେନ୍ସିଆଲ ଇନ୍ କନଜରଭେସନ୍ ଅଫ୍ ଦି ବାୟୋଡାଇଭର୍ସିଟି। ଆପଣ ଯେପର୍ଯ୍ୟନ୍ତ ସିଧାସଳଖ ଭାବରେ ସର୍ବସାଧାରଣ ଲୋକଙ୍କୁ ଆପଣ ଇନଭଲ୍ଭ ନ କରିଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସବୁଜିମାର ଯୋଉ ବୃଦ୍ଧିଟା ଆଜି ଆଲୋଚନା କରୁଛେ ବନାନୀ କାର୍ଯ୍ୟକ୍ରମରେ, ଏଟା ସୁଫଳ ଲାଭ କରିବ ନାହିଁ। ଲୋକମାନେ ଥିଲା ସିଧାସଳଖ ଭାବେ ବୁଝିପାରିବେ ଯେ ହାତୀଟି ବଞ୍ଚିବା ଦରକାର, ହରିଣ ମଧ୍ୟ ବଞ୍ଚିବା ଦରକାର, ମୋ ବାରି ଚାରିପଟେ ମଧ୍ୟ ସବୁଜିମା ରହିବା ଦରକାର, ସେତେବେଳେ ଡେଫିନେଟଲି ଆପଣ ଗ୍ରୀନ କଭରେଜଟା ବଢିବ।
0: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କଣ କଣ ସବୁ ପଦକ୍ଷେପ ନେଉଛି?
1: ପ୍ରଥମ କଥା ହେଉଛି ସେଥିରେ ଗୋଟେ ସହଭାଗିତା ଭିତରେ ଆମେ ବନ୍ୟପ୍ରାଣୀ ସୁରକ୍ଷା ପ୍ରଦାନ କରିବା। କିଛି ବର୍ଷ ତଳେ ସେଟା ଗୋଟେ କନସେପ୍ଟ ଥିଲା ଯେ ମ୍ୟାନ୍ ଆନିମଲ୍ କନ୍ଫ୍ଲିକ୍ଟ, ଏଇଟା ଗୋଟେ
0: ପଶୁ ମଣିଷ ବିବାଦ,
1: ଏଇଟା ଗୋଟେ ବିବାଦର ରୂପ ବା ଡାଇଲଗ ନ ରଖି ଆମେ ଏବେ ଗୋଟେ ନୂଆ କନସେପ୍ଟ ତିଆରି କରିଛୁ ସହଭାଗିତା ଭିତରେ ମନୁଷ୍ୟ ଏବଂ ବନ୍ୟପ୍ରାଣୀ କିଭଳି ଭାବରେ ସମାଜରେ ବଞ୍ଚିବେ ବା ସଷ୍ଟେନ୍ କରିବେ। ଦେଖନ୍ତୁ ଏହାର ସୁରକ୍ଷା ପାଇଁ ଲିଗାଲ ପ୍ରୋଭିଜନ ତ ତାର ବହୁତ ଗୁଡ଼ିଏ ଅଛି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଆକ୍ଟ 1972 ଅଛି, ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ରୁଲ୍ 1974 ଅଛି, ତାକୁ ପନିଶେବଲ ବିଭିନ୍ନ ସେକ୍ସନ୍ସ ଅଛି, ଲିଗାଲ ପ୍ରୋଭିଜନ ତ ବହୁତ ଗୁଡ଼ିଏ ଅଛି। କିନ୍ତୁ ଏ ସବୁ ଜିନିଷ ବାଦେ ଏ ଲିଗାଲ ପ୍ରୋଭିଜନ ଭିତରକୁ ଯଦି ଆପଣ ପଶିବେ ଦେଖିବେ ମୋଷ୍ଟ ଅଫ୍ ଦି କେସ୍ରେ ଟ୍ରାଇବାଲ ପିପୁଲ୍ସ ଯୋଉମାନେ ଜନଜାତି ବର୍ଣ୍ଣବାସୀ ଏଇମାନଙ୍କର ସିଧାସଳଖ ଇନଭଲ୍ଭମେଣ୍ଟ ଥାଏ, କିନ୍ତୁ ସେମାନେ ଯୋଉ ଶିକାରଟା କରନ୍ତି ବା ସେମାନେ ଯାହା ଇଲିଗାଲ ଆକ୍ଟିଭିଟିଜ୍ଟା କରନ୍ତି ତାକୁ ଆଣିକି ସେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି ଯୋଉମାନେ ଏସି ଘରେ ବସିକି ସେମାନେ ତାକୁ ଉପଭୋଗ କରନ୍ତି। କହିବାର କନସେପ୍ଟ ହେଲା ଶିକାର କରୁଥିବା ଲୋକଟା ଗୋଟେ ପୁଅରେଷ୍ଟ ଅଫ୍ ଦି ପୁଅର ପିପୁଲ, ଆଦିବାସୀ ଶ୍ରେଣୀର ଲୋକଟେ ଯାହାର ପେଟ ଏବଂ ପିଠି ଦୁଇଟାକୁ ପ୍ରାୟତଃ ସମାନ ଥିବ। ଆମେ ବିଭିନ୍ନ ଫୋରମ୍ ଯେତେବେଳେ ଆରେଷ୍ଟ କରିକି ନଉ ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ନେଇ ପ୍ରଡ୍ୟୁସ୍ କରୁ ଯେ ସେତେବେଳେ ସେମାନେ ଫିଲ୍ କରନ୍ତି ଏ ଲୋକଟା ବାସ୍ତବ କ'ଣ ଏତେ ବଡ଼ ଜନ୍ତୁଟାକୁ ଶିକାର କରିକି ଆଣିକି ଏଠି ତାଙ୍କ ପାଖରେ ପହଞ୍ଚିଥିବ, ୟେସ୍ ତା ପାଖରେ ଟେକ୍ନିକାଲ ନଲେଜଟା ଅଛି
0: କେମିତି ଗୋଟେ ବନ୍ୟପ୍ରାଣୀକୁ ଶିକାର କରିବ,
1: ଟ୍ରାଡିସନାଲ ୱେରେ ସେ ତାକୁ ଶିକାର କରିଥାଏ। ସେମାନେ ମଧ୍ୟ ବହୁତ ସଜାଗ ହେଲେଣି, ତାଙ୍କୁ ଯେତେବେଳେ ପନିସମେଣ୍ଟଟା ଇମ୍ପୋଜ୍ କରାହଉଛି ସେମାନେ ମଧ୍ୟ ବୁଝୁଛନ୍ତି, ଆମେ ତାଙ୍କୁ ମଧ୍ୟ କାଉନ୍ସେଲିଂ କରୁଛୁ ଏବଂ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ତାଙ୍କୁ ହିଁ ଭାଗିଦାରୀ ରୂପେ ନେଉଛୁ ଏବଂ ତାଙ୍କୁ ଇନଫର୍ମାଣ୍ଟ ଆକାରେ ୟୁଜ୍ କରୁଛୁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ବୋଧେ ଆଉଟ୍ ଅଫ୍ ଦି 29 ଷ୍ଟେଟ୍ସ ଅଫ୍ ଦି ଇଣ୍ଡିଆ ଫାର୍ଷ୍ଟ ଟାଇମ୍ ଏଆଇଟାକୁ ୟୁଜ୍ କରିଛି ଫର୍ ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଏବଂ ଏହାର କେତେ ଦୂର ସକ୍ସେସ୍ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣ ଦେଖିବେ। ଫାର୍ଷ୍ଟ ଟାଇମ୍ ଶିମିଳିପାଳରେ ଆମେ ଥିଲା ଏଆଇ କ୍ୟାମେରାଟାକୁ ଟାୱାରଟାକୁ ୟୁଜ୍ କଲୁ, ଲାଷ୍ଟ ସ୍କେଲ୍ର ଆମେ ଶିକାରୀମାନଙ୍କୁ ଶିକାର କରୁଥିବା ଅବସ୍ଥାରେ ମଧ୍ୟ ତାଙ୍କୁ ଧରିଛୁ, ଡାଇରେକ୍ଟ ଏଭିଡେନ୍ସ ନେଇକି କୋର୍ଟରେ ପ୍ରଡ୍ୟୁସ୍ କରୁଛୁ। କୋର୍ଟରୁ ଗୋଟେ ଦ୍ୱିପାକ୍ଷିକ ସଦାବେଳେ ଆଲୋଚନା ହୁଏ, ଗୋଟେ ଆସାମୀଟାକୁ ସୁରକ୍ଷା ଦେବା ପାଇଁ ଗୋଟେ ଟିମ୍ ଫାଇଟ୍ କରେ, ଆସାମୀଟାକୁ ଆସାମୀ ପ୍ରୁଫ୍ କରିବା ପାଇଁ ଗୋଟେ ଟିମ୍, ଆଉ ଗୋଟେ ଟିମ୍ ମଧ୍ୟ ସେଠି ଫାଇଟ୍ କରେ। ବିଫୋର୍ ଦି କୋର୍ଟ ଫୋରମ୍ରେ ଆପଣଙ୍କୁ ଏଭିଡେନ୍ସ ପ୍ରଡ୍ୟୁସ୍ କରିବା ଗୋଟେ ଏସେନ୍ସିଆଲ ଥିଲା, ତ ଆମେ ସେ ଏଆଇ ଟାୱାର ଯୋଉ ୟୁଜ୍ କଲୁ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଉ ଟେକ୍ନୋଲୋଜି ଆଡପ୍ଟ କଲୁ,
0: ସେ ପ୍ରମାଣଗୁଡ଼ାକ
1: ସେଠୁ ପାଇଲୁ, ଯଦ୍ୱାରା କି ସେମାନଙ୍କୁ ଖସିବାକୁ ମଧ୍ୟ ବାଟ ମିଳିଲା ନାହିଁ। ରାଜ୍ୟ ସରକାର ଅନେକ ଗୁଡ଼ିଏ ସ୍କିମ୍ ଅଛି, ଗଜ ସୁରକ୍ଷା ଜନରକ୍ଷା ଗୋଟେ ସ୍କିମ୍ ଅଛି, ଗଜ ସାଥୀ ଫାର୍ମର୍ସ ମାନଙ୍କୁ ଆମେ ଗଜ ସାଥୀରେ ତାଙ୍କୁ ୟୁଟିଲାଇଜ୍ କରୁ। କେମିତି ଆମର ଏଇ ବାଙ୍କି ଗୋବିନ୍ଦପୁର ଅଞ୍ଚଳରେ ଡମ୍ପରା ଅଞ୍ଚଳରେ ପ୍ରାୟ ଚାଷୀ ଅଛନ୍ତି ଯୋଉମାନଙ୍କର ଚାଷ ଜମିଟା ହୋଲ୍ ଥ୍ରୁ ଦ ଇୟର ବାର ମାସ ଯାକ ସେମାନେ କଲ୍ଟିଭେସନ୍ କରନ୍ତି। ଯେହେତୁ ଚନ୍ଦ୍ରା ଡମ୍ପରା ଅଭୟାରଣ୍ୟଟା ଗୋଟେ ଏଲିଫାଣ୍ଟ ସାଙ୍କ୍ଚୁରୀ, ହାତୀ ରେଗୁଲାର ଇଣ୍ଟରଭାଲରେ ଡମ୍ପରା ରେଞ୍ଜରୁ ଆଠଗଡ଼ ଡିଭିଜନକୁ ସେମାନେ ଯାତାୟତ କରିବେ। ମହାନଦୀ ରିଭରଟାକୁ 2.5-3 କିଲୋମିଟର ରେଡିୟସ୍ଟାକୁ ସେମାନେ କଭର କରିବେ, ରିଭର ବେଲ୍ଟକୁ ସେମାନେ ପହଁରିକି ଏପଟୁ ସେପଟୁ ଯାଆନ୍ତି। ତ ଆତଯାତ ସମୟରେ ଡେଫିନେଟଲି ନଦୀ କ୍ରସ୍ କରିବାରୁ ସେମାନେ ଗୋଟେ ଟାୟାର୍ଡନେସ୍ ଫିଲ୍ କରନ୍ତି, ତ ସେମାନେ ଫାଷ୍ଟ ଖାଇବା ପାଇଁ ରିଭର ବ୍ୟାଙ୍କରେ ଯାହା ସବୁ କ୍ରପ୍ ଥିବ ତାକୁ ଡ୍ୟାମେଜ୍ କରନ୍ତି। ରାଜ୍ୟ ସରକାରଙ୍କର ପ୍ରାବଧାନ ଅଛି, କ୍ରପ୍ ଡ୍ୟାମେଜ୍ ଯଦି କରୁଛନ୍ତି ତାଙ୍କୁ ଆମେ ଅନୁକମ୍ପା 2.0ରେ ତାଙ୍କୁ କମ୍ପେନ୍ସେସନ୍ ଦେବା। ସୋ ପର୍ ହେକ୍ଟର ରାଜ୍ୟ ସରକାର ବା ଯଦି ପ୍ୟାଡି ଫିଲ୍ଡ ଅଛି 20,000 ଦେଉଛନ୍ତି ପର୍ ହେକ୍ଟର, ଯଦି କ୍ୟାସ୍ କ୍ରପ୍ ଅଛି ସେଟା ଆରାଉଣ୍ଡ 25,000 ସେମାନେ ଦେଉଛନ୍ତି। ଆମେ ତାକୁ ଆକ୍ସେସ୍ କରୁ କେତେଙ୍କର ଏକ୍ସଟେଣ୍ଟ ଅଫ୍ ଡ୍ୟାମେଜ୍ ଅଛି, ବେସିଂ ଅପନ୍ ଦାଟ୍ କମ୍ପେନ୍ସେସନ୍ଟା
0: ଅନୁସାରେ ଦେବା ପାଇଁ ଚେଷ୍ଟା,
1: ଏବଂ ଦାଟ୍ ଗୋଟେ ଟ୍ରାନ୍ସପରେନ୍ସି ମୋଡ୍ରେ ଦେଉଛୁ, ଅନ୍ଲାଇନ୍ରେ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୁଏ ସେଟା।
0: ହାତୀମାନେ ତାଙ୍କର ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଉନାହାନ୍ତି ବୋଲି ସହରାଭିମୁଖୀ ହେଉଛନ୍ତି, ଏହି ପ୍ରସଙ୍ଗରେ ଆପଣ କଣ କହିବେ?
1: ମୁଁ ଆପଣଙ୍କୁ ଜଷ୍ଟ 20 ଇୟର୍ସ ବ୍ୟାକ୍ ର ଗୋଟେ ହିଷ୍ଟ୍ରି କହିବି। କଟକ ଭୁବନେଶ୍ୱର ସହରଟା ଗୋଟେ ଲିମିଟେଡ୍ ଜୋନ୍ ଭିତରେ ଥିଲା, ସବସିକ୍ୱେଣ୍ଟଲି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏଇଟା ଗୋଟେ ଟ୍ୱିନ୍ ସିଟ୍ର ଆଖ୍ୟା ଦେଲେ, ଏବଂ ଏ ଟ୍ୱିନ୍ ସିଟ୍ର ଆଖ୍ୟାଟା ଧୀରେ ଧୀରେ ତାର ପରିସୀମାଟା ବଢ଼ିଲା, ପରିସୀମାତ୍ରା ବଢ଼ିଲା, ସେତେବେଳେ ସହରଟା ବଢ଼ିଛି ଏଲିଫ୍ୟାଣ୍ଟ ହାବିଟେଟ୍ ଭିତରକୁ। ହାତୀ ଆଜି ସହରାଭିମୁଖୀ ହେଇନି, ହ୍ୟୁମାନ୍ ବିଙ୍ଗ ଆଜି ସହରାଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ। ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି, ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରୀ ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ଲୋଜ୍ କରିକି ଆମେ ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହେବନି କିମ୍ବା ମଣିଷର କ୍ଷତି ହେବନି, ମାନେ କାହାରି କ୍ଷତି ନ

0: ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ। ତାକୁ ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇରନ୍ ଡେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍ ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ କାର୍ଡଟେ ୟୁଜ୍ ହେଉଛି। ସପୋଜ୍ ଆମେ କୌଣସି ଫାର୍ମରଠୁ କି କୌଣସି ପବ୍ଲିକଠୁ ମାନେ ଗୋଟେ ମେସେଜ୍ ପାଇଲୁ ଯେ ଅମକି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟ୍ଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ। ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇରନ୍ ଡେ ପ୍ରଡ୍ୟୁସ୍ କରିବେ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟ୍ଲି ଆୱାର ହେଇଯିବେ ଯେ ଏ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଘର ଭିତରେ କବାଟ ଜଗା ବନ୍ଦ କରି ରହିବୁ। ହାତୀ କ୍ରସ୍ କରିଗଲା ପରେ ବନ ବିଭାଗ ଆମେ ମେସେଜ୍ ପାଇଁ ଏଗେନ୍ ଆସିବୁ। ଆଉ ଗୋଟେ ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ ବିଭାଗ ଗୋଟେ କୋଡିନେସନ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ, ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ସମନ୍ୱୟ ବୈଠକ କରୁଛନ୍ତି
1: ଏଇ ବନ୍ୟପ୍ରାଣୀଙ୍କ
0: ସୁରକ୍ଷାକୁ ନେଇକି। ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକ ବ୍ଲେସନ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି, ତାକୁ ରିଡ୍ୟୁସ୍ କରିବା ପାଇଁ ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ ମଧ୍ୟ କୋଡିନେସନ ମିଟିଂ କରୁଛୁ। ସପୋଜ୍ ଗୋଟେ ଏରିଆରେ ଏଲିଫେଣ୍ଟ ମୁଭମେଣ୍ଟ ଅଛି, କନ୍ସର୍ଣ୍ଣ ଏରିଆର ଜେଇ ଏସ୍ଡିଓ ଏଜିଓଡି ଇଞ୍ଜିନିୟର ତାଙ୍କୁ ଇମିଡିଏଟ୍ଲି ମେସେଜ୍ ଦିଆଯାଏ, ସେ ଏରିଆରୁ ସେ ଲାଇନ୍ଟା ସେମାନେ କଟ୍ ଅଫ୍ କରିଦିଅନ୍ତି। ଏବଂ ସେଥିପାଇଁ କିଛି ବଜେଟ୍ ପ୍ରାବଧାନ ମଧ୍ୟ ରାଜ୍ୟ ସରକାର ଏବେ ଧୀରେ ଧୀରେ ରଖୁଛନ୍ତି। ମୋଷ୍ଟ ଅଫ୍ ଦ ଟାଇମ୍ ଦେଖିବେ ସେତେବେଳେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିବା ପାଇଁ ଏମର୍ଜେନ୍ସି କେସ୍ରେ ଗୋଟେ ଟ୍ରାନ୍ସଫର୍ମର ବସାଯାଉଥିଲା, ତାର ହାଇଟ୍ ମେଜରମେଣ୍ଟ ହେଉନଥିଲା। ଏବେ କିନ୍ତୁ ଯୋଉ ଜାଗାରେ ଟ୍ରାନ୍ସଫର୍ମର ଆପଣଙ୍କୁ ସେଟେଲ୍ କରାହଉଛି ସେଠି କେତେ ମିନିମମ୍ ହାଇଟ୍ ରହିବ ସେ ଟ୍ରାନ୍ସଫର୍ମଟା, ତାକୁ ବନ୍ଦ କରି ରଖାଯିବ ନା ତାକୁ ଗୋଟେ ଆବଦ୍ଧ ପ୍ରିମାଇସେସ୍ ଭିତରେ ରଖାଯିବ, ସେଇଟା ମଧ୍ୟ ଡିସାଇଡ୍ ହେଉଛି ବାଇ ଦି ଫରେଷ୍ଟ ଅଫିସର୍ସ, ଲୋକାଲ୍ ଫରେଷ୍ଟ ଅଫିସର୍, ଯୋଉଠି ଫ୍ରିକ୍ୱେନ୍ସି ଅଫ୍ ମୁଭମେଣ୍ଟ ଅଫ୍ ଦି ଏଲିଫେଣ୍ଟ ଅଧିକ ଅଛି,
1: ଯୋଉ ଜାଗାରେ
0: ସେଇ ଜାଗାରେ ଆମେ ଗୋଟେ ସେଫ୍ଟି ଜୋନ୍ ମେଜରମେଣ୍ଟ ରଖୁଛୁ। କୋଉଠି ସ୍ୟାଗିଂ ଅଛି ସେଠି ଇଣ୍ଟରପୋଜ୍ ଦିଆଯାଉଛି, ଯୋଉଠି ଓପନ୍ ଅଛି ସେଠି ଆମେ କେବୁଲ୍ ସିଷ୍ଟମ୍ କରୁଛୁ, ଯୋଉଠି ବ୍ୟାରିକେସନ୍ ନାହିଁ ସେଠି ବ୍ୟାରିକେସନ୍ କରୁଛୁ, ଯୋଉଠି ହାତୀ ଛୁଆ ଗଳି ପଡୁଛନ୍ତି କୂଅ ଭିତରେ ଫାର୍ମର୍ସଙ୍କର ଅନୁମତି ନେଇକି ସେ ଜାଗାରେ ମଧ୍ୟ ଆମେ କ୍ଲୋଜ୍ କରିକି ରଖୁଛୁ।
1: ବେଳେ ବେଳେ ଦେଖାଯାଉଛି ଯେ ଟ୍ରେନ୍ ଲାଇନ୍ରେ ବି ହାତୀମାନେ କଟି ଯାଉଛନ୍ତି।
0: ନିଶ୍ଚିତ ଆଜ୍ଞା, ଟ୍ରେନ୍ ଲାଇନ୍ରେ ମଧ୍ୟ ହାତୀ ଆକ୍ସିଡେଣ୍ଟ ନ ହେବା ପାଇଁ
1: କ'ଣ ସବୁ ବ୍ୟବସ୍ଥା କରାଯାଉଛି?
0: ଏବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ବହୁତ ସୁନ୍ଦର କନ୍ସେପ୍ଟ ତିଆରି କରୁଛନ୍ତି, ଅଶ୍ୱିନୀ ବୈଷ୍ଣବ ମାନେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଗୋଟେ କନ୍ସେପ୍ଟ ତିଆରି ଚାଲିଛି, ଅନ୍ ଏକ୍ସପେରିମେଣ୍ଟ ବେସିସ୍ରେ ଅଛି ଆଠଗଡ଼ ଏବଂ ଢେଙ୍କାନାଳରେ। ରେଲୱେ ଲାଇନ୍ କରେ ଗୋଟେ କେବୁଲ୍ ବିଛା ହେଉଛି, ଟ୍ରେନ୍ ଆସୁଥିବା ସମୟରେ ଏବଂ ହାତୀ ମୁଭମେଣ୍ଟ ଥିବା ସମୟରେ ଗୋଟେ ସାଇରନ୍ ଡେ ବାଜିବ, ତ ସେଇ ପର୍ଟିକୁଲାର ମୁଭମେଣ୍ଟରେ ଡ୍ରାଇଭରକୁ ମେସେଜ ଦିଆଯିବ ଯେ ଯୋଉ ଲୋକ ପାଇଲଟ ଥିବେ ବା ଟ୍ରେନ୍ ଅପରେଟର ଯୋଉ ଥିବେ ଟ୍ରେନ୍ର ବେଗଟାକୁ ସେମାନେ
1: ସ୍ଲୋ କରିବେ,
0: ଏଲିଫେଣ୍ଟର କୌଣସି ଇଞ୍ଜୁରୀ ହେବ ନାହିଁ। ଧନ୍ୟବାଦ ଦେବୀ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଏସବୁ ଦିଗରେ ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆମେ ମାନେ ମଧ୍ୟ ଫିଲ୍ଡରେ ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତେ କଷ୍ଟ ଅଛି ତାକୁ ସ୍ୱୀକାର ମଧ୍ୟ ଫିଲ୍ଡରେ କରୁଛୁ।
2: କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ବନ ବିଭାଗର ତ ସାହାଯ୍ୟ ସହଯୋଗ ରହିଛି, ହେଲେ ଏଇ ଯୋଉ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜଣେ ସାଧାରଣ ଲୋକର ଭୂମିକା ଆଉ ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି?
0: ଗୋଟେ ସର୍ବସାଧାରଣ ଲୋକଙ୍କର ମାନସିକତା କ'ଣ ଅଛି, ସେ କାହିଁକି ବନ୍ୟପ୍ରାଣୀ ସୁରକ୍ଷାରେ ଗୋଟେ ବ୍ରତି ହବ?
1: ଆଜ୍ଞା,
0: ଜଣେ ସାଧାରଣ ଲୋକ କହିଲେ ବି ସେ ଜଣେ ଗାର୍ଡିଆନ, ତ ସେମାନେ ଯେପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ପରବର୍ତ୍ତୀ ପିଢ଼ିକି ଗୋଟେ ସଚେତନ ବାର୍ତ୍ତା ମଧ୍ୟ ଦେଇପାରିବେ ନାହିଁ। ତେଣୁ ଗୋଟେ ସର୍ବସାଧାରଣ ଲୋକ ପ୍ରଥମେ ଇନସ୍ୟୁର ହେବା ଦରକାର ଯେ ଆମେ ସମସ୍ତ ଦେଶୀ ଖାଦ୍ୟ ଖାଉଥିଲୁ, ଗୋଟେ ଆଭରେଜ୍ ଏଜ୍ ଥିଲା 90, ସେପର୍ଯ୍ୟନ୍ତ ନିରୋଗ ଜୀବନ ଅତିବାହିତ କରୁଥିଲେ ଏବଂ ସେତେବେଳେ ସମସ୍ତ ବନ୍ୟପ୍ରାଣୀ ମଧ୍ୟ ସମାଜରେ ସୁରକ୍ଷିତ ଥିଲେ, ଉଭୟଙ୍କ ଭିତରେ ଗୋଟେ ସମନ୍ୱୟ ଥିଲା। ଯଦି ସେଇ ବାର୍ତ୍ତାଟା ସେ ତା ପରବର୍ତ୍ତୀ ପିଢ଼ିକି ସେ ନଦିଏ ଏବଂ ବନ ପ୍ରଶାସନ ଯଦି ସେଇ ପରବର୍ତ୍ତୀ ପିଢ଼ିଟାକୁ ସ୍କୁଲ କଲେଜ ଯେତେ ୟଙ୍ଗ ଷ୍ଟେଜ୍ ଅଛନ୍ତି ସେଠି ଯଦି ସେଇ ବାର୍ତ୍ତାଟା ନଦିଏ, ତେଣେ ପରବର୍ତ୍ତୀ ପିଢ଼ି ଅଲୱେଜ୍ ହାଇବ୍ରିଡ୍ ପ୍ରଡକ୍ଟ ଉପରେ ଡିପେଣ୍ଡ କରିବେ। ହାଇବ୍ରିଡ୍ ପ୍ରଡକ୍ଟର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆପଣଙ୍କୁ ଇନ୍ଷ୍ଟାଣ୍ଟ ଟେଷ୍ଟଟା ଦିଏ, କିନ୍ତୁ ଗୋଟେ ଲଙ୍ଗ୍ ଟର୍ମରେ ଆଫେକ୍ଟ ପକାଏ। ଆଭରେଜ୍ ଲାଇଫ୍ ସ୍ପାନ୍ଟା ବର୍ତ୍ତମାନ ଧୀରେ ଧୀରେ କମି କମି ଆସି 80-85 ଭିତରକୁ ପଳେଇ ଆସିଲାଣି, ତ ତା ରିଜିନ୍ ହେଉଛି ଡ୍ୟୁ ଟୁ ଲ୍ୟାକ୍ ଅଫ୍ କୋଡିନେସନ୍ ଏବଂ ଦି ୱାଇଲ୍ଡ ଆନିମଲ୍ସ ଆଣ୍ଡ ଦି ହ୍ୟୁମାନ୍ ବିଙ୍ଗ୍ସ,
1: ମଣିଷ ପଶୁଙ୍କ ଭିତରେ ସମନ୍ୱୟ
0: ଅଭାବ ରହୁଛି, କମୁଛି, ସେଟାକୁ ଆଉ ଇନକ୍ରିଜ୍ କଲେ ଡେଫିନେଟ୍ଲି ଆମର ଲାଇଫ୍ ସ୍ପାନ୍ ମଧ୍ୟ ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆଧାର କରି ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବନ ବିଭାଗ କ'ଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ତାର କରୁଛି?
0: ଦେଖନ୍ତୁ, ଆମେ ଡିଫରେଣ୍ଟ ଫୋରମ୍ରେ ପିଆର୍ଆଇ ମେମ୍ବର୍ସଙ୍କୁ ଇନଭଲ୍ଭ କରୁଛୁ, ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡ ମେମ୍ବର ହୁଅନ୍ତୁ, ଜିଲ୍ଲା ପରିଷଦ ସଭ୍ୟ ହୁଅନ୍ତୁ, ସେମାନଙ୍କର ସହାୟତାରେ ହିଁ ବିଭିନ୍ନ ପବ୍ଲିକ୍ ପାର୍ଟିସିପେସନ୍ ଆକ୍ଟିଭିଟିଜ୍ କରାଯାଏ। ଯେମିତି ଆମେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛୁ, ସେଠି ବନ୍ୟପ୍ରାଣୀ ସପ୍ତାହରେ ଯୋଉ ଯୋଉ ଇନ୍ଷ୍ଟିଚ୍ୟୁସନ୍ରେ ଆମେ ସବୁ କମ୍ପିଟିସନ୍ କରିଥିବୁ, କୁଇଜ୍ କମ୍ପିଟିସନ୍ କରିଥିବୁ, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିବୁ, ଏସ୍ଆର୍ ରାଇଟିଂ କରିଥିବୁ, ଗୋଟେ ଗୋଟେ ୱାଇଲ୍ଡ ଆନିମଲ୍ର କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ କନ୍ସେପ୍ଟ ତିଆରି କରି ସେମାନେ ଗୋଟେ ଗୋଟେ ଡ୍ରଇଂ କରନ୍ତି, ଏତେ ସୁନ୍ଦର ମେସେଜ ଦେଇଥାଏ, ଛୋଟ ଛୋଟ ପିଲାଙ୍କ ମାଇଣ୍ଡରେ ମଧ୍ୟ ଭେରି ଇନୋଭେଟିଭ୍ କନ୍ସେପ୍ଟ ସବୁ ଥାଏ, ସେଗୁଡ଼ାକୁ ମଧ୍ୟ ଆମେ ଡିଟେକ୍ଟ କରୁ, ତାଙ୍କଠୁ ଆଦାୟ କରୁ ଏବଂ ତାଙ୍କୁ ମଧ୍ୟ ରିୱାର୍ଡ ଦେଉ। ସରକାରଙ୍କ ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କିମ୍ ଅଛି, ସପୋଜ୍ ଘରଚଟିଆର ସଂରକ୍ଷଣ କରୁଛନ୍ତି, ଯୋଉମାନେ କ୍ରୋକୋଡାଇଲ୍ର ସଂରକ୍ଷଣ ପ୍ରତି ଅଛନ୍ତି, ଯୋଉମାନେ ହାତୀ ସଂରକ୍ଷଣ ପ୍ରତି ଅଛନ୍ତି। ସପୋଜ୍ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେବି, ହାତୀ ମୋର ସାଥୀ ଗୋଟେ ଅନୁଷ୍ଠାନ ଅଛି, ଯୋଉଠି ଗୋଟେ ହାତୀ ମଣିଷ ଭିତରେ ବିବାଦ ଥାଏ, ସେମାନେ ଇନ୍ଷ୍ଟାଣ୍ଟଲି ସେ ଡିଓପଙ୍କ ସହିତ କଣ୍ଟ୍ରୋଲ୍ କରିକି, ଆପଣ ଲୋକାଲ୍ ଫରେଷ୍ଟ ଅଫିସରଙ୍କ ସହିତ କଣ୍ଟ୍ରୋଲ୍ କରିକି ସେଠିକି ଯିବେ, ଯାଇକି ସେମାନେ ସେଠି ଲୋକଙ୍କ ସହିତ କାଉନ୍ସିଲିଂ କରନ୍ତି। ବେଳେବେଳେ ହାତୀ ମଣିଷ ବିବାଦରେ ଏତେ ବଡ଼ ଉଗ୍ର ରୂପ ନେଇଯାଏ, ଯଦି ହାତୀରେ ମଣିଷକୁ ମାରିଦେଲା ଦେନ୍ ସେଠି ଲୋକ ପଚାରନ୍ତିନି, ରାବକୁ ବାଡ଼େଇବାକୁ ହେବ।
1: ଶୁଣିବାକୁ ପାଉଛୁ ଯେ ବନ୍ୟ କର୍ମଚାରୀଙ୍କ ଉପରେ ଆଟାକ୍ କରାଯାଉଛି,
0: ତା ରିଜିନ୍ ହେଉଛି ଯେତେବେଳେ ଯୋଉ ଲୋକର ଗୋଟେ ଧନ ଜୀବନ ପର୍ଟିକୁଲାର ଯେତେବେଳେ କ୍ଷତି ହୁଏ, ଲୋକ ରାଗ ମୁଖରେ ସେତେବେଳେ ଗୋଟେ ପ୍ରତିହିଂସା

0: ଋଣାତ୍ମକ ମନୋଭାବ ପରିପୋଷଣ
1: କରିବେ।
0: ତ ତାକୁ ସେମାନେ ରିଡ୍ୟୁସ୍ କରିବା ପାଇଁ ହାତୀମେରା ସାଥୀ ଯୋଉ ଟିମ୍ଟି ଅଛି ସେମାନେ ଯାଇ ସେଠି ପହଞ୍ଚନ୍ତି, ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନେ ଯାଇ ସେଠି ପହଞ୍ଚନ୍ତି ଏବଂ ଲୋକାଲ ୟୁଥ୍ ଯୋଉମାନେ ୱାଇଲ୍ଡ ଲାଇଫ୍ ୱିଙ୍ଗ ସହିତ ଆସୋସିଏଟେଡ୍, ଯୋଉମାନେ ତାଙ୍କ ସହିତ ଉତ୍ତପ୍ରଦ ଭାବେ ଜଡ଼ିତ ଭାବେ କାମ କରନ୍ତି,
1: ସେମାନେ
0: ସେ ସିଚୁଏସନ୍କୁ କମାଣ୍ଡ କ୍ୱାଇଟ୍ କରନ୍ତି ଏବଂ ସରକାର ଦେଖନ୍ତି ଏଇ ସଂସ୍ଥାଟା କେତେ ଥର ଏଇଭଳିଆ ଆକ୍ଟିଭିଟିଜ୍ କରିଛି, ତାକୁ ରେକର୍ଡ ବିଲ୍ଡ ଅପ୍ ମଧ୍ୟ କରାଯାଏ କରିକି ତାଙ୍କୁ
1: ପୁରସ୍କୃତ କରାଯାଏ। ତାଙ୍କୁ କିଛି ପ୍ରୋତ୍ସାହନ ରାଶି ଦିଆଯାଏ?
0: ନିଶ୍ଚିତ ରୂପେ ତାଙ୍କୁ ପ୍ରୋତ୍ସାହନ ରାଶି ତାଙ୍କୁ ଦିଆଯାଉଛି।
1: ସାର୍, ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କଣ ସବୁ ଯୋଜନା ପ୍ରସ୍ତୁତ କରାଯାଉଛି?
0: ହାତୀକୁ ସୁରକ୍ଷା ଦେବା ପାଇଁ ବା ହାତୀ ବାହାରକୁ ନ ଆସିବା ପାଇଁ ଯୋଉଠି ସମ୍ଭବ ଅଛି ଆମେ ତାକୁ ଟ୍ରେଞ୍ଚ କରିଛୁ, ଯୋଉଠି ସମ୍ଭବ ନାହିଁ ଟ୍ରେଞ୍ଚ ଖୋଳିବା ପାଇଁ ସେଠି ଆମେ ରାଣ୍ଡମ ରବର ୱାଲ୍ ଫର୍ମେସନ୍ କରିଛୁ, ଯୋଉଠି ଦିଟା ଯାକ ମେଟେରିଆଲ ଯାଇକି ପହଞ୍ଚି କାମ କରାଯାଇପାରୁନି ସେ ଜାଗାରେ ଆମେ ସୋଲାର ଫେନ୍ସ କରିଛୁ, ଏବଂ ଯୋଉଠି ଏଲିଫେଣ୍ଟ ମୁଭମେଣ୍ଟଟା ଫ୍ରିକ୍ୱେଣ୍ଟଲି ଅଛି ବା ଫ୍ରିକ୍ୱେନ୍ସି ଅଧିକା ଅଛି ସେ ଜାଗାରେ ଏଲିଫେଣ୍ଟ କରିଡର ବୋଲି ଆମେ ଗୋଟେ ଇୟର ମାର୍କ ରଖିଛୁ, ଏଇ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରି ୱାଇଲ୍ଡ ଆନିମଲ୍, ଗୋଟେ ସ୍ଥାନ ଆଉ ଗୋଟେ ସ୍ଥାନକୁ ଡେଫିନେଟଲି ଯିବା ଯିବ। ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ ଟୁ ଇଚ୍ ଅଦର, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋଡ୍ସ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ ଥିବା ଜାଗାରେ ଆମେ 2100-2200 ହାତୀ ପାଉଛେ ଏବଂ ନ୍ୟୁ ବେବି ବର୍ନ୍ସ ମଧ୍ୟ ଆସୁଛି। ମୋଷ୍ଟ ଅଫ୍ ଦ ଟାଇମ୍ ଆପଣ ଦେଖିବେ ମିଡିଆ କଭରେଜ କରୁଛନ୍ତି ଏଠି ହାତୀ ମୃତ୍ୟୁ ହେଲା, ସେଠି ହାତୀ ମୃତ୍ୟୁ ହେଲା, ଏଠି ହାତୀ ମୃତ୍ୟୁ ହେଲା। ମୁଁ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଦେଖିଲିନି ହାତୀ ଛୋଟ ହାତୀ ଜନ୍ମ କରିଛି, ଗୋଟେ ନେଗେଟିଭ ମେସେଜଟାକୁ ଆମେ ସ୍ପ୍ରେଡ୍ କରିଦେଉଛୁ ଇମିଡିଏଟଲି।
1: ନେଗେଟିଭ ଜିନିଷଟା ବି ସମସ୍ତେ ବହୁତ ଶୀଘ୍ର ଗ୍ରହଣ କରି ନିଅନ୍ତି ଆଉ ସେଟା ବି ମନ ଭିତରେ ପୁରା ମାନେ ଛାପି ହେଇକି
0: ରୁହେ, ଗୋଟେ ଫ୍ଲେଭର ଆଡେଡ୍ ଟାଇପ୍ର ସବଷ୍ଟାନ୍ସ ମିଳିଯାଏ ତାଙ୍କୁ। ଆମେ ଡେଫିନେଟଲି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବୁ, ବନ ପ୍ରଶାସନକୁ ଆମେ ଧନ୍ୟବାଦ ଦେବୁ, ଯେତେ ପିଆର୍ଆଇ ମେମ୍ବର୍ସ ଅଛନ୍ତି ପବ୍ଲିକ୍ସ ଅଛନ୍ତି ତାଙ୍କ ପାର୍ଟିସିପେସନ ଯୋଗୁଁ ଓନ୍ଲି ଆଜି ତା ସଂଖ୍ୟାଟା ଧୀରେ ଧୀରେ ବଢ଼ିକି 2100-2200 ଭିତରକୁ ଆମ ଆସିଛି। ଏଠି
1: ଏତେ ସବୁ କରିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଦେଖାଯାଉଛି ହାତୀ, ବାରା, ହେଟାବାଘ, ହରିଣ ଏମାନଙ୍କୁ ସବୁ ଶିକାର କରାଯାଉଛି। ଯେହେତୁ ଜଣେ ଆପଣ ହେଉଛନ୍ତି ବନାଞ୍ଚଳ ଅଧିକାରୀ, ଏହି ପ୍ରସଙ୍ଗକୁ ଆଧାର କରି କ'ଣ ଆପଣ ଆମ ଶ୍ରୋତାବନ୍ଧୁ ମାନଙ୍କୁ କହିବେ?
0: ଶିକାର କରିବା ଇତିହାସ ପୃଷ୍ଠରୁ ଯଦି ଆପଣ ଦେଖି ଆସିବେ, ପୌରାଣିକ ତଥ୍ୟରୁ ଯଦି ଆପଣ ଦେଖି ଆସିବେ, ଶିକାର କରିବାର ଗୋଟେ ପରମ୍ପରା ବା ପ୍ରଥା ରହିଆସିଛି। ତାର ମାନେ ନୁହେଁ ଆଜିକା ଡେଟ୍ରେ ମଧ୍ୟ ମଣିଷ ଶିକାର କରିବ। ସେତେବେଳେ ରାଜା ମହାରାଜାମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଶିକାର କରୁଥିଲେ, ନିଜର ଖୁସିଟାକୁ ଜାହିର କରିବା ପାଇଁ ଶିକାର କରୁଥିଲେ, ଯାହା
1: ପୌରାଣିକ
0: ଗ୍ରାଣ୍ଡ ପ୍ୟାରେଣ୍ଟସ୍। ଏ ପରମ୍ପରା ବା ପ୍ରଥାଟା ଅତୀତରୁ ଗଡ଼ି ଆସୁଥିଲା, ତାର ଅର୍ଥ ନୁହେଁ ଆଜିକା ଡେଟ୍ରେ ଆମେ ସେଟା କରିବା। ମୁଁ ଏଇଟାକୁ ଅସ୍ୱୀକାର କରିବିନି ମ୍ୟାଡାମ ଆଜିକା ଡେଟ୍ରେ ଶିକାର ହଉ ନାହିଁ, କିନ୍ତୁ ଆଜିକା ଡେଟ୍ରେ
1: ଶିକାରଟା କମି ଯାଇଛି।
0: ୟେସ୍, କିନ୍ତୁ ସେଠି ଆଉ ଗୋଟେ ସେମ୍ ଟାଇମ୍ରେ ଗୋଟେ ପ୍ରୋବ୍ଲେମ୍ ହେଉଛି, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାର ଆପଣଙ୍କର କୋର୍ଟରେ ଥିଲା କେସ୍ ପେଣ୍ଡିଂ ରହିଯାଏ, ସେତେବେଳେ କୋର୍ଟ ଏ କେସ୍ ଗୁଡ଼ିକୁ ଏତେ ଗୁରୁତ୍ୱ ନିଅନ୍ତି ନାହିଁ। କାହିଁକି ନା କୋର୍ଟର ବି ଗୋଟେ ଲିମିଟେସନ୍ସ ଅଛି। ଲିମିଟେସନ୍ସ କ'ଣ ନା ନମ୍ବର ଅଫ୍ ଜଜେସ୍ ଲେସ୍, ସେଥିରେ କେତେଜଣ ଆବସେଣ୍ଟ ଥିବେ, କେତେଜଣ ମାନେ ସ୍ପେସିଫିକାଲି ୱାଇଲ୍ଡ ଲାଇଫ୍ କେସେସ୍କୁ ଲିମିଟେଡ୍ ଜଜେସ୍ ଡିଲ୍ କରୁଥିବେ, ସେଥିରେ ୱାଇଲ୍ଡ ଲାଇଫ୍ କେସ୍ ଗୁଡ଼ିକ ରେଗୁଲାର ଇଣ୍ଟରଭାଲ୍ରେ ଟ୍ରାଏଲ୍ ହେଉନି। ତ ଆମେ ମଝିରେ ଗୋଟେ କନ୍ସେପ୍ଟ ତିଆରି କରୁଥିଲୁ, ଗୋଟେ ଯେମିତି ଲେଡିଜ୍ କେସ୍ରେ ଗୋଟେ ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉଛି, ଯେମିତି ଆପଣଙ୍କର ସେମିତି ବନ୍ୟପ୍ରାଣୀଙ୍କ କେସ୍ ପାଇଁ ଆଇଦର ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉ କିମ୍ବା ଗୋଟେ ଗ୍ରୀନ୍ କୋର୍ଟ ଫର୍ମେସନ୍ ହେଉ, ଯୋଉମାନେ ୱେଲ୍ ଆକ୍ୱେଣ୍ଟେଡ୍ ୱିଥ୍ ଦି ୱାଇଲ୍ଡ ଲାଇଫ୍ କେସେସ୍, କ୍ରିମିନାଲ୍ ଆକ୍ଟିଭିଟିଜ୍ ଉପରେ ଯୋଉମାନେ ଆକ୍ୱେଣ୍ଟେଡ୍ ଅଛନ୍ତି, ସେମାନେ ସେ କେସ୍ ଗୁଡ଼ିକୁ ଟ୍ରାଏଲ୍ କରନ୍ତୁ ଏବଂ ଦଣ୍ଡବିଧାନରେ ଆଉ କିଛି ପରିବର୍ତ୍ତନ ମଧ୍ୟ ଆଣନ୍ତୁ। ଯୋଡ଼େ ତିନିଟା କେସ୍ରେ ମଧ୍ୟ ବହୁତ ଲୋକଙ୍କୁ ମାନେ ସିଭିୟରଲି ପନିଶମେଣ୍ଟ ହେଇଛି, ବହୁତ ଖୁସି ଲାଗୁଛି। ଯୋଉ ଶିକାର କରିବା, ହାତୀଦାନ୍ତ ଟ୍ରେଡିଂ କରିବା, ବଜ୍ରକାତୁଆ ଟ୍ରେଡିଂ କରିବା, ଫରେଷ୍ଟ ହାଉସ୍ ଗୋଟେ ଓପନ୍ ଟ୍ରେଜରୀ ଅଫ୍ ଦି ଗଭର୍ଣ୍ଣମେଣ୍ଟ ଆଣ୍ଡ ଫର୍ ଦି ପିପୁଲ୍।
1: ମୋର ଆଲୋଚନା ଭିତରେ ଆପଣ କହିଥିଲେ ଯେ ଯୋଉ ଜନଜାତିମାନେ ରହିଛନ୍ତି ସେମାନେ ତାଙ୍କର ଜୀବିକା ପାଇଁ ଯୋଉ ପଶୁ ଶିକାର କରୁଛନ୍ତି, ତେଣୁ ତାଙ୍କ ଜୀବିକା ପାଇଁ ସେ କେମିତି ପଶୁ ଶିକାର ନ କରିବେ ସେଥିପାଇଁ କିଛି ସରକାର ବା ବନ ବିଭାଗ ଚେଷ୍ଟା କରୁଛନ୍ତି କି?
0: ବର୍ତ୍ତମାନ ରାଜ୍ୟ ସରକାର ଅତି ସୁନ୍ଦର କନ୍ସେପ୍ଟ ଗୋଟେ ତିଆରି କରୁଛନ୍ତି, ଆଦିବାସୀମାନଙ୍କର ଡେଭଲପମେଣ୍ଟ ଗୋଟେ ନାରା ହେଇକି ନ ରହୁ,
1: ଆଦିବାସୀ
0: କେମିତି ପରିଣତ ହେଇପାରିବ, ସେଥିପାଇଁ ମାନ୍ୟବର ଅନେବଲ୍ ଚିଫ୍ ମିନିଷ୍ଟର ମଧ୍ୟ ଏବେ ଗୋଟେ ରିସେଣ୍ଟଲି ଗୋଟେ ଭେରି ଶର୍ଟଲି ସୁନ୍ଦର ଡିସିସନ୍ଟେ ନେଇଛନ୍ତି। ଆଦିବାସୀ ମାନଙ୍କର କ'ଣ ୱାଣ୍ଟିଙ୍ଗସ୍ ଅଛି, କନ୍ସର୍ନ ଏରିଆର ବିଡିଓ ତହସିଲଦାର ଏମାନେ ଯାଇକି ଆଗ ତାଙ୍କର ୱାଣ୍ଟିଙ୍ଗସ୍ଟାକୁ ଆଗ ତାଙ୍କଠୁ ଗୋଟେ ଲିପିବଦ୍ଧ ଆକାରରେ ଆଣନ୍ତୁ। ପାନୀୟ ଜଳ ବ୍ୟବସ୍ଥା ହଉ, ଶିକ୍ଷା ବ୍ୟବସ୍ଥା ହଉ, ସ୍ୱାସ୍ଥ୍ୟ ବ୍ୟବସ୍ଥା ହଉ, ଗମନାଗମନ ହଉ, କ'ଣ କଲେ ତାଙ୍କର ଡେ ଟୁ ଡେ ଲାଇଭଲିହୁଡ଼ରେ ଚେଞ୍ଜେସ୍ ଆସିପାରିବ। ତ ସେମାନେ ଗଛକୁ ଦେବତା ବୋଲି ପୂଜା କରନ୍ତି, ଆଜିକା ଡେଟ୍ରେ ମହେନ୍ଦ୍ରଗିରି ରାଜା ବୋଲି ମହେନ୍ଦ୍ରଗିରି ପାହାଡ ପର୍ବତକୁ ଲୋକ ପୂଜା ଅର୍ଚ୍ଚନା କରୁଛନ୍ତି। ବୃକ୍ଷ ଦେବତାଙ୍କୁ ପୂଜା କରିବା ହଉଛି ଆମର ଗୋଟେ କଲଚର, ସେଟା ଯେ କେବଳ ଆଦିବାସୀଙ୍କ ପାଖରେ ଅଛି ସେଇଟା
1: ସଂସ୍କୃତି
0: ପରମ୍ପରାରେ ସେଟା ରହିଛି, ବୃକ୍ଷ ରାଜିକୁ ଆମେ ପୂଜା ଅର୍ଚ୍ଚନା କରିବା, ସେଟା କରିଥିବା ଯୋଗୁଁ ଆଜି ମଣିଷ ଜଗତଟା ବଞ୍ଚିଛି ଓନ୍ଲି ବିକଜ ଅଫ୍ ଦାଟ।
1: ଗଛ ଲତା ପଶୁପକ୍ଷୀ ପରସ୍ପର ପରିପୂରକ, ଯେମିତି ଆମ ସବୁ ଜୀବଙ୍କୁ ଭଲ ପାଉଛୁ ଆମ ବନ୍ୟପ୍ରାଣୀଙ୍କୁ ବି ସେମିତି ଭଲ ପାଇବା କଥା।
0: ଦେଖନ୍ତୁ ବିଜ୍ଞାନ ଯେତେ ଆଗକୁ ବି ଯାଉ, ପୌରାଣିକ ତଥ୍ୟ ଯାହା କହୁଛି ଆପଣଙ୍କର ପରମ୍ପରା ଆଉ ସଂସ୍କୃତିକୁ ଯିଏ ବଞ୍ଚେଇକି ରଖିଛି ସିଏ ଗୋଟେ ସୂତ୍ରରେ ବନ୍ଧା ହେଇକି ରହିଛି। ମାନବ ଜଗତକୁ ଗୋଟେ ସୂତାରେ ବାନ୍ଧି ରଖିବାର ନାଁ ହେଉଛି ଗୋଟେ ଧର୍ମ।
1: ଆଜ୍ଞା,
0: କିଛି ଦିନ ତଳେ ଦେଖିଥିବେ

0: ହାତୀ ଆସିକି ସିନ୍ଦୁର ଲଗେଇକି ବୁଲୁଥିଲା, ତା ମାଉଁ ତ ଧାନ କଲେକ୍ସନ କରୁଥିଲା, ତାକୁ ଦୀପଳା ଦଉଥିଲା, ସିଏ କିଛି ତା ନିଜ ପେଟ ପାଟଣା ପାଇଁ ରଖୁଥିଲା। ଆମେ ହାତୀଙ୍କୁ ଲକ୍ଷ୍ମୀଙ୍କ ବାହନ ହିସାବରେ ଆମେ ପୂଜା ଅର୍ଚ୍ଚନା କରୁଥିଲେ, କୁଲାର ମଧ୍ୟ ଦାନ ଦଉଥିଲେ। ସେଇ ପରମ୍ପରାଟା ଧୀରେ ଧୀରେ ଦେଖନ୍ତୁ ବନ୍ଦ ହେଲା। କାହିଁକି ନା ହାତୀ ଉପରେ ଥିଲା ଗୋଟେ ମାଉଁତଟେ ସବାର କରିକି ଆସିକି ଭିକ୍ଷାବୃତ୍ତି କଲା, ସେ ଗୋଟେ ରଙ୍ଗ ମେସେଜ ଗଲା, ବିଜନେସରେ କନ୍ଭର୍ଟ ହେଲା, ସର୍କସରେ ସେଇଟା ମଧ୍ୟ ୟୁଜ୍ ହଉଥିଲା, ତାକୁ ଧୀରେ ଧୀରେ ବନ୍ଦ କଲେ। ଗୋଟେ ୱାଇଲ୍ଡ ଆନିମଲ୍ର ଫ୍ରିଡମ୍ ଦରକାର, ରାଜା ହିସାବରେ ସେ ଚଳିବା ଦରକାର, ତା ନିଜ ଏରିଆରେ ସେ ବୁଲିବା ଦରକାର, ତାକୁ ବାନ୍ଧିକି ପ୍ରଶାସନିକ ବ୍ୟବସ୍ଥା ଭିତରକୁ ଟାଣି ଆଣିଲା ଭଳିଆ ତାକୁ ଆଣିକି ତାକୁ ଜବରଦସ୍ତି ନେଇକି ବୁଲେଇକି କୁହା, ଇଟ୍ ଇସ୍ ନଟ୍ ଦି ମାନେ ଗୋଟେ ଆମ ପ୍ରତି ଯେମିତି ଆମେ କହୁଛେ ଅମାନବିକତା କାର୍ଯ୍ୟକ୍ରମ ହଉଛି, ସେମିତି ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ଗୋଟେ
1: ଅମାନସିକ
0: ବ୍ୟବହାର ହଉଛି, ସେଟାକୁ ବନ୍ଦ କରିଦିଏ।
1: ସାର୍, ଜଙ୍ଗଲରେ ଏଇ ଯୋଉ ବନ୍ୟପ୍ରାଣୀଙ୍କର ଖାଦ୍ୟ ପାନୀୟ ଆଉ ତାଙ୍କର ବାସସ୍ଥାନକୁ ନେଇକି ଏବେ ସବୁ କଣ ସରକାର ନୂଆ ନୂଆ କିଛି ବ୍ୟବସ୍ଥା କରିଛନ୍ତି?
0: ଦେଖନ୍ତୁ, ବନ୍ୟପ୍ରାଣୀ ସଂରକ୍ଷଣର ସେଇଟା ହଉଛି ଗୋଟେ ମେଜର ପାର୍ଟ, ଆପଣ ଯୋଉ ପ୍ରଶ୍ନଟା କରୁଛନ୍ତି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ପାଇଁ ନିହାତି ରୂପେ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ପଏଣ୍ଟ ଅଫ୍ ଭ୍ୟୁରୁ ମୁଁ ଆପଣଙ୍କୁ କହୁଛି। ଚନ୍ଦକା ବନ୍ୟପ୍ରାଣୀ ମାନଙ୍କରେ ଆପଣ ଦେଖିବେ ଆମେ ମେଗା ୱାଟର ବଡି ସବୁ ଫ୍ରେମିଂ କରୁଛୁ। 100% ଆସ୍ୟୁର ହେବେ ଯେ ସେ ଯୋଉ ମେଗା ୱାଟର ବଡି ଯୋଉ ୱାଟରଟା ଆମେ ରିଷ୍ଟୋର କରି ରଖୁଛେ ବର୍ଷା ଜଳଟାକୁ, ସେଟା ହୋଲ୍ ଥ୍ରୁ ଦ ମାନେ ସମର ସିଜନଟାକୁ ସେ କଭର କରିବ। ଯେତେବେଳେ ଗୋଟେ ବନ୍ୟପ୍ରାଣୀଟିଏ ସଂଘର୍ଷ କରୁଛି ପାଣି ଦିବନ୍ଧା ପିଇବା ପାଇଁ 4 ମାସ, ଯଦି ଆପଣ ବର୍ଷା ଜଳଟାକୁ ସ୍ଥଗିତ ରଖିକି ସେ 4 ମାସଟାକୁ 2 ମାସ କଭର କରିଦେଉଛନ୍ତି, ଇଟ୍ ଇଜ୍ ଅଲ୍ସୋ ୱାନ୍ କାଇଣ୍ଡ ଅଫ୍ କନ୍ଜରଭେସନ୍ ଆକ୍ଟିଭିଟିଜ୍। ଏବଂ ଛୋଟ ଛୋଟ ୱାଟର ବଡି ଗୁଡ଼ିକୁ ଆମେ ରିନୋଭେଟ୍ କରିକି ଗୋଟେ ମେଗା ୱାଟର ବଡିରେ କନ୍ଭର୍ଟ କରୁଛୁ, ଯୋଉଟା ସେଇ 2 ମାସଟାକୁ ଏଗେନ୍ ଆମେ ଟ୍ରାଏ କରୁଛୁ 3 ମାସକୁ କନ୍ଭର୍ଟ କରିବାକୁ।
1: ଖାଦ୍ୟ ପାଇଁ ସାର୍, ବାଉଁଶ ହଉଛି ହାତୀମାନଙ୍କର ମାନେ ପ୍ରିୟ ଖାଦ୍ୟ, ସେମିତି କିଛି ବାଉଁଶ ଗଛ ଲଗେଇବା ଜଙ୍ଗଲରେ?
0: ଦେଖନ୍ତୁ, ବାଉଁଶଟା ହାତୀର ଗୋଟେ ପ୍ରିୟ ଖାଦ୍ୟ ଆମେ ଜେନେରାଲି ଭାବୁଛେ। ଆମର ଯାହା ଏକ୍ସପିରିଏନ୍ସ କହୁଛି 2020-21 ବେଳକୁ ଚନ୍ଦକା ବନ୍ୟପ୍ରାଣୀ ମାନଙ୍କ ଭିତରେ ବାଉଁଶ ଗଛରେ ସମସ୍ତ ଛୋଟ ବଡ ଯେତେ ବାଉଁଶ ଗଛଥିଲା ସବୁଥିରେ ଫୁଲ ଫୁଟିଲା, ତାକୁ କୁହାଯାଏ ଗୋଟେ ଗ୍ରେଗାରିୟସ୍ ଫ୍ଲାୱରିଂ ବୋଲି ତାକୁ କୁହାଯାଏ। ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଥିଲା ମରିବ, ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟରରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ୍ ହେବା ପାଇଁ 2-4 ବର୍ଷ ସମୟ ତାକୁ ଲାଗେ। 4 ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ୍ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ। ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା, କିନ୍ତୁ ଫର୍ଚୁନେଟ୍ଲି ଯୋଉ ବାଉଁଶ ଫୁଲ ହୋଇଥିଲା ନେକ୍ସଟ 5th ଇୟର ବେଳକୁ ସେ ବାଉଁଶ ଗୁଡିକ ନ୍ୟାଚୁରାଲ ରିଜେନେସନ୍ ଆସିଲା, ଗୋଟେ ପ୍ରୋଫ୍ୟୁଜ୍ଲି ନ୍ୟାଚୁରାଲ ରିଜେନେସନ୍ 2025-26 ବେଳକୁ ପଳେଇ ଆସିଲା। ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି, ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଆଉ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା ଭିତରେ ଆଡ୍ କରିବାକୁ ଚାହୁଁଛୁ, ଯୋଉ ରାଇଜୋମ୍ ବାଉଁଶ କିଛି ନ୍ୟୁଟ୍ରାନ୍ସ କିଛି ଆଣିକି ତା ଭିତରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ। କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେସନ୍ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ 3-4 ବାସସ୍ଥାନ ତାଙ୍କର ଡେଭଲପ୍ ହେଇଛି। ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟାଟ୍ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ୍ ହାବିଟାଟ୍ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ୍ ହେଇଛି, ତାକୁ ରେଷ୍ଟିଂ ହାବିଟାଟ୍, ଫିଡିଂ ହାବିଟାଟ୍, ବିଭିନ୍ନ ପ୍ରକାର ହାବିଟାଟ୍ କନ୍ଜରଭେସନ୍ ଆକ୍ଟିଭିଟିଜ୍ଟା ତା ଭିତରେ ଗୋଟେ ସଡନ୍ଲି ଡେଭଲପ୍ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ବଡି ଯେତେବେଳେ ତିଆରି କରୁଛୁ, ତ ସେମାନେ ଜଳ କ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ୍ ଅଛି ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କନ୍ଜ୍ୟୁମ୍ କରିବା।
1: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନାକୁ ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇ ପାରିବେ?
0: ଦେଖନ୍ତୁ, କେତେବେଳେ ଗୋଟେ କନ୍ସେପ୍ଟ ଥିଲା ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାହଉଥିଲା, ବନ୍ୟପ୍ରାଣୀକି ତା ଭିତରେ ସେମାନେ ନଉଥିଲେ, ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନ୍ସେପ୍ଟ ତିଆରି କରିଛନ୍ତି 2017-18 ଗୋଟେ ଇକୋ ଟୁରିଜିମ୍ କନ୍ସେପ୍ଟ ଗୋଟେ ତିଆରି କରିଛନ୍ତି। ଇକୋ ଟୁରିଜିମ୍ କନ୍ସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ୍ ରହିବ ଇନ୍ସାଇଡ୍ ଦି ଫରେଷ୍ଟ, ଆମ ଅଞ୍ଚଳରେ ଆମ ରାଜ୍ୟରେ ଆମ ପାଖରେ ଯୋଉ ରିସୋର୍ସେସ୍ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ ନିଜ ଆଖିରେ ଦେଖିବେ। ସପୋଜ ଆପଣ ଆଜିକା ଡେଟ୍ରେ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ ପାର୍କକୁ ଯାଆନ୍ତୁ, 100% ସାଇଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ଟାକୁ ମଧ୍ୟ ତା ସହିତ ଆଟାଚ୍ କରୁଛୁ ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନ୍ଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶରୁ ମଧ୍ୟ ବାଘ ଆସିକି ଓଡ଼ିଶାରେ ସେଲ୍ଟର ନେଉଛି। କହିବାର ସେନ୍ସ ହେଲା, ଯେତେ ପବ୍ଲିକ ପାର୍ଟିସିପେସନ୍ ବଢିବ, ସେମାନେ ତାକୁ ସୋସିଆଲ ମିଡିଆରେ ହାଇଲାଇଟ୍ କରିବେ। ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ସମ୍ଭବ, ମୁଁ ଯାଇଥିଲି ଭିତରକନିକା, ସେଠି ଦେଖିଲି ଏତେ ପରିମାଣ ଏତେ ବଡ ବଡ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନ୍ଟା ଗୋଟେ ଏତେ ବଡ ଷ୍ଟ୍ରେଙ୍ଗଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକ୍ନେସ୍ଟାକୁ ଆପଣ ଷ୍ଟ୍ରେଙ୍ଗଥରେ କନ୍ଭର୍ଟ କରିବେ, ଡେଫିନେଟ୍ଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ଲୋ।
1: ଯାହା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତା ବନ୍ଧୁମାନଙ୍କୁ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଥ୍ୟାଙ୍କ ୟୁ ଟୁ ଅଲ୍ ଅଫ୍ ୟୁ। ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ।
1: ଏତଳ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଆକାଶେ କି ରଙ୍ଗ ଲାଗିଲା ଚଳଚ୍ଚିତ୍ରରୁ। ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ପରବର୍ତ୍ତୀ ଗୀତଟି ତୋ ପାଇଁ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର, ନିଜସ୍ୱ ସଙ୍ଗୀତରେ ଗୀତିକାର ମନମନ୍ଥ ମିଶ୍ର।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସୃଷ୍ଟି ସରଞ୍ଜନା ତ୍ରିପାଠୀ।

ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରକୁ ସ୍ୱାଗତ କରୁଛି। ମୁଁ ସୃଷ୍ଟି, ନମସ୍କାର।

ଗର୍ଭାବସ୍ଥା ଜଣେ ନାରୀ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଆନନ୍ଦଦାୟକ ଏବଂ ପରିବର୍ତ୍ତନଶୀଳ ସମୟ। ଏହା ନାରୀତ୍ୱରୁ ମାତୃତ୍ୱକୁ ଏକ ସୁନ୍ଦର ଯାତ୍ରା। ଏହି ସମୟରେ ଜଣେ ମହିଳାଙ୍କ ଶରୀରରେ ଏକ ନୂତନ ଜୀବନ ଗଢ଼ି ଉଠିଥାଏ, ଯାହା ପ୍ରକୃତିର ଏକ ଅଦ୍ଭୁତ କାରୁକାର୍ଯ୍ୟ। ସେଥିପାଇଁ ଏହି ସମୟରେ ସତର୍କତାର ବିଶେଷ ଆବଶ୍ୟକ ଥାଏ। ତେବେ ସୁସ୍ଥ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା, ଔଷଧ, ସତର୍କତା ଏବଂ ବ୍ୟାୟାମ ଜରୁରୀ। କଞ୍ଚା ଅଣ୍ଡା, ଅଧାରନ୍ଧା ମାଂସ ଏବଂ ଅପରିଷ୍କାର ଫଳ ଓ ପନିପରିବା ଖାଇବା ନାହିଁ। ଧୂମପାନ, ମଦ୍ୟପାନ, ଅତ୍ୟଧିକ ଚା, କଫି ଏବଂ ଭାରି କାମଠାରୁ ଦୂରେଇ ରହିବା ଦେହ ପାଇଁ ଭଲ। ଟ୍ରାନ୍ସଫେଟ୍, ପ୍ରୋସେସ୍ ଫୁଡ୍ ଏବଂ ଅଧିକ ଲୁଣିଆ ଖାଦ୍ୟ ମଧ୍ୟ ଦେହ ପାଇଁ ହାନିକାରକ ହୋଇଥାଏ। ସେହିପରି ହାଇ ହିଲ୍ ଜୋତା ପିନ୍ଧିବା ନାହିଁ ଏବଂ କମ୍ପ୍ୟୁଟର ଏବଂ ମୋବାଇଲ୍ ସ୍କ୍ରିନ୍ରୁ ଯେତେ ହେଉଛି ସେତେ ଦୂରତା ରକ୍ଷା କରିବା। ଏଥିସହ ପ୍ରତି 3-4 ମାସରେ ଥରେ ଡାକ୍ତର

ପାଖକୁ ଯାଇ ପରୀକ୍ଷା କରିବା। ଫୋଲିକ୍ ଏସିଡ୍ ଏବଂ ଭିଟାମିନ୍ ଡି ସପ୍ଲିମେଣ୍ଟ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନେବା। ଜ୍ୱର ପେଟ ଯନ୍ତ୍ରଣା ହେଲେ ତୁରନ୍ତ ଡାକ୍ତରଙ୍କୁ ଭେଟିବା। ଏଥିସହ ଅତ୍ୟଧିକ ଋତୁସ୍ରାବ ସହ ଶିଶୁର ହଲଚଲ କମ୍ ଅନୁଭବ ହେଲେ ମଧ୍ୟ ଡାକ୍ତରଙ୍କ ସହ ଭେଟିବା ଦରକାର। ପର୍ଯ୍ୟାପ୍ତ ନିଦ୍ରା ଓ ଆରାମର ମଧ୍ୟ ଏହି ସମୟରେ ଯଥେଷ୍ଟ ଆବଶ୍ୟକତା ରହିଥାଏ ଏବଂ ମା'କୁ ଖୁସି ଓ ଚାପମୁକ୍ତ ରହିବା ମଧ୍ୟ ନିହାତି ଜରୁରୀ। ଗର୍ଭବତୀ ମହିଳାଙ୍କୁ ପରିବାରର ସ୍ନେହ ଯତ୍ନ ଏବଂ ସହଯୋଗର

0: ତାହା କେବଳ ଯେ ଶାରୀରିକ ପରିବର୍ତ୍ତନ ନୁହେଁ, ବରଂ ଏହା ଏକ ମାନସିକ ଓ ଭାବପ୍ରବଣର ଯାତ୍ରା। ସଠିକ୍ ଯତ୍ନ ଏବଂ ସଚେତନତା ଦ୍ୱାରା ହିଁ ଏହି ସମୟକୁ ସୁଖଦ କରାଯାଇପାରିବ ଏବଂ ଏଥିସହ ଏକ ସୁସ୍ଥ ଶିଶୁକୁ ସ୍ୱାଗତ କରାଯାଇପାରିବ। ଶିଶୁର ସାମଗ୍ରିକ ବିକାଶ ପାଇଁ ଏକ ସନ୍ତୁଳିତ ଏବଂ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ପିଲାଦିନର ଖାଦ୍ୟପେୟ କେବଳ ଶାରୀରିକ ବୃଦ୍ଧି ନୁହେଁ, ବରଂ ମାନସିକ ବିକାଶ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରେ। ତେବେ ଚାଲନ୍ତୁ ଶୁଣିବା ଏକ ସାକ୍ଷାତକାର, ଯାହାର ବିଷୟ ହେଲା ଶିଶୁଙ୍କ ସଠିକ୍ ପୋଷଣ କେତେ ଆବଶ୍ୟକ। ନମସ୍କାର, ଆପଣଙ୍କ ପରିଚୟ।
1: ନମସ୍କାର, ମୁଁ ଡକ୍ଟର ହରିପ୍ରସାଦ ରଥ, ସରକାରୀ ଆୟୁର୍ବେଦ ଚିକିତ୍ସକ ଜଣେ, କୋରାପୁଟରେ ବର୍ତ୍ତମାନ କାର୍ଯ୍ୟରତ।
0: ସାର୍, ଆଜି ଆମ ଆଲୋଚନାର ବିଷୟ ଅଛି ଶିଶୁଙ୍କ ସଠିକ୍ ପୋଷଣ କେତେ ଆବଶ୍ୟକ। ତେବେ ପ୍ରଥମେ କୁହନ୍ତୁ, ଶିଶୁର ସଠିକ୍ ପୋଷଣ କାହିଁକି ଜରୁରୀ?
1: ଯାହାକି ଆପଣମାନେ ଜାଣିଛନ୍ତି, ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ଜୀବର ଖାଦ୍ୟ ହେଉଛି ତାଙ୍କର ଜୀବନ ଧାରଣର ଏକମାତ୍ର ଆଧାର, ଖାଦ୍ୟ ଆଉ ଜଳ। ତ ଏଇ ଦିଟା ଯେତେବେଳେ ଜନ୍ମ ହୁଏ ଶିଶୁଟି, ସେତେବେଳେ ତା ମା କ୍ଷୀର ଉପରେ ସେ ଡିପେଣ୍ଡେଣ୍ଟ ରହେ, ମାନେ ନିର୍ଭରଶୀଳ ରହେ, ମା କ୍ଷୀର ଦ୍ଵାରା ସେ ପରିପୋଷିତ ହୁଏ। ତା ପୂର୍ବରୁ ଯେତେବେଳେ ଗର୍ଭରେ ଥାଏ, ସେତେବେଳେ ମା ଯୋଉ ଯାହା ଖାଦ୍ୟ ଖାଏ, ତାର ରକ୍ତ ଦେଇକି ତାର ପରିପୋଷଣ କରା ହେଇଥାଏ। ତେଣୁ ବର୍ତ୍ତମାନ ପିଲାଟା ଜନ୍ମ ହେଲା ପରେ ପିଲାର ଯୋଉ ଯାବତୀୟ ଆବଶ୍ୟକତା, ଯାବତୀୟ ମାଇଲଷ୍ଟୋନ୍ ଡେଭଲପମେଣ୍ଟ ବୋଲି ଯୋଉ କୁହାଯାଏ, ମାଇଲଷ୍ଟୋନ୍ ଡେଭଲପମେଣ୍ଟ ପାଇଁ ଯେତିକ ସୁଷମ ଖାଦ୍ୟ ଆବଶ୍ୟକ, ଯୋଉ ସମୟରେ ଯୋଉ ଖାଦ୍ୟ ଆବଶ୍ୟକ, ସେଇ ସମୟରେ ସେଇ ଖାଦ୍ୟ ତା ପାଇଁ ଆମର ଯୋଗାଇବା ଦ୍ଵାରା ତାର କ୍ରମ ବିକାଶ, ମାନେ ଯୋଉଟା ଯୋଉ ବୟସରେ ହବା କଥା ସେଇ ବୟସରେ ସେଇ ବିକାଶଟା ତାର ହୋଇଥାଏ।
0: ସାର୍, ତେବେ ଯଦି ପୋଷଣର ଅଭାବ ହଉଛି ଶିଶୁକୁ, ତା ଉପରେ କଣ ପ୍ରଭାବ ପଡେ?
1: ପୋଷଣର ଅଭାବ ମାନେ ଆପଣ ବୁଝିବାକୁ ପଡିବ ଯେ କିଛି ଜିନିଷ ଆମେ ଧରନ୍ତୁ ଖାଦ୍ୟ ତାକୁ ଦେଲେ କିନ୍ତୁ ତାର ଶରୀରରେ ଅବଶୋଷଣ ହେଲାନି, ସେଟା ମଧ୍ୟ ପୋଷଣର ଅଭାବ ହୋଇପାରେ। କିମ୍ବା ଆମେ ଖାଦ୍ୟ ତାକୁ ଦେଲେ ନାହିଁ, ସେଟା ମଧ୍ୟ ପୋଷଣର ଅଭାବ ହୋଇପାରେ। ତେଣୁ ଅଧିକାଂଶ ଜାଗାରେ କଣ, ମାଲ ନ୍ୟୁଟ୍ରିସନ, ଯୋଉ ପୋଷଣାଭାବ ଯୋଉଟା ହଉଛି, ତାର ମୁଖ୍ୟ କାରଣ ହେଲା ଆମେ ଅନହାଇଜେନିକ, ମାନେ ଯୋଉଟା କି ଅସ୍ୱାସ୍ଥ୍ୟକର ପରିବେଶର ଖାଦ୍ୟ, ଯୋଉଗୁଡାକ କି ଅଖାଦ୍ୟ, ମାନେ ଯେମିତିକି ଆମର କୋରାପୁଟ ଜିଲ୍ଲାରେ କହିବାକୁ ଗଲେ ଯେମିତି ବହୁତ ଟ୍ରାଇବାଲ ଯୋଉ ଦୁର୍ଗମ ଅଞ୍ଚଳ ସବୁ ରହୁଛି, ସେଇ ଅଞ୍ଚଳ ଯାକରେ ସେମାନେ ଯାହା ସେମାନଙ୍କର ଖାଦ୍ୟଟା ସେଇଟାକୁ ହିଁ ସେ ପିଲାମାନଙ୍କୁ ଦିଅନ୍ତି। ତଦ୍ୱାରା କଣ ହୁଏ, ସେମାନେ କୁପୋଷିତ ହୁଅନ୍ତି, ତାଙ୍କୁ ଖାଦ୍ୟ ମିଳେ କିନ୍ତୁ ସେଇ ଯୋଉ ପରିମାଣର ତାଙ୍କୁ ସୁଷମ ବଣ୍ଟନ ତାଙ୍କ ଶରୀରରେ ହବା ଦରକାର, ଆମର ଯେମିତି ପୁଷ୍ଟି ସାର, ସ୍ନେହ ସାର, ଶ୍ୱେତ ସାର, ଏସବୁ ଯାକ ହେଇପାରେ ନାହିଁ, ସେଇଥିପାଇଁ ସେମାନେ କୁପୋଷିତ ହୁଅନ୍ତି।
0: ଶିଶୁ ପାଇଁ ସଠିକ୍ ଆହାରର ମୁଖ୍ୟ ଉପାଦାନ ଗୁଡିକ ସବୁ କଣ?
1: ଶିଶୁ ପାଇଁ ସଠିକ ଆହାରର ମୁଖ୍ୟ ଉପାଦାନ କହିଲେ ଆମେ ବୟସ ଅନୁସାରେ ବୁଝିବାକୁ ପଡିବ, କୋଉ ବୟସରେ କୋଉ ଖାଦ୍ୟ। ଯେମିତିକି 6 ମାସ ପର୍ଯ୍ୟନ୍ତ ଆମେ ଏକ୍ସକ୍ଲୁସିଭ ବ୍ରେଷ୍ଟ ମିଲ୍କ, ମାନେ ପ୍ରତ୍ୟେକ ଶିଶୁର ଜନ୍ମ ଠାରୁ 6 ମାସ ପର୍ଯ୍ୟନ୍ତ ତାର ମା କ୍ଷୀର ହିଁ ତା ପାଇଁ ବହୁତ ଉପକାରୀ ବୋଲି କୁହାଯିବ। ଯଦି ମା କ୍ଷୀର ନ ମିଳିପାରିଲା, ଆମେ ଅଲ୍ଟରନେଟିଭ ଚିନ୍ତା ବି କରୁଛେ, କିନ୍ତୁ ମା କ୍ଷୀରଟା ହଉଛି ସବୁଠାରୁ ଉପକାରୀ। 6 ମାସ ପରେ ତାକୁ ସିଝା ଭାତ, ଯୋଉଟା ଆମର ଯୋଉଗୁଡାକ କି ସିଝା ପନିପରିବା ଜିନିଷ ଆଉ ଡାଲି ପାଣି, ଏସବୁ ଯାକ ଆମେ ଧୀରେ ଧୀରେ ତାକୁ ଆଡିକ୍ସନ କରେଇବା, ତାର ଧୀରେ ଧୀରେ ବଢେଇବା ଦ୍ୱାରା ତାର ଖାଦ୍ୟର ପରିମାଣ ଆଉ ଖାଦ୍ୟର ପୋଷକ ତତ୍ତ୍ୱ ଏଗୁଡାକ ତା ଶରୀର ଭିତରେ ଧୀରେ ଧୀରେ ଆବଜର୍ପସନ କ୍ରମ ଅବଧିଷ୍ଣୁ ଭାବେ ଧୀରେ ଧୀରେ ହୁଏ। ହଠାତ୍ ଆମେ ଯଦି ତାକୁ ବେଶୀ ଭାତ ଦେଇଦେବା, ସେ ତ ଖାଇପାରିବନି, ଓଲଟା ବାନ୍ତି କରିବ। ତେଣୁ ଧୀରେ ଧୀରେ କମ୍ କମ୍ କରିକି ତାର କ୍ରମ ଅନୁସାରେ, ବୟସ ଅନୁସାରେ ତାକୁ ବଢାଯାଏ। ଧୀରେ ଧୀରେ ତାକୁ ସଲିଡ୍ ଫୁଡ୍, ପ୍ରଥମେ ଲିକ୍ୱିଡ୍ ଫୁଡ୍ ଦିଆଯାଏ, ଯୋଉଟା କି ଇଜିଲି ପାଲେଟେବୁଲ, ମାନେ ଯୋଉଟା କି ସାଙ୍ଗେ ସାଙ୍ଗେ ବଡିରେ ଅବଜର୍ଭ ହେଇପାରିବ। ଆଉ ତାପରେ ପରବର୍ତ୍ତୀ ଷ୍ଟେଜରେ ସଲିଡ୍ ଫୁଡ୍, ଯେତେବେଳେ ଦାନ୍ତ ଉଠିବା ଷ୍ଟାର୍ଟ ହବ କିମ୍ବା ଦାନ୍ତ ଉଠିବା ପାଇଁ ସେ ଚୁବେଇ ଚୁବେଇ ଯେତେବେଳେ ଇଏ କରିବ, ସେତେବେଳକୁ ତାର ଦାନ୍ତ ଦ୍ଵାରା ସେଇଟା ସଲାଇବା ଦ୍ଵାରା ଅବଶେଷିତ ହେଇକି କଠିନ ଜିନିଷ ମଧ୍ୟ ସେ ଖାଇପାରିବ। ତେଣୁ ଆମର ଦେଖିଥିବେ ସମନ୍ଵିତ ଶିଶୁ ବିକାଶ ଯୋଜନା ICDS ଯୋଉ ପ୍ରୋଜେକ୍ଟ ରହୁଛି, ସେମାନଙ୍କର ଗୋଟେ ଚାର୍ଟ ରହୁଛି, ସେ ଅନୁସାରେ ଆମର ଅଙ୍ଗନବାଡି ଦିଦିମାନେ ବିଭିନ୍ନ ପ୍ରକାର ଚୁଡା, ଛତୁଆ ଆଉ ଲଡୁ, ବାଦାମ ଲଡୁ, ତାପରେ ସିଝା ପନିପରିବା, ସିଝା ଭାତ, ଏସବୁ ଯାକ ବହୁତ ପ୍ରକାରର ସିକ୍ୱେନ୍ସ ଅନୁସାରେ ଦିଅନ୍ତି। ଏକାଥରେ ଦିଆ ହବନି କି

0: ବିଲକୁଲ ନ ଦେଇକି ତାକୁ ରଖିହବ।
1: କୁପୋଷଣ କଣ ଏବଂ ଏହାର କଣ ପ୍ରଭାବ ପଡେ ଶରୀର ଉପରେ?
0: ମୁଁ ଯେମିତି କହିଲି କୁପୋଷଣ ମାନେ ଅବଶୋଷିତ ନ ହେଲା, ଖାଦ୍ୟ ପାଉଥିବ ଅବଶୋଷିତ ହବନି ଶରୀରରେ, କିମ୍ବା ଖାଦ୍ୟ ହିଁ ପାଉନଥିବ, ସେଇଟା ହଉଛି କୁପୋଷଣ। ଆଉ ତାର କୁପ୍ରଭାବ କଣ, ଶରୀରରେ ଯଦି ତାର ମାଇକ୍ରୋ ନ୍ୟୁଟ୍ରିଏଣ୍ଟ ଯେଉଁ ଯେଉଁ ପୋଷକ ତତ୍ଵ ତାର ଆବଶ୍ୟକ ସେଗୁଡାକ ଯଦି ନ ମିଳିଲା ତାର ବିକାଶ ହେଇପାରିବ ନାହିଁ। ବିକାଶ ଯେତେବେଳେ ହେଇପାରିବ ନାହିଁ, ମୁଖ୍ୟତଃ ଆମର ବ୍ରେନର ମାନେ ମସ୍ତିଷ୍କର ବିକାଶ ମଧ୍ୟ ଠିକରେ ନ ହେବା ଦ୍ଵାରା ତାର ଯାବତୀୟ ନର୍ମାଲ ଯେମିତି ଖେଳିବା ଖାଇବା ଏସବୁ ଯାକ ହେଇପାରିବ ନାହିଁ। ଆଉ ଉତ୍ତେଜିତ ପିଲା ରହିବ ସଦାବେଳେ, ତାପରେ କୃମି ମଧ୍ୟ ଆମର ଯୋଉ କେଞ୍ଚୁଆ କୁହନ୍ତି, ଦଶିପୋକ କୁହନ୍ତି, ହୁକ୍ୱାମ, ସେ ଇନଫେଷ୍ଟେସନ ହେଇଗଲା ପରେ ଯାହା ଖାଇବା ସେଗୁଡାକ ମଧ୍ୟ ସେ ମାନେ କୃମି ସେଗୁଡାକୁ ଅବଶୋଷିତ କରିନବ, ଶରୀରରେ କିଛି ଲାଗିବନି, ଧୀରେ ଧୀରେ ପିଲାଟା ଶୁଖିକି ମୃତ୍ୟୁ ମଧ୍ୟ ହେଇଯାଇପାରେ।
1: ଶିଶୁକୁ ବର୍ତ୍ତମାନର ଯୋଉ ଜଙ୍କ ଫୁଡ ସବୁ ରହିଛି ତାହା ଦେଲେ ଏହାର କଣ କୁପ୍ରଭାବ ପଡେ?
0: ଜଙ୍କ ଫୁଡ ର ମୁଖ୍ୟ କୁପ୍ରଭାବ ହେଲା ସେଥିରେ ମେଦ ବହୁଳତା। ପିଲାମାନଙ୍କର କଣ ଶରୀରରେ ଶକ୍ତିର ଠିକରେ ଅବଶୋଷିତ ତାର ଶକ୍ତି ଯେମିତି ଯେତିକ ମିଳିବା କଥା ବଡିକୁ ଶରୀରକୁ, କିମ୍ବା ତାକୁ ଯେତିକ ପରିମାଣରେ ତାର ପୋଷକ ତତ୍ଵ ମିଳିବା କଥା ସେତିକ ମିଳିବା ବଦଳରେ ସେଥିରେ ଫ୍ୟାଟ ହିସାବରେ ସେ ବଡିରେ ଗୋଟେ ଏକ୍ସଟ୍ରା ମାନେ ଅତିରିକ୍ତ ଗୋଟେ ବ୍ୟାଗ ଟାଇପର ଚର୍ବିର ଅତିରିକ୍ତ ବ୍ୟାଗ ହେଇକି ଗୋଟେ ରହେ, ଯଦ୍ୱାରା କି ପିଲାଟା ମୋଟା ଦେଖାଯାଏ। ଜଙ୍କ ଫୁଡରେ ଅଧିକାଂଶ ପିଲା ମୋଟା ହେଇଯାନ୍ତି, କିନ୍ତୁ ସେଇଟା ଆମର ଶରୀରର କୌଣସି ପ୍ରକାର କାମରେ ଆସେନି। ପରବର୍ତ୍ତୀ କାଳରେ ଯେତେବେଳେ ଧୀରେ ଧୀରେ ପିଲାଟି ବଡ ହୁଏ ତାର ବହୁତ ପ୍ରକାର ଚର୍ମ ରୋଗ ଆଉ ଶାରୀରିକ ତ୍ରୁଟି ତଥା ବିଭିନ୍ନ ପ୍ରକାର ଆମର ଜୀର୍ଣ୍ଣ ଶକ୍ତି ମାନେ GI ଟ୍ରାକ୍ଟ ଯୋଉଟାକି ଆମର ହଜମ କରିବା ଖାଦ୍ୟ ପ୍ରଣାଳୀର ବିଭିନ୍ନ ପ୍ରକାର ରୋଗ, ସର୍ଦ୍ଦି ଥଣ୍ଡା ବିଭିନ୍ନ ପ୍ରକାର ରୋଗ ସବୁ ଆସିପାରେ।
1: ତେବେ ସାର୍, ଶିଶୁର ସଠିକ ପୋଷଣରେ ଗୋଟେ ମାଆର ଭୂମିକା କଣ ରହିଛି?
0: ମୁଖ୍ୟତଃ ମାଆର ଭୂମିକା ହିଁ ବେଶୀ ରହିଛି। ଶିଶୁର ସଠିକ ପୋଷଣ କିମ୍ବା ଶିଶୁର ବିକାଶ ପ୍ରତ୍ୟେକ ମା ପାଇଁ ହଉଛି ବହୁତ ଉପଯୋଗୀ ଆଉ ମା ପାଇଁ ଦାୟିତ୍ୱ ମଧ୍ୟ। ତେଣୁ ମା ଯଦି ତାକୁ ଠିକରେ ଠିକ ସମୟରେ ଠିକ ପରିମାଣରେ ସୁଷମ ବଣ୍ଟନରେ ଯଦି ଖାଦ୍ୟ ତାକୁ ଦେଇ ନ ପାରିଲା ସେତେବେଳେ ପିଲାର ବିକାଶ ବାଲ୍ୟାବସ୍ଥାରୁ ଯଦି ମା ତାକୁ ଠିକରେ ତାର ପରିପୋଷଣ କରିପାରେ ତଦ୍ୱାରା ଉପଯୋଗୀ ଗୋଟେ ମାନେ ସୁସ୍ଥ ସମାଜ ଗଠନରେ ଗୋଟେ ଛୋଟ ପିଲାଟାର ବଡ଼ ହେଲା ପରେ ଭଲ ଭୂମିକା ହେଇପାରିବ।
1: ସରକାରୀ ଯୋଜନା ମାନ ସବୁ ଶିଶୁ ପୋଷଣକୁ କିପରି ସମର୍ଥନ କରୁଛନ୍ତି?
0: ସରକାରୀ ଯୋଜନା ତ ବହୁତ ପ୍ରକାର ସମର୍ଥନ, କାରଣ ପ୍ରଥମେ ଗୋଟିଏ ସୁସ୍ଥ ଶିଶୁ ଦ୍ଵାରା ହିଁ ସୁସ୍ଥ ସମାଜ ଗଠନ ହେଇପାରିବ। ସେଥିପାଇଁ ଗୋଟେ ବିଭାଗ ବର୍ତ୍ତମାନ ଅଛି ଯୋଉଟାକି ସମନ୍ୱିତ ଶିଶୁ ବିକାଶ ଯୋଜନା କୁହାହଉଛି। ସମନ୍ୱିତ ଶିଶୁ ବିକାଶ ଯୋଜନା କଣ ପାଇଁ ନା, ଶିଶୁର ବିକାଶ କ୍ରମବର୍ଦ୍ଧିଷ୍ଣୁ ବିକାଶ, ତା ସହିତ ଆମର ସ୍ୱାସ୍ଥ୍ୟ ବିଭାଗ ତରଫରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଚାଲିଛି ଯୋଉଟାକି ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କର କୌଣସି ପ୍ରକାର ଯେମିତି ଜନ୍ମଗତ ତ୍ରୁଟି କିମ୍ବା କୌଣସି ପୋଷଣ ଅଭାବ କିମ୍ବା କୌଣସି ରୋଗ ବେମାର କିମ୍ବା କୌଣସି ଯୋଉ କ୍ରମବର୍ଦ୍ଧିଷ୍ଣୁ ବିକାଶରେ ଯେମିତି ଶୁଣି ନ ପାରିବା ଦେଖି ନ ପାରିବା ଏସବୁ ଯାକ ମଧ୍ୟ ସେମାନେ ନିର୍ଦ୍ଧାରଣ କରିକି ତାର ସୁବ୍ୟବସ୍ଥିତ ଚିକିତ୍ସା ଆମର ବିଭିନ୍ନ ଜିଲ୍ଲା ସ୍ତରରେ ସେଇଟା କରାଯାଉଛି ଭାରତ ସାରା। ତତ୍ସହ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ସରକାରଙ୍କ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପରିପୋଷକ ମା ମାନଙ୍କୁ ପରିବାରକୁ ଦିଆହଉଛି। ଇଭେନ୍ ମା ଗର୍ଭରେ ଧାରଣ କରିବା ଠାରୁ ଆରମ୍ଭ କରିକି ପିଲାର ସ୍କୁଲ ଯିବା ବୟସ ହେଲା ପର୍ଯ୍ୟନ୍ତ ସମସ୍ତ ପ୍ରକାର ପରିପୋଷଣ ସରକାରଙ୍କ ତରଫରୁ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ କରାଯାଇପାରୁଛି। ତତ୍ସହ କିଶୋରୀ ବାଳିକା ଯୋଉ ମା ହବା ପୂର୍ବରୁ କିଶୋରୀ ବାଳିକା ମାନେ ଯୋଉମାନେ ଥିବେ ସେମାନେ ଗର୍ଭବତୀ ମାନେ ବିବାହ ହବା ପୂର୍ବରୁ ତାଙ୍କର ଯେମିତି ସୁବିକାଶ ହବ ସେଇଥିପାଇଁ ମଧ୍ୟ ତାଙ୍କର ଆଇରନ୍ ଫଲିପର ମେଡିସିନ ଏସବୁ ଯାକ ମଧ୍ୟ ବ୍ୟବସ୍ଥା ଆମର ଶିକ୍ଷା ସହିତ ବ୍ୟବସ୍ଥା ସବୁ ଆମର ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ସରକାରଙ୍କ ଦ୍ଵାରା କରାଯାଉଛି।
1: ତେବେ ସାର୍, ଗୋଟେ ଶିଶୁ ପାଇଁ ଠିକ ସମୟରେ ଖାଇବା କେତେ ଆବଶ୍ୟକ?
0: ଠିକ ସମୟରେ ଯଦି ଖାଇବ ପିଲାଟାର ଠିକ ସମୟରେ ଭୋକ ଲାଗିବ, ଠିକ ସମୟରେ ଶୋଇବ, ଠିକ ସମୟରେ ତାର ଗୋଟେ ରୁଟିନ ଗୋଟେ ନିୟମିତ ସମୟାନୁଯାୟୀ ସେ କାମ କରିପାରିବ। ଯଦି ଠିକ ସମୟରେ ନ ଖାଇବ ତାର ଭୋକ ନଥିଲେ ଖାଇଲେ ଅଯଥା ତାକୁ ଝାଡା ହେଇପାରେ ବାନ୍ତି ହେଇପାରେ ଯୋଉଗୁଡାକ କି ଆମେ ଆଉ ପୁଣି ଥରେ ତାକୁ ଔଷଧ ପାଇଁ ଯିବା, ତାପରେ ରୋଗ ବେମାର ବି ବଢିବ। ସେ ଖାଦ୍ୟ ଦି ଚାରି ଦିନକୁ ଥରେ ଥରେ ସେ ଯେତେବେଳେ ରୋଗ ବେମାରରେ ପଡିବ ତାର ଖାଦ୍ୟ ପରିପୋଷଣର ମାତ୍ରା କମିଯିବ ଯଦ୍ୱାରା କି ତାର ବିକାଶ ବାଧାପ୍ରାପ୍ତ ହେବ। ତେଣୁ ଠିକ ସମୟରେ ଠିକ ଖାଦ୍ୟ ଆଉ ସଦ୍ୟ ତିଆରି ମାନେ ଫ୍ରେଶ ଖାଦ୍ୟ ଯୋଉଟା ଘର ତିଆରି ଖାଦ୍ୟ ବାହାର ଖାଦ୍ୟ ନୁହଁ ସେଗୁଡାକ ଦବାଟା ହଉଛି।

0: ମୁଖ୍ୟ
1: ପାନୀୟ ଜଳ ଓ ସ୍ୱଚ୍ଛତା ଶିଶୁ ପୋଷଣ ସହିତ କିପରି ଭାବେ ସମ୍ବନ୍ଧିତ?
0: ପାନୀୟ ଜଳ ଆଉ ସ୍ୱଚ୍ଛତା ଦିଟା ଯାକ ଶିଶୁ କଣ ସମସ୍ତଙ୍କ ପାଇଁ ଉପଯୋଗୀ, କିନ୍ତୁ ଶିଶୁମାନଙ୍କ ପାଇଁ ବିଶେଷତଃ କାହିଁକି? ବର୍ତ୍ତମାନ ଆମେ ଦେଖିପାରୁଛୁ ଯେ ହଁ ପାଣିଟା ଖରାପ ଦେଖାଯାଉଛି, କିମ୍ବା ପାଣିର ଟେଷ୍ଟଟା ଖରାପ ଅଛି, କିମ୍ବା ପାଣିଟା ଆମର କୋଉ ଜାଗାରୁ ଆମେ ଆଣୁଛୁ ବୋଧେ ଠିକ ନଥିବ। ଆମେ ବିଚାରଶୀଳ ହେଇପାରୁ, ଶିଶୁ ସେ ବିଚାର କରିପାରେ ନାହିଁ। ତାକୁ ଯେଉଁଠି ଯାହା ମିଳିଲା ସେ ଯେମିତି ଦେଖିଲା ସେମିତି ପିଇଲା। ସେ ଧର ଗୋଟେ କୁକୁର ବିଲେଇ କୁହନ୍ତୁ ଦେଖିଦେଲା ଯେ ସେମାନେ ଏମିତି ଜୀବ କରିକି ପିଉଛନ୍ତି, ସେ ଇମିଟେଟ ମାନେ ଅନୁକରଣ କରିବା ପାଇଁ ଚେଷ୍ଟା କରେ। ସେ କଣ କରୁଛି ସେ ତ ଜାଣିପାରେନି, ସେ ମଣିଷ ଛୁଆ, ସେ କୁକୁରଟା ଏମିତି ଅଲଗା ତାଠୁ ବୋଲି। ତେଣୁ ସେ ଟାଇପ୍ ସେ ଯୋଉଠି ଯାହା ମିଳିଲା, ଏବେ ଆପଣ ଦେଖନ୍ତୁ ଛୋଟ ଛୋଟ ପିଲାମାନେ ଆଇସକ୍ରିମ ଦେଖିଲେ ଛଟପଟ ହେଇକି ଦୌଡ଼ିକି ପଳାନ୍ତି, କିନ୍ତୁ ଆଇସକ୍ରିମ ଯାକ କୋଉ ଟାଇପ୍ର ତିଆରି ହଉଥାଏ କି କୋଉ ପାଣିରେ ତିଆରି ହଉଥାଏ ସେଟା କିଏ ଦେଖୁଛନ୍ତି? ତେଣୁ ବଡ ମାନେ ଯେମିତି ବିଚାରଶୀଳ ହେଇକି କରିପାରନ୍ତି, ପିଲାମାନେ ସେମିତି କରିପାରନ୍ତି ନାହିଁ। ତେଣୁ ପିଲାମାନଙ୍କ ପାଇଁ ସତର୍କତା ମା ମାନେ ହିଁ ଅବଲମ୍ବନ କରିବା ଦରକାର, ଆଉ ଫୁଟା ପାଣି କିମ୍ବା କ୍ଲୋରିନେଟେଡ୍ ପାଣି, ଘରୁ ପାଣି ହିଁ ବ୍ୟବହାର କରିବା ଦରକାର। ସ୍କୁଲ ଗଲେ କିମ୍ବା କୌଣସି ଅଙ୍ଗନବାଡି ସେଣ୍ଟର ଗଲେ କିମ୍ବା ବାହାରେ ବୁଲିଲା ବେଳେ ମଧ୍ୟ ପିଲାମାନଙ୍କ ପାଇଁ ମୁଖ୍ୟତଃ ବଏଲ୍ଡ ୱାଟର, ଫୁଟା ପାଣି, ସିଝା ପାଣି, ସେଇଟା ହିଁ ଦିଆଯିବା ବହୁତ ଉପଯୋଗୀ।
1: ଗୋଟେ ଶିଶୁର ସନ୍ତୁଳିତ ଆହାରରେ ପ୍ରତିଦିନ କଣ କଣ ରହିବା ଦରକାର?
0: ପ୍ରତିଦିନ ତାର ଫାଇବର ରହିବା ଦରକାର, ପୁଷ୍ଟିସାର ରହିବା ଦରକାର, ସ୍ନେହସାର ରହିବା ଦରକାର, ଶ୍ୱେତସାର ରହିବା ଦରକାର, ଆଉ ନର୍ମାଲ ଭିଟାମିନ ଯେମିତି ମାଇକ୍ରୋନ୍ୟୁଟ୍ରିଏଣ୍ଟସ ମଧ୍ୟ ରହିବା ଦରକାର, ଆବଶ୍ୟକ ଅଛି।
1: ତେବେ ସାର୍ ଶେଷରେ କୁହନ୍ତୁ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଗୋଟିଏ ସମାଜ ଓ ପରିବାର ମିଶି ଶିଶୁ ପୋଷଣକୁ କିପରି ଉନ୍ନତ କରିପାରିବେ?
0: ଶିଶୁ ପୋଷଣକୁ ପରିବାର, ସମାଜ ସମସ୍ତ ଉନ୍ନତି କରିପାରିବେ ମା ଦ୍ଵାରା। ମା ଯଦି ଠିକରେ ତାର ଯତ୍ନ ନେଇପାରିବ ସେ ଅନୁସାରେ ପିଲାର ପୋଷଣ ବହୁତ ଭଲରେ ହେଇପାରିବ। ତତ୍ସହ ସମାଜ ଆଉ ପରିବାର ଏମାନେ ସବୁ ଯଦି ମାକୁ ପ୍ରତ୍ୟକ୍ଷରେ ହଉ କି ପରୋକ୍ଷରେ ହଉ ସହାୟତା କରନ୍ତି, ତଦ୍ଵାରା ପିଲାର ବିକାଶ ବି ଠିକରେ ହବ, ମାର ମଧ୍ୟ ମାନସିକ ସ୍ଥିତି ଭଲ ରହିବ, ଯଦ୍ଵାରା କି ପିଲାର ମାନସିକ ସ୍ଥିତି ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ, ମାନେ ଖରାପ ହବ ନାହିଁ, ଯଦ୍ୱାରା କି ଏକ ସୁସ୍ଥ ଏବଂ ସୁନ୍ଦର ସମାଜ ଗଠନ ହେଇପାରିବ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ଆପଣଙ୍କ ବହୁ ମୂଲ୍ୟ ସମୟ ଦେଇ ଆମ ଶ୍ରୋତାଙ୍କୁ ସଠିକ୍ ପୋଷଣ ଗୋଟେ ଶିଶୁ ପାଇଁ କେତେ ଜରୁରୀ ଏହା ବହୁତ ସୁନ୍ଦର ଭାବେ ବୁଝେଇ ଦେଇଥିଲେ।
0: ଧନ୍ୟବାଦ, ଧନ୍ୟବାଦ।
2: ଋତୁସ୍ରାବ ହେଉଛି ପ୍ରତ୍ୟେକ କିଶୋରୀ ଓ ମହିଳାମାନଙ୍କ ଜୀବନର ଏକ ସ୍ୱାଭାବିକ ଏବଂ ଜୈବିକ ପ୍ରକ୍ରିୟା। ଏହା ପ୍ରଜନନ ସ୍ୱାସ୍ଥ୍ୟର ଏକ ସୂଚକ। ତେବେ ଏହି ସମୟରେ ସ୍ୱଚ୍ଛତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଅପରିଷ୍କାର ରହିବା ଦ୍ୱାରା ବିଭିନ୍ନ ସଂକ୍ରମଣ ଏବଂ ଗଭୀର ରୋଗ ହେବାର ସମ୍ଭାବନା ଥାଏ। ତେଣୁ ପିରିୟଡ୍ ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ସ୍ୱଚ୍ଛତା ବା ହାଇଜିନ୍ ଉପରେ ଧ୍ୟାନ ଦେବା ନିହାତି ଜରୁରୀ। ସେଥିପାଇଁ ସବୁବେଳେ ଉଚ୍ଚ ମାନର ସାନିଟାରୀ ପ୍ୟାଡ୍ ବ୍ୟବହାର କରିବା, ଯଦି କପଡ଼ା ବ୍ୟବହାର କରୁଛନ୍ତି ତେବେ ତାହା ସଫା ଓ ଶୁଖିଲା ହେବା ଦରକାର। ପୁରୁଣା ବା ଓଦା କପଡ଼ା ଦ୍ୱାରା ସଂକ୍ରମଣର ସମ୍ଭାବନା ଥାଏ। ଗୋଟିଏ ପେଡ୍କୁ 4-6 ଘଣ୍ଟାରୁ ଅଧିକ ସମୟ ବ୍ୟବହାର କରିବା ଉଚିତ ନୁହେଁ। ଅତ୍ୟଧିକ ରକ୍ତସ୍ରାବ ହେଲେ ଶୀଘ୍ର ପେଡ୍ ବଦଳାଇଦେବା। ଏହି ସମୟରେ ପ୍ରତିଦିନ ଗାଧୋଇବା, ଗୁପ୍ତାଙ୍ଗକୁ ଉଷୁମ ପାଣିରେ ସଫା କରିବା ଦ୍ୱାରା ଜୀବାଣୁ ସଂକ୍ରମଣରୁ ରକ୍ଷା ମିଳିଥାଏ। ବ୍ୟବହୃତ ପେଡ୍ ଖୋଲା ସ୍ଥାନରେ ଏଣେତେଣେ ନ ଫିଙ୍ଗି କାଗଜରେ ଗୁଡ଼ାଇ ଡଷ୍ଟବିନ୍ରେ ପକାଇବା ଉଚିତ। ଏହାକୁ ଟଏଲେଟ୍ରେ ମଧ୍ୟ ଫିଙ୍ଗିବା ଉଚିତ ନୁହେଁ। ଏହା ସହ ଏହି ସମୟରେ ଖାଦ୍ୟପେୟର ବି ଧ୍ୟାନ ରଖିବା, ଆଇରନ୍ ଯୁକ୍ତ ଖାଦ୍ୟ ଯେପରିକି ପାଳଙ୍ଗ ଶାଗ, ଗୁଡ଼ ଇତ୍ୟାଦି ଖାଇବା ଏବଂ ପ୍ରଚୁର ପରିମାଣରେ ପାଣି ପିଇବା। ଏଥିସହ ପିରିୟଡ୍କୁ ନେଇ ଯେଉଁ ସମାଜରେ ଥିବା ଲଜ୍ଜା ଓ ଭୁଲ ଧାରଣାକୁ ଦୂର କରିବା, ଏହା ଏକ ପ୍ରାକୃତିକ ପ୍ରକ୍ରିୟା, ତେଣୁ ଏ ବିଷୟରେ ଖୋଲା ଆଲୋଚନା କରିବା ଓ ସଚେତନତା ସୃଷ୍ଟି କରିବା। ଋତୁସ୍ରାବ ସମୟରେ ପରିଚ୍ଛନ୍ନତା ବଜାୟ ରଖିବା କେବଳ ସୁସ୍ଥ ରହିବା ପାଇଁ ନୁହେଁ, ବରଂ ଆତ୍ମବିଶ୍ୱାସକୁ ବଢ଼ାଇବା ପାଇଁ ମଧ୍ୟ ଏହା ଜରୁରୀ। ସ୍ୱାସ୍ଥ୍ୟକର ଅଭ୍ୟାସକୁ ନୀତିଦିନିଆ ଜୀବନରେ ଗ୍ରହଣ କରିବା, ନାରୀ ହୋଇ ସବୁ ପରିସ୍ଥିତି ସମୟକୁ ଆରାମରେ କାଟିପାରିବା। ତାହେଲେ ସାଥୀ, ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ମତାମତ ଦେବେ। ମତାମତ ଦେବା ପାଇଁ ଆମ ଫୋନ୍ ନମ୍ବର ହେଲା 9।

3826856 ପୁଣି ଥରେ କିଛି ନୂଆ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି। ନମସ୍କାର।

0: ଶୁଣିଲେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଆକାଶବାଣୀ ଜୟପୁର।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଖେୟାଲ, ଶିଳ୍ପୀ ପଣ୍ଡିତ ଅଜୟ ବହାଙ୍କର। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ବାଗେଶ୍ରୀ।

ପ୍ରଚାର କଲୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଜର ସନ୍ଧ୍ୟା, ପରେ News@9, ଶେଷରେ ଶୁଣନ୍ତୁ ସ୍ପଟଲାଇଟ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସମୟ ରାତି 11 ବାଜିବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ହିନ୍ଦୀ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ।

0: end of this news bulletin.
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ 11:10। ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ 6:05। ଶିଳ୍ପୀମାନେ ହେଲେ ଜଗନ୍ନାଥ ପାଣିଗ୍ରାହୀ, ପୂର୍ଣ୍ଣ ପ୍ରଭା ପାଣିଗ୍ରାହୀ, ସୁବାସ ଦାସ, ଜ୍ୟୋତ୍ସ୍ନାରାଣୀ ଦାସ, ତୀର୍ଥାନନ୍ଦ ମହାନ୍ତି ଏବଂ ମିତାଲି ଚିନ୍ନାରା। ଗୋସ୍ୱାମୀ ତୁଳସୀଦାସ ବିରଚିତ ରାମଚରିତ ମାନସ ଶୁଣିବେ 6:25। 6:45 ଶୁଣିବେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ କନ୍ଧ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ରାମଚନ୍ଦ୍ର ସାରକା ଏବଂ ସାଥୀ। 7:25 ପ୍ରଚାର କରିବୁ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ପରିଶ୍ରମର ଫଳ ମିଠା ସମ୍ପର୍କରେ ସାକ୍ଷାତକାର। ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ। ଦିନ 12:30 ପ୍ରଚାର କରିବୁ ଓଡ଼ିଆ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ତପୁ ମିଶ୍ର, ସୋନୁ ନିଗମ, ଜୟଶ୍ରୀ, ନମିତା ଅଗ୍ରୱାଲ, ସୁରେଶ ୱାଡକର, ଇରା ମହାନ୍ତି ଏବଂ ମହମ୍ମଦ ଅଜିଜ। ଦିନ 1:20 ଶୁଣିବେ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାଇବର ଅପରାଧରୁ ମହିଳାଙ୍କ ସୁରକ୍ଷା। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅଖିଳ ଭାରତୀୟ ନାଟକ ଶୁଣିବେ ରାତି 9:30। ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଇଠି ଶେଷ କରୁଛୁ ଆଜିକାର ରାତ୍ର ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି 5:30 ଶୁଣିବେ ଚୈତିଜହ୍ନ କାର୍ଯ୍ୟକ୍ରମ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅଖିଳ ଭାରତୀୟ ନାଟକ ଶୁଣିବେ ରାତି 9:30। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶୁଣିବେ କର୍ଣ୍ଣାଟକୀ ପଦ୍ଧତିରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଇଠି ଶେଷ କରୁଛୁ ଆଜିକାର ରାତ୍ର ଅଧିବେଶନ। ପୁଣି ଥରେ ଆପଣଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି 5:30

ଟେଷ୍ଟିଂ ହାଲୋ ହାଲୋ ହାଲୋ ବେରାବୁ ଟାଇମ୍ ଦେଖ, ଟାଇମ୍ ହେଲା 5:19, ସେକେଣ୍ଡ ହେଲା 26:27, 28:29,